ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଶ୍ରାବଣ ମାସ 23 ଦିନ ଇଂରାଜୀ 2026 ମସିହା ଅଗଷ୍ଟ ମାସର 5 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଏବଂ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 2004.5 meter ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57

ଆତ୍ମା ନିଜର ସୂକ୍ଷ୍ମ ମନ ବୁଦ୍ଧି ଦ୍ୱାରା ଯେତେବେଳେ ସର୍ବଶକ୍ତିମାନ ପରମାତ୍ମାଙ୍କ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଶକ୍ତିସାଗର ପିତାଙ୍କର ସମସ୍ତ ଶକ୍ତି ଆତ୍ମାରେ ଭରି ହୋଇ ଆତ୍ମାର ମନ ବୁଦ୍ଧିକୁ ଏଭଳି ଶକ୍ତିଶାଳୀ କରିଦିଏ ଯାହାଦ୍ୱାରା ଆତ୍ମା ନିଜର ମନ ବିକାରକୁ ସଂଯମ କରିବାରେ ସକ୍ଷମ ହୁଏ ଏବଂ ଅନେକ ପ୍ରକାର ଅପକର୍ମରୁ ନିଜକୁ ମୁକ୍ତି କରିପାରେ। ଏଥର କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର। ଗୀତ ରଚନା କରିଛନ୍ତି ବିଶ୍ୱେଶ୍ୱର ମହାନ୍ତି।

ସଂଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ଓ ସମାଧି ଏହାକୁ ଅଷ୍ଟାଙ୍ଗ ଯୋଗ ବୋଲି କୁହାଯାଏ। ଏହାର ଲକ୍ଷ୍ୟ ହେଉଛି ସମସ୍ତ ପ୍ରକାରର ବୃତ୍ତିକୁ ନିରୋଧ କରିବା। ମନ ଆତ୍ମାର ଏକ ସୂକ୍ଷ୍ମ ଶକ୍ତି, ତେଣୁ ମନକୁ ଜିତିପାରିଲେ ଜଗତକୁ ଜିଣି ହୁଏ। ମନ ବଡ଼ ଚଞ୍ଚଳ, ଦୃଢ଼ ଏବଂ ବଳବାନ। ମନକୁ ବଶ କରିବା ଅତ୍ୟନ୍ତ କଠିନ। ଶେଷରେ କଣ୍ଠଶିଳ୍ପୀ ମୋନାଲିସା ପଣ୍ଡା, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ।

0: ସେହି ପରମାତ୍ମା ଆମ୍ଭମାନଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଆନନ୍ଦ ପ୍ରଦାନ କରନ୍ତୁ। ଏତିକି କାମନା ସହ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଅନେଶ୍ୱତମ ଭାଗ।
1: Episode 99, 99.

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅନେଶ୍ୱତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ଶ୍ରୋତୃବୃନ୍ଦ, ଯେଉଁମାନେ ବିଭିନ୍ନ ଅନୁଭୂତି ଭିତରେ ନିଜକୁ କଷଟି ପଥରରେ ପରଖିଛନ୍ତି ସେମାନେ କେବଳ ଜୀବନର ମୂଲ୍ୟ ବୁଝିଛନ୍ତି। ଆମେ ସମାଜ ଭିତରେ ରହିଛେ, ସମାଜର ନିୟମ ଶୃଙ୍ଖଳା ରୀତିନୀତିକୁ ନେଇ ନିଜକୁ ପରିଚାଳିତ କରୁଛେ। ଯଦି ସମାଜର ଶୃଙ୍ଖଳା ଭିତରୁ ଆମେ ବାହାରିଯିବା ତାହେଲେ ବିଶୃଙ୍ଖଳା ଯେ ଦେଖାଯିବ ଏକଥା ତ କେହି ହେଲେ ଅସ୍ୱୀକାର କରିବେନି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର କିଛି ନା କିଛି ଅଧିକାର ରହିଛି, ଆଉ ଏ ଅଧିକାରକୁ ନେଇ ସେ ସମାଜରେ ନିଜକୁ ପ୍ରତିଷ୍ଠିତ କରିଛି। ଆମ ଭାରତୀୟ ସଂସ୍କୃତିର ବିଶେଷତା ହେଲା ମନୁ ମହାରାଜାଙ୍କର ଦଶ ଧର୍ମର ପାଳନ। ମନୁଶ୍ରୁତି କହେ, ଧୃତି, କ୍ଷମା, ଦମ ବା ମନର ସଂଯମ, ଆସ୍ତେୟ ମାନେ କାହାର କୌଣସି ବସ୍ତୁ ବା ଅଧିକାରକୁ ଛଡ଼ାଇ ନେବା ପାଇଁ କୌଣସି ପ୍ରକାର ବିଚାର ବା ପ୍ରଯତ୍ନ ନ କରିବା, ଶୌଚ ଅର୍ଥାତ୍ ବାହାର ଭିତର ସବୁବେଳେ ଶୁଦ୍ଧ ରଖିବା, ବୁଦ୍ଧି, ବିଦ୍ୟା, ସତ୍ୟ ଓ କ୍ରୋଧ, ଏ ହେଲା ଦଶଟି ଧର୍ମ। ଏହି ମହାନ ପବିତ୍ର ଉଦାର ଧର୍ମର ପ୍ରଭାବ ଆଜିର ସମାଜରେ କେତେଦୂର ଆମେ ଅନୁଭବ କରୁଛୁ ଟିକେ ବିଚାର କରନ୍ତୁ। ଯଦି ଲୋକେ ନିଜ ଧର୍ମକୁ ଛାଡ଼ି ଦିଅନ୍ତି ତାହେଲେ ସବୁ ପ୍ରକାର ଅନୀତି, ଦୁର୍ନୀତି, ବ୍ୟଭିଚାର, ଲୁଣ୍ଠନ, ହତ୍ୟା ଆଉ ନାନା ପ୍ରକାର ବିଭୀଷିକା ସମାଜରେ ଦେଖାଦେବା ତ ସ୍ୱାଭାବିକ କଥା। ସମାଜକୁ ନେଇ ତ ଦେଶ, ଯଦି ମୂଳଦୁଆ ଦୋହଲିବା ଆରମ୍ଭ କରିବ ତାହେଲେ ଘର ତିଷ୍ଠି ରହିବ କିପରି କହିଲେ? ଆମର ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ପ୍ରାଣୀର ସ୍ୱତନ୍ତ୍ରତାକୁ ସମ୍ମାନ ଦିଆଯାଏ, କିନ୍ତୁ ଏହାଠାରୁ ଅଧିକ ଆବଶ୍ୟକ ହେଲା ମସ୍ତିଷ୍କର ସ୍ୱାଧୀନତା, ସ୍ୱତନ୍ତ୍ରତା। ଆମର ଚିନ୍ତା କରିବାର ଶକ୍ତି ଅଛି, ଭଲମନ୍ଦ ବିଚାର କରିବାର ଶକ୍ତି ଅଛି, କିନ୍ତୁ ମସ୍ତିଷ୍କର ସ୍ୱତନ୍ତ୍ରତା ନାହିଁ। ଯେଉଁମାନଙ୍କର ଗୁଲାମ ହୋଇ ଶହ ଶହ ବର୍ଷ ଧରି ଆମେ ହନ୍ତସନ୍ତ ହେଉଥିଲୁ, ଆଜି ବି ସେମାନଙ୍କର ପ୍ରଭାବରୁ ଆମର ମସ୍ତିଷ୍କ ମୁକ୍ତ ହୋଇନି। ବିଦେଶୀ ବେଶଭୂଷା, ଆଚାର, ବିଚାର, ଚାଲିଚଳନର ପ୍ରଭାବ ଏବେ ବି ଆମଠୁ ଦୂରେଇ ଯାଇନି। ସବୁଠାରୁ ଅଧିକ ଗମ୍ଭୀରତାର ସହିତ ବିଚାର କରିବାର କଥା ହେଲା ଆମର ଭାରତୀୟ ସଂସ୍କୃତି ଉପରେ ବିପରୀତ ଧର୍ମୀ ନୂତନ ଯୁଗର ଆସୁରିକ ସଂସ୍କୃତିର କିଭଳି ଆକ୍ରମଣ ହେଉଛି। ଏହା ଯେ କେବଳ ସମାଜକୁ ଦିଗ୍ଭ୍ରଷ୍ଟ କରୁଛି ସେତିକି ନୁହେଁ, ଦେଶର ନୈତିକ ପରମ୍ପରାକୁ ଭାଙ୍ଗିରୁଜି ଚୁରମାର କରିଦେବାକୁ ବସିଛି। ଏହି ଆସୁରିକ ସଂସ୍କୃତିର ଲକ୍ଷ୍ୟ ହେଲା କେବଳ ଭୌତିକ ସୁଖ ଭୋଗ, ଘୃଣା, ଅସହିଷ୍ଣୁତା, ହିଂସା, ଦ୍ୱେଷ, ପରସ୍ପରିକ ଆତୁରତା, ଏସବୁ ଗୋଟିଏ ଗୋଟିଏ ଏହାର ଅଙ୍ଗ। କେଉଁ ଆବହମାନ କାଳରୁ ସହନ୍ତର ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ନିୟମ ତିଆରି ହୋଇଆସିଛି, ଆଉ ଏହି ନିୟମ ଆମକୁ ଶୃଙ୍ଖଳିତ କରି ଉଚିତ ମାର୍ଗରେ ଚାଲିବା ପାଇଁ ଦିଗ୍ଦର୍ଶନ ଦେଉଛି। ଆଜି ମଧ୍ୟ ଆମେ ଆମର ସମ୍ବିଧାନକୁ ତିଆରି କରିଛୁ, ଗଣତନ୍ତ୍ରକୁ ସ୍ୱୀକାର କରିଛୁ, କିନ୍ତୁ ସମ୍ବିଧାନରେ ଯେଉଁ ନିୟମ ସବୁ ରଖିଛୁ

0: ସେସବୁ ପାଳନ କରିବା ପାଇଁ ଆମେ କେତେଦୂର ସମର୍ଥ ହୋଇଛୁ ଟିକେ ଚିନ୍ତା କରନ୍ତୁ। ନିଜ ନିଜର ଅଧିକାରର ସୀମା ଟପି ଯିବା ପାଇଁ ଯେତେବେଳେ ସମସ୍ତେ ଆପ୍ରାଣ ଚେଷ୍ଟା ଚଳାନ୍ତି, ତାହେଲେ ନିୟମର ସ୍ଥାନ ରହିଲା କେଉଁଠି କହିଲେ? ସର୍ବନାଶର 8ଟି ସ୍ତର ରହିଛି। ଏଥିମଧ୍ୟରୁ ସର୍ବପ୍ରଥମଟି ହେଲା ବିଷୟ ଭୋଗର ଚିନ୍ତା। ଏହାଦ୍ୱାରା ଶେଷରେ ବୁଦ୍ଧିନାଶ ହୋଇଯାଇ ସର୍ବନାଶ ଘଟେ। ଅବଶ୍ୟ ଭାରତୀୟ ସଂସ୍କୃତିରେ ଭୋଗକୁ ବାଦ ଦିଆଯାଏନି, ଅର୍ଥ କାମନାକୁ ଘୃଣା କରାଯାଏନି, ପରନ୍ତୁ ଏଗୁଡ଼ିକ ଜୀବନର ଲକ୍ଷ୍ୟ ନୁହେଁ। ଭୋଗ ଅଧିକାର ରହିବ, କିନ୍ତୁ ଧର୍ମର ନିୟନ୍ତ୍ରଣରେ ରହିବ ଏବଂ ଏହା ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବ। ଏଣୁ ପୁରୁଷାର୍ଥ ଚତୁଷ୍ଟୟରେ ଅର୍ଥ, ଧର୍ମ, କାମ, ମୋକ୍ଷ ଏହି ଚାରୋଟିକୁ ସ୍ଥାନ ଦିଆଯାଇଛି। ଧର୍ମର ଅର୍ଥ ଏଠାରେ କୌଣସି ବାଦକୁ ଲକ୍ଷ୍ୟ କରି କରାଯାଏନି କିମ୍ବା ଆଧ୍ୟାତ୍ମିକ ଦୃଷ୍ଟିରୁ ବିଚାର କରାଯାଉନି। ଧର୍ମ ହେଉଛି ସେହି ନିଷ୍ଠା, ବିଚାର, କ୍ରିୟାକର୍ମର ନାମ ଅଟେ ଯାହାକି ସମସ୍ତଙ୍କୁ ଧାରଣ କରିଛି। ଏଣୁ ସୁଧୀବୃନ୍ଦ, ଆମର ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ସୀମା ଟପିଯିବା ଦ୍ୱାରା ହିଁ ନିଜର ଧର୍ମ ରହେ ନାହିଁ। ଆଉ ଯିଏ ଆମକୁ ଧାରଣ କରି ରଖିଛି ବା ଧରି ରଖିଛି, ସେ ଯଦି ଆମକୁ ଛାଡ଼ିଦିଏ ବା ଆମେ ତାକୁ ଛାଡ଼ିଦେବା, ତାହେଲେ ଆମେ ତଥା ଆମର ସମାଜ, ଦେଶ, ରାଷ୍ଟ୍ର ରସାତଳକୁ ଚାଲିଯିବ।
1: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା, ଏଥିରେ ଶୁଣନ୍ତୁ। ବାଇଗଣ ଫସଲରେ ପୋକ ଓ ରୋଗ ପରିଚାଳନା ସମ୍ପର୍କରେ ଉପସ୍ଥାପନା କରିଛନ୍ତି ସୁବ୍ରତ କୁମାର ବିଶ୍ୱାସ ରାୟ।
2: ଆଜିର ଚାଷବାସ କଥାରେ ବାଇଗଣ ଫସଲରେ ଦେଖାଯାଉଥିବା ପୋକ ଓ ରୋଗ ସମ୍ପର୍କରେ କିଛି ଜାଣିବା। ଆମ ଓଡ଼ିଶାରେ ବାଇଗଣ ହେଉଛି ଗୋଟିଏ ପ୍ରଧାନ ପରିବା। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବର୍ଷ ତମାମ ବିଭିନ୍ନ ପ୍ରକାର ଜମିରେ ବିଭିନ୍ନ ପ୍ରକାର କିସମର ବାଇଗଣ ଫସଲ କରାଯାଉଛି। ତେବେ ବର୍ଷା ଦିନକୁ ଆଖି ଆଗରେ ରଖି ବାଇଗଣ ଫସଲରେ କ'ଣ ସବୁ ପୋକ ରୋଗ ଲାଗନ୍ତି ସେ ସମ୍ପର୍କରେ ଚାଷୀ ଭାଇମାନେ କିଛି ଜାଣିବା ଦରକାର। ସେମାନଙ୍କୁ କିପରି ପ୍ରତିକାର କରିବେ, କ'ଣ ସବୁ ବ୍ୟବସ୍ଥା କରିବେ ସେ ସମ୍ପର୍କରେ ଆସନ୍ତୁ କିଛି ଆଜିର ଚାଷବାସ କଥାରେ ଜାଣିବା। ବାଇଗଣ ଫସଲରେ ସାଧାରଣତଃ ଫଳବିନ୍ଧା ପୋକ ଦେଖାଦେଇଥାଏ। ଏହି ପୋକ ବାଇଗଣ ଫସଲର ସବୁଠାରୁ ବେଶି କ୍ଷତି କରିଥାଏ। ଏହି କୀଟର ଶରୀର ମଧ୍ୟମ ଆକାରର ଏବଂ ଏହାର ଲମ୍ବ ପ୍ରାୟତଃ 16 ମିଲିମିଟର। ଏହାର ଡେଣା ଦେଖିବାକୁ ଧଳା ଏବଂ ଧାରରେ ବାଇଗଣୀ ରଙ୍ଗର ଝାଲର ଥାଏ। ଶରୀର ଉପରେ ବାଦାମୀ ବା କଳା ରଙ୍ଗର ବଡ଼ ବଡ଼ ଚିହ୍ନ ଥାଏ। ଶୁକମାନେ ବାଇଗଣ ଗଛର କଅଁଳିଆ ଅଗ୍ର ଡାଳକୁ କଣା କରି ପଶନ୍ତି ଏବଂ ଭିତରେ ସୁଡ଼ୁଙ୍ଗ କରି ଖାଇବା ଯୋଗୁଁ ଅଗ୍ର ଡାଳଟି ଝାଉଁଳି ପଡ଼େ ଏବଂ ପରେ ଏହି ଝାଉଁଳିଥିବା ଡାଳଟି ଶୁଖିଯାଏ। ଫଳ ଅବସ୍ଥାରେ ଶୁକମାନେ ଡାଳ ଅପେକ୍ଷା ଫଳଗୁଡ଼ିକୁ ବେଶି ଆକ୍ରମଣ କରିଥାନ୍ତି। ଏହାକୁ କିପରି ପରିଚାଳନା କରିବେ ସେ ସମ୍ପର୍କରେ ମଧ୍ୟ ଜାଣି ରଖନ୍ତୁ ଚାଷୀ ଭାଇମାନେ। କ୍ଷେତରେ ପଡ଼ିଥିବା ଆକ୍ରାନ୍ତ ପତ୍ର, ଫଳ ଇତ୍ୟାଦିକୁ ସଂଗ୍ରହ କରିବେ ଏବଂ ତୁରନ୍ତ ନଷ୍ଟ କରିଦେବେ କିମ୍ବା ପୋଡ଼ି ଦେଇ ତାକୁ ନଷ୍ଟ କରିଦେବେ। ଫସଲ ଅମଳ ପରେ ପରେ କ୍ଷେତ ମଧ୍ୟରୁ ଫସଲର ସମସ୍ତ ଅବଶିଷ୍ଟାଂଶକୁ ସଂଗ୍ରହ କରି ପୋଡ଼ିଦେବାର ବ୍ୟବସ୍ଥା କରନ୍ତୁ। ରାତିରେ କ୍ଷେତ ନିକଟରେ ନିଆଁଳା ଜାଳନ୍ତୁ କିମ୍ବା ଆଲୋକ ଚନ୍ତା ବସାଇ ପୂର୍ଣ୍ଣାଙ୍ଗ ଶୁକମାନଙ୍କୁ ସେଠାରୁ ସଂଗ୍ରହ କରି ମାରିବାର ବ୍ୟବସ୍ଥା କରନ୍ତୁ। ଏହି ପ୍ରକାର ସହନଶୀଳ କିସମ ଯେପରିକି BB44, BB45, ପଞ୍ଜାବ ବର୍ଷାତ, ପୁଷା ପର୍ପଲ, କ୍ଲଷ୍ଟର ନୀଲମ, ସମ୍ବଲପୁର ଲୋକାଲ, ପିତ୍ତଳ ଲୋକାଲ ଏହି ବିହନଗୁଡ଼ିକ ବ୍ୟବହାର କରିବା ଦରକାର। ଏହାଛଡ଼ା ଆପଣମାନେ ଶଙ୍କର କିସମ ଯେପରିକି ମହାକ୍ରାନ୍ତି, ପ୍ରଗତି, ନବକିରଣ କିସମ ମଧ୍ୟ ଆପଣମାନେ ବ୍ୟବହାର କରିପାରିବେ। ସେହିପରି କାଣ୍ଡବିନ୍ଧା ପୋକ ମଧ୍ୟ ବାଇଗଣ ଫସଲରେ ଅଧିକ କ୍ଷତି କରିଥାନ୍ତି। ଏହି ପୋକ ବାଇଗଣ ଗଛର କେବଳ ମୁଖ୍ୟ କାଣ୍ଡକୁ ଆକ୍ରମଣ କରିଥାଏ କିନ୍ତୁ ଫଳକୁ ଆକ୍ରମଣ କରିନଥାଏ। ଏହାର ପୂର୍ଣ୍ଣାଙ୍ଗ ସଲଭ ଦେଖିବାକୁ ପାଉଁଶିଆ ମାଟିଆ ରଙ୍ଗର ଏବଂ ଏହାର ଉଦର ଇସତ ହଳଦିଆ। ଶୁକମାନେ ଇସତ ଧଳା ରଙ୍ଗ ବିଶିଷ୍ଟ ହୋଇଥାନ୍ତି। ଶୁକଗୁଡ଼ିକ ବାଇଗଣ ଗଛର କେବଳ କାଣ୍ଡକୁ ଆକ୍ରମଣ କରୁଥିବାରୁ ଆକ୍ରାନ୍ତ ଡାଳଗୁଡ଼ିକ ଝାଉଁଳି ନଈ ପୋଡ଼ି ଶୁଖି ମରିଯାଏ। ଏହାକୁ କିପରି ଭାବରେ ପରିଚାଳନା କରିବେ, କ୍ଷେତକୁ ଭଲ ଭାବରେ ଚାଷ କରି ସେଥିରୁ ଅନାବନା ଗଛ ଏବଂ ବିକଳ୍ପ ପୋଷକ ଗଛ ହେତୁ ବାହାର କରିଦେବେ। କ୍ଷେତ ନିକଟରେ ରାତିରେ ନିଆଁଳା ଜାଳିବେ ଏବଂ ଆଲୋକ ଚନ୍ତା ବସାଇ ପୋକମାନଙ୍କୁ ସେଥିରୁ ସଂଗ୍ରହ କରି ମାରିବାର ତୁରନ୍ତ ବ୍ୟବସ୍ଥା କରିବେ। ସେହିପରି ବାଇଗଣ ଫସଲରେ ତଳି ଘରକଟା ରୋଗ ଏକ ପ୍ରମୁଖ ରୋଗ। ଏହା ବାଇଗଣ ଫସଲର ଏକ ମୃତ୍ତିକାବାହୀ କବକ ଜନିତ ରୋଗ। ଏହି ରୋଗ ସାଧାରଣତଃ ତଳି ପୋଟାଳିରେ ଦେଖାଯାଇଥାଏ ଏବଂ ଚାରା ଗଛଗୁଡ଼ିକ ତଳି ପୋଟାଳିରେ କିମ୍ବା କ୍ଷେତରେ ରୋଇବା ପରେ

0: ମରିଯାଇଥାନ୍ତି। ଗଜା ବାହାରିବା ପୂର୍ବରୁ କିମ୍ବା ଗଜା ହେବା ପରେ ପରେ ରୋଗ ହେଲେ ମଞ୍ଜିଗୁଡ଼ିକୁ ମାଟି ମଧ୍ୟରେ ପଚିଯାଏ କିମ୍ବା ଗଜାଗୁଡ଼ିକ ଆକ୍ରାନ୍ତ ହୋଇ ସଢ଼ିଯାଏ। ଆକ୍ରାନ୍ତ ଗଛଗୁଡ଼ିକର ମାଟି ଉପରସ୍ଥ କାଣ୍ଡ ସଢ଼ିଯାଏ। ଏହାଛଡ଼ା ଆକ୍ରାନ୍ତ ଅଂଶ ବାଦାମୀ କିମ୍ବା କଳାମିଶା ବାଦାମୀ ରଙ୍ଗ ଦେଖାଯାଏ। ଏହି ପରିପ୍ରେକ୍ଷୀରେ ଆପଣମାନେ ବିହନକୁ କ୍ୟାପ୍ଟାନ୍, ଥିରାମ୍, କାର୍ମେଣ୍ଟିଜିମ୍ କିମ୍ବା ଜୈବ ବିଶୋଧକ ଦ୍ୱାରା ବିଶୋଧନ କରି ବୁଣିବା ଦରକାର। ତଳିପଟାଳିକୁ କୁଟାକାଠି ଦ୍ୱାରା ପୋଡ଼ିଦେବା ଭଲ। ତଳିପଟାଳିରୁ କାର୍ମେଣ୍ଟିଜିମ୍ ମିଥାଇଲ୍ ଦ୍ରବଣରେ ବିଶୋଧନ କରିଦେବା ଭଲ। ତଳିପଟାଳିରୁ ଜଳ କିପରି ବାହାର କରିବେ ସେ ସମ୍ପର୍କରେ ମଧ୍ୟ ଆପଣ ଧ୍ୟାନ ଦେବେ। ସର୍ବଦା ନିରୋଳା, ନିରୋଗା ଏବଂ ହୃଷ୍ଟପୃଷ୍ଟ ବିହନ ଆପଣମାନେ ବ୍ୟବହାର କରନ୍ତୁ। ସେହିପରି ବାଇଗଣ ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ମଧ୍ୟ ଦେଖାଦେଇଥାଏ। ଏହା ଏକ ମୃତ୍ତିକାବାହୀ ଜୀବାଣୁଜନିତ ରୋଗ। ଏହି ରୋଗ ଫସଲର ଅବଶିଷ୍ଟାଂଶ ଏବଂ ଜଳସେଚନ ମାଧ୍ୟମରେ ଗୋଟିଏ କ୍ଷେତରୁ ଅନ୍ୟ କ୍ଷେତକୁ ବ୍ୟାପିଥାଏ। ଏହାର ପ୍ରତିକାର ପାଇଁ ଆପଣମାନେ କ୍ଷେତ ମଧ୍ୟରୁ ପୂର୍ବ ଫସଲରୁ ମୂଳି ଅବଶିଷ୍ଟାଂଶ ଅନାବନା ଗଛ ବାହାର କରି ପୋଡ଼ିଦେବେ। ରୋଇବା ପୂର୍ବରୁ ତଳିଚେରକୁ ପ୍ଲାଣ୍ଟୋମାଇସିନ୍ ଏକ ଲିଟର ପାଣିରେ ଏକ ଗ୍ରାମ ହିସାବରେ ଆପଣମାନେ 30 ମିନିଟ୍ ବିଶୋଧନ କରିନେବା ଭଲ। ଆକ୍ରାନ୍ତ କ୍ଷେତ୍ରରେ ଅଧିକ ପରିମାଣର ଜଳସେଚନ ନ କରି ଫସଲରେ ଧ୍ୟାନ ଦେଇ ଜଳର ବ୍ୟବହାର କରନ୍ତୁ।
1: ପ୍ରଜର କଲୁ ଆଜି ସକାଳର ଚାଷବାସ କଥା। ଏଥିରେ ଶୁଣିଲି ବାଇଗଣ ଫସଲରେ ପୋକ ଓ ରୋଗ ପରିଚାଳନା ସମ୍ପର୍କରେ। ଉପସ୍ଥାପନା କରିଥିଲେ ସୁବ୍ରତ କୁମାର ବିଶ୍ୱାସ ରାୟ, ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଏଥିରେ ଶୁଣନ୍ତୁ ଗଦବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଖିଲ ବୁଦେଇ ଏବଂ ସାଥୀ।
2: କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଗାଦବା ଭାଇ ଭଉଣୀମାନଙ୍କର କନ୍ୟା ବିଦା ସମୟର ଗୀତ, ପରିବେଷଣ କରିଛନ୍ତି ତୁକୁମ ଗ୍ରାମର ଖିଲବୁଦୟ ଓ ସାଥୀ।
3: ଶିରା ଶିରା ଲଗେଇଲୁ ମାମାନୁ କୋଟାରେ।

Bora!

Oh, my goodness.

ଏଥର ଗାଧବା ଭାଇ ଭଉଣୀମାନେ ଚୈତ୍ର ପର୍ବ ସମୟରେ ବେଣ୍ଟକୁ ଯିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ଖିଲବୁଦେଇ ଓ ସାଥୀ।

ସକାଳ 7:10 ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ବିବିଧା। ଏଥିରେ ଶୁଣିବେ ରନର୍ସ ଅପ୍ ଇନ୍ ନେକ୍ସଟ ଜେନ୍ ଆଇକୋନିକ୍ ମିସ୍ ଇଣ୍ଡିଆ 2026 ଏନ୍ ତ୍ରିଷା ତାନ୍ୟାଙ୍କ ସହ ସାକ୍ଷାତକାର। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀ ମଳେକୁମାର ମଲ୍ଲିକ ଏବଂ ସଞ୍ଜୀବନୀ ପଣ୍ଡା। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା, କୁମାର ସାନୁ ଏବଂ ପାମେଲା ଜୈନ। ସକାଳ 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ଦିନ 12:00 ଦିନ 2:15 ସନ୍ଧ୍ୟା 6:10। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମାଙ୍ଗ ଶୁଣିବେ ସକାଳ 10:30। ଦିନ 11:00 ଶୁଣିବେ ଗୀତିନାଟ୍ୟ ମହିଷା ମର୍ଦ୍ଧିନୀ, ରଚନା ଗୋପାଳ ଛଟ୍ରେ, ପ୍ରଯୋଜନା ନୟନ କିଶୋର ମହାନ୍ତି, ସଙ୍ଗୀତ ପରିଚାଳନା ଭୁବନେଶ୍ୱର ମିଶ୍ର। ଦିନ 11:50 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ପିନାକୀ ନାୟକ, ବସନ୍ତ ପାତ୍ର ଏବଂ ଘନଶ୍ୟାମ ପଣ୍ଡା। ସୌରଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ରାଧାକୃଷ୍ଣ ଭଞ୍ଜ, ରୀନାରାଣୀ ପ୍ରଧାନ, ଅର୍ଜୁନ ଚରଣ ସାମଲ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ସକାଳ 7:02। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଭୁବନେଶ୍ୱରରେ ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକ ମାଳା ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଏବଂ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ଆଜି ଅନୁଷ୍ଠିତ ହେବ। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଆଲୋଚନା କରିବେ। ସେହିପରି 7 ତାରିଖରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍ପରିକ ସହଯୋଗ ଏବଂ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପୂର୍ବାହ୍ନ 10:30 ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ତପ୍ତପାଣିଠାରେ ମା' କନ୍ଧୁଣୀଦେବୀ ମନ୍ଦିର ଏବଂ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। 3 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପକ୍ଷ ବିମାନ ଥିବା ଗାଡ଼ିଗୁଡ଼ିକୁ ଇନ୍ଧନ ନ ଦେବା ନେଇ ଏକ ପରୀକ୍ଷାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋଟରଯାନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡ଼ିର ବୈଧ ତୃତୀୟ ପକ୍ଷ ବୀମା ରହିବା ବାଧ୍ୟତାମୂଳକ। ତେବେ ଏହାର ଅନୁପାଳନକୁ ନିଶ୍ଚିତ କରିବା ନେଇ ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। 2024-25 ଆର୍ଥିକ ବର୍ଷର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁଯାୟୀ ଦେଶର ସଡ଼କପଥଗୁଡ଼ିକରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ପାଖାପାଖି 56% ଗାଡ଼ିରେ ତୃତୀୟ ପକ୍ଷ ବିମାନ ଥିବା ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ରିଲିଫ୍, ପୁନରୁଦ୍ଧାର ଏବଂ ସ୍ୱାସ୍ଥ୍ୟସେବାକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁଗର୍ଗ କହିଛନ୍ତି,
1: କେମିତି ବର୍ତ୍ତମାନ ଏହି ଷ୍ଟେଜ୍ ଅଛି ଯେ ଆମେ କେମିତି ରେଷ୍ଟୋରେସନ୍ କରିବା, ଆଉ ଯଦି କୋଉ ଜାଗାରେ ବ୍ରିଜ୍ ହୋଇଥିଲା ତାକୁ କେମିତି ତୁରନ୍ତ ଆମେ ରେଷ୍ଟୋର କରିବା, ଯୋଉ ଜାଗାରେ ପାଣି ବର୍ତ୍ତମାନ ବି ଭର୍ତ୍ତି ହେଇକରି ଅଛି କେମିତି ତାର ନିଷ୍କାସନ କରିବା, ତାପରେ ଯଦି ହେଲ୍ଥର ଇସ୍ୟୁଜ୍ ଉଠୁଛି କି ଫର୍ଡର୍ର ଇସ୍ୟୁଜ୍ ଉଠୁଛି, ଏ ସବୁ ଉପରେ ବର୍ତ୍ତମାନ ଡିସ୍କସ୍ କରିବା।
0: ଚିଲିକା ହ୍ରଦ, କାଳିଜାଇ ପୀଠ ଏବଂ ସାତପଡ଼ା ଅଞ୍ଚଳର ସାମଗ୍ରିକ ବିକାଶର ରୂପରେଖ ପ୍ରସ୍ତୁତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଚିଲିକାର ଉନ୍ନତିକରଣ ପାଇଁ ବୈଠକରେ ସମୀକ୍ଷା କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଚିଲିକାକୁ ଆକର୍ଷଣୀୟ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ଯୁକ୍ତ 2 ବାର୍ଷିକ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହାର ଆଧାରରେ ପୁନଃ ନାମଲେଖା ଏବଂ ପୁନଃ ପରୀକ୍ଷା ଖାତା ମୂଲ୍ୟାଙ୍କନ ସଂକ୍ରାନ୍ତ ଆବେଦନ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଗୋଟିଏ ବିଷୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ 200 ଟଙ୍କା ଦେୟ ଦାଖଲ କରି ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ। ନିଟ୍ ୟୁଜି

0: ପ୍ରଥମ ପର୍ଯ୍ୟାୟ ନାମଲେଖା ନିମନ୍ତେ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 12 ତାରିଖ ଅପରାହ୍ନ 3ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ପଞ୍ଜୀକରଣ ସହ ଦେୟ ପ୍ରଦାନ କରିବେ। ଆସନ୍ତାକାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍ ଲକିଂର ସମୟସୀମା ଧାର୍ଯ୍ୟ କରାଯାଇଛି। ସହଜ ତଥା ସୁଗମ ପଞ୍ଜୀକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପରାମର୍ଶ ଆଧାରିତ ଭିଡ଼ିଓ ମେଡିକାଲ କାଉନ୍ସେଲିଂ କମିଟିର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କର ବୈଷୟିକ ବିକାଶ ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ବିଭିନ୍ନ ବିଦ୍ୟାଳୟରେ ଅନ୍ଲାଇନ୍ କମ୍ପ୍ୟୁଟର ପ୍ରଶିକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ 3ଟାରୁ 4ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଚତୁର୍ଥ ମନୋନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ଆର୍ଥିକ ବର୍ଷରେ ମାଛ ଚାଷର ବିକାଶ ଏବଂ ଚାଷୀଙ୍କ ସହାୟତା ପ୍ରଦାନ ନେଇ ଆଲୋଚନା ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ବ୍ରହ୍ମକୁମାରୀ ସେବାକେନ୍ଦ୍ରଠାରେ ନିଶାମୁକ୍ତ ଭାରତ ଏବଂ ସ୍ପନ୍ଦନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାମୁକ୍ତ ଭାରତ ଗଠନରେ ଯୁବ ସମାଜ ବ୍ରତୀ ହେବାକୁ ଆହ୍ୱାନ ଦିଆଯାଇଛି। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ବେଳେ ଆଜି ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଗ୍ୟାଷ୍ଟ୍ରିକ୍ ରୋଗର ଚିକିତ୍ସା। ଆଲୋଚକ ଡାକ୍ତର ଅକ୍ଷୟ କୁମାର ମିଶ୍ର।
2: ସାଧାରଣତଃ ଭୋକ ନ ଲାଗିବା, ଖାଦ୍ୟ ଖାଇବା ପରେ ଛାତି ଓ ପେଟରେ ପୋଡ଼ି ଉଠିବା ଭଳି ଯନ୍ତ୍ରଣା ହେବା, ଅଧିକାଂଶ ସମୟରେ ପେଟ ପୁରି ରହିଥିବା ଭଳି ଅନୁଭବ ହେବା, ବେଳେବେଳେ ଅତିମାତ୍ରାରେ ପେଟରେ ଯନ୍ତ୍ରଣା ଯାହାକି କିଛି ଖାଦ୍ୟ ଖାଇବା ପରେ କିମ୍ବା ପାଣି ପିଇବା ପରେ ସାମୟିକ ଉପଶମ ହୋଇଯାଏ ଏବଂ ପରବର୍ତ୍ତୀ ସମୟରେ ପୁଣି ଅନୁଭୂତ ହୁଏ। ପେଟରେ ଅଧିକ ବାୟୁ ସୃଷ୍ଟି ହୋଇ ଅଶାନ୍ତି ଲାଗିବା, ଖାଦ୍ୟ ଖାଇବା ପରେ ପରେ କିମ୍ବା କିଛି ସମୟ ପରେ ବାନ୍ତି ହେବା, ଏହିପରି କିଛି ଲକ୍ଷଣ ଦେଖିଲେ ସାଧାରଣତଃ ଲୋକମାନେ ଏହାକୁ ଗ୍ୟାଷ୍ଟ୍ରିକ୍ ହୋଇଛି ବୋଲି କହିଥାନ୍ତି। ମାତ୍ର ଚିକିତ୍ସା ଶାସ୍ତ୍ରରେ ଗ୍ୟାଷ୍ଟ୍ରିକ୍ ବୋଲି କିଛି ରୋଗର ବର୍ଣ୍ଣନା ନାହିଁ। ଗ୍ୟାଷ୍ଟ୍ରାଇଟିସ୍ କହିଲେ ଆମ ପାକସ୍ଥଳୀର ପ୍ରଦାହକୁ ବୁଝାଇଥାଏ। ତେବେ ଅଧୁନା ଚିକିତ୍ସା ଶାସ୍ତ୍ରରେ ପାକସ୍ଥଳୀ ଓ ଗ୍ରହଣୀର ପ୍ରଦାହ ଓ ତତ୍ସଂଲଗ୍ନ ଉପସର୍ଗଗୁଡ଼ିକୁ ପେପ୍ଟିକ୍ ଅଲସର୍ ଡିଜିଜ୍ ବୋଲି କୁହାଯାଉଅଛି। ପ୍ରଥମରୁ କୁହାଯାଇଥିବା ଲକ୍ଷଣ ସହ ବେଳେବେଳେ ବାନ୍ତିରେ ରକ୍ତ ଆସିବା କିମ୍ବା କଳା ଝାଡ଼ା ହେବା, ଏପରି ସବୁ ଲକ୍ଷଣ ମଧ୍ୟ ଏହି ପେପ୍ଟିକ୍ ଅଲସର୍ ଡିଜିଜ୍ର ପରିସରଭୁକ୍ତ। ତେବେ ଏହି ରୋଗ କାହିଁକି ହୋଇଥାଏ ବୋଲି ସ୍ୱତଃ ମନକୁ ପ୍ରଶ୍ନ ଆସିଥାଏ। ଆମେ ଖାଉଥିବା ଖାଦ୍ୟ କେଉଁ ପଦ୍ଧତିରେ ରନ୍ଧନ ହେଉଛି, ଆମର ଖାଦ୍ୟ ଖାଇବାର ନିୟମିତତା, ଖାଦ୍ୟ ପଦାର୍ଥ ତିଆରି ସମୟରେ ନିଆଯାଉଥିବା ପରିଷ୍କାର ପରିଚ୍ଛନ୍ନତା, ଆମର ମାନସିକ ଚାପ ଯାହାକୁ ଆମେ ମେଣ୍ଟାଲ ଟେନସନ୍ କହୁଛୁ, ଛୋଟ ଛୋଟ କଥାରେ ଅଧିକ ରାଗିଯିବା, ଏହି ସବୁଗୁଡ଼ିକ ସମ୍ମିଳିତ ଭାବରେ ଏହି ରୋଗ ସୃଷ୍ଟିରେ ସହାୟକ ହୋଇଥାନ୍ତି। ତେବେ ନିଶାଦ୍ରବ୍ୟ ଯେପରିକି ତମାଖୁ, ବିଡ଼ି, ସିଗାରେଟ୍ ଏବଂ ମଦ ଇତ୍ୟାଦି ମଧ୍ୟ ଏହି ରୋଗ ସୃଷ୍ଟି ହେବାର ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ କେତେକ କ୍ଷେତ୍ରରେ ରକ୍ତ ସମ୍ପର୍କୀୟ ପରିବାରର ଇତିହାସରେ ଯଦି ଏହି ରୋଗ ଥାଏ, ତେବେ ଏହି ରୋଗ ବ୍ୟକ୍ତିବିଶେଷଙ୍କଠାରେ ବେଶୀ ପରିମାଣରେ ଦେଖାଯାଇଥାଏ। ଏହି ରୋଗଠାରୁ ଦୂରେଇ ରହିବା ପାଇଁ ହେଲେ ପ୍ରଥମେ ଆମକୁ ଆମର ଖାଦ୍ୟର ଯତ୍ନ ନେବାକୁ ପଡ଼ିବ। ସମ୍ପୂର୍ଣ୍ଣ ଭାବରେ ତେଲ ବା ମସଲା ବ୍ୟବହାର ନକରି ସିଝା ଖାଦ୍ୟ ଖାଇବା ପାଇଁ ଅନେକ ସମୟରେ ପରାମର୍ଶ ଦିଆଯାଇଥାଏ, ମାତ୍ର ଏପରି କରିବାରେ କିଛି ଯଥାର୍ଥତା ନାହିଁ। ସାମାନ୍ୟ ରାଗ ମସଲା ବ୍ୟବହାର କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ଓ ସୁପାଚ୍ୟ ହୋଇଥାଏ। ଘରେ ଏପରି ଖାଦ୍ୟ ତିଆରି କରି ଖାଇଲେ ଭଲ। ନିୟମିତ ଖାଇବା ଓ ବିଶ୍ରାମ ନେବା, ବାହାରେ ବିଶେଷ କରି ଅପରିଷ୍କାର ଖାଦ୍ୟ ପଦାର୍ଥ, ବେଶୀ ମସଲାଯୁକ୍ତ କଡ଼ା ଭଜା ଜିନିଷ ଖାଇବା ଅନୁଚିତ। ଏହା ବ୍ୟତୀତ ମାଦକ ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିଲେ ମଧ୍ୟ ଏ ରୋଗକୁ ଆମେ ଦୂରେଇ ପାରିବା। ବର୍ତ୍ତମାନ ହୋମିଓପାଥିକ୍ ଚିକିତ୍ସା ପ୍ରଣାଳୀରେ ଏ ରୋଗର ଚିକିତ୍ସା ପାଇଁ ସାଧାରଣ ଲୋକ ଜାଣିବା ପରି କେତୋଟି ଔଷଧ ସମ୍ପର୍କରେ ଆଲୋଚନା କରିବା। ନକ୍ସ ଭୂମିକା 30। ଶୋଇବା ଖାଇବାରେ ଅନିୟମିତତା, ବିଶେଷ କରି ବାରମ୍ବାର ରାତି ଅନିଦ୍ରା ହେବା କାରଣରୁ ପେଟ ପୋଡ଼ା ଇତ୍ୟାଦି ହୋଇଥାଏ। ଖାଦ୍ୟ ଖାଇବା ପରେ ପେଟ ଅଶାନ୍ତି ବେଶୀ ଲାଗେ ଏବଂ ଝାଡ଼ା ପରିଷ୍କାର ହୁଏ ନାହିଁ। କ୍ୟାଡମିମମ୍ ସଲ୍ଫ 30। ଯଦି ବହୁଦିନ ଧରି ଖାଇବାର କିଛି ସମୟ ପରେ ପରେ ବାନ୍ତି ହେଉଥାଏ ଓ ପେଟ ଜଳା ବା ବ୍ୟଥା ହୋଇଥାଏ, ବେଳେବେଳେ କଳା ବାନ୍ତି ମଧ୍ୟ ହୁଏ, ତେବେ ଔଷଧ ବ୍ୟବହାର କରାଯାଇଥାଏ।

0: ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକମାଳା ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେବ। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଶିକ୍ଷାମନ୍ତ୍ରୀ ଓ 40 ବରିଷ୍ଠ ପଦାଧିକାରୀଙ୍କ ସମେତ 200 ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଏଥିସହିତ ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ମଧ୍ୟ ଆଜି ଅନୁଷ୍ଠିତ ହେବ। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ଆଲୋଚନା କରିବେ। ସେହିପରି 7 ତାରିଖରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକ ଆଧାରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍ପରିକ ସହଯୋଗ ଓ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ତୃତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ମଧ୍ୟପ୍ରଦେଶର ଭୋପାଳରେ ଆରମ୍ଭ ହେବ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ଆସନ୍ତାକାଲି ଉଦ୍ଯାପିତ ହେବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏ ସମ୍ପର୍କିତ ସୂଚନା ଅନୁଯାୟୀ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ ସହଯୋଗ ଓ କେତେକ ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରତିନିଧିମାନେ ଆଲୋଚନା କରିବେ। ଭାରତର ଅଧ୍ୟକ୍ଷତାରେ ସାଂସ୍କୃତିକ ଭାଗିଦାରୀ ଏବଂ ସମାବେଶୀ ବ୍ୟବସ୍ଥାର ସଶକ୍ତିକରଣ ସହିତ ସଂସ୍କୃତି ମାଧ୍ୟମରେ ଏକ ନିରନ୍ତର ଅଭିବୃଦ୍ଧି ହାସଲ କରିବା ଦିଗରେ ଭାରତର ପ୍ରତିବଦ୍ଧତା ଏହି ବୈଠକ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ସ୍ନାତକ କାଉନ୍ସେଲିଂ 2026 ଲାଗି ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ମେଡିକାଲ କାଉନ୍ସେଲିଂ କମିଟି ଏମ୍ସିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟ ପଞ୍ଜୀକରଣ ଲାଗି ଆଜିଠାରୁ ଆସନ୍ତା 12 ଅପରାହ୍ନ 3 ପର୍ଯ୍ୟନ୍ତ ଏବଂ ଦେୟ ପ୍ରଦାନ ସେହିଦିନ ସନ୍ଧ୍ୟା 6 ପର୍ଯ୍ୟନ୍ତ ଅନ୍ଲାଇନ୍ ସୁବିଧା ଉପଲବ୍ଧ ରହିବ। ଆସନ୍ତାକାଲିଠାରୁ 13 ପୂର୍ବାହ୍ନ 11 ମଧ୍ୟରେ ପ୍ରାର୍ଥୀମାନେ ନିଜର ଚଏସ୍ ଫିଲିଂ କରିପାରିବେ। ପ୍ରଥମ ପର୍ଯ୍ୟାୟର ସିଟ୍ ଆଲଟ୍ମେଣ୍ଟ ପ୍ରକ୍ରିୟା ଆସନ୍ତା 13-16 ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ସହିତ 17 ଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହି ପ୍ରକ୍ରିୟା ପରେ ଆସନ୍ତା 18-22 ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ମେଡିକାଲ କଲେଜରେ ରିପୋର୍ଟ କରିବାକୁ ଏମ୍ସିସି ପକ୍ଷରୁ କୁହାଯାଇଛି। ପ୍ରାର୍ଥୀମାନଙ୍କୁ ପଞ୍ଜୀକରଣ, ଚଏସ୍ ଫିଲିଂ ଏବଂ ସିଟ୍ ଆଲଟ୍ମେଣ୍ଟ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସିସି ପୋର୍ଟାଲରେ ସମସ୍ତ ପର୍ଯ୍ୟାୟର ଟ୍ୟୁଟୋରିଆଲ ଭିଡ଼ିଓ ମଧ୍ୟ ଜାରି କରାଯାଇଛି। ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନକୁ ସମ୍ପୂର୍ଣ୍ଣ ଏକ ପ୍ରହସନ ବୋଲି ଭାରତ ଅଭିହିତ କରିଛି। ଗତକାଲି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଭଳି ପ୍ରକ୍ରିୟା ଦ୍ୱାରା ସେମାନେ ପ୍ରକୃତ ତଥ୍ୟକୁ ଲୁଚାଇ ରଖିପାରିବେ ନାହିଁ। ପାକିସ୍ତାନୀ ସେନା ଦ୍ୱାରା ସେଠାରେ ହତ୍ୟା କରାଯିବା ଘଟଣା ଏବଂ ସାଧାରଣ ଜନତାଙ୍କ ପ୍ରତିବାଦ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ ରହିଛି। ଚଳିତ ବର୍ଷ ଜୁନ୍ରୁ ଏପର୍ଯ୍ୟନ୍ତ 90 ଉର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇସାରିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
1: पाकिस्तान अधिकृत कश्मीर में यह तथाकथित चुनाव पूरी तरह से एक दिखावा है। वास्तविक स्थिति तो वहां हो रहे जन प्रदर्शन और पाकिस्तानी बलों द्वारा की जा रही निर्मम हत्याओं की है। इस वर्ष जून से अब तक वहां जन प्रदर्शन जो चल रहा है उसमें 90 लोग मारे गए हैं और कई एक अन्य में घायल हुए हैं। पाकिस्तान की सत्ता व्यवस्था ने जनता के असंतोष का जवाब गोली से, संचार बंदी से, धमकी से और दमन से दिया है। इसके लिए उसे जवाबदेह ठहराया जाना चाहिए और विश्व समुदाय को मानव अधिकारों पर पाकिस्तान के पाखंडपूर्ण उपदेशों के इस खोखले मुखौटे के पार वास्तविकता को देखना चाहिए।
0: ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚଳିତ ବର୍ଷ ଫେବୃୟାରୀରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ତାରିକ ରହମାନଙ୍କୁ ଭାରତ ଏକ ଦ୍ୱିପକ୍ଷୀୟ ଗସ୍ତ ଲାଗି ଆମନ୍ତ୍ରଣ କରିଛି। ତେବେ ବ୍ରିକ୍ସ ସମ୍ମିଳନୀ ପରିପ୍ରେକ୍ଷୀରେ ବିମ୍ଷ୍ଟେକ୍ର ବର୍ତ୍ତମାନର ଅଧ୍ୟକ୍ଷ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଭାରତ ପକ୍ଷରୁ ସ୍ୱତନ୍ତ୍ର ଆମନ୍ତ୍ରଣ କରାଯାଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସାମ୍ବାଦିକ ସମ୍ମିଳନୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ସମ୍ମିଳନୀ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଛି। ଏହି ପ୍ରକ୍ରିୟାରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି।
1: वो एक प्राइवेट मीडिया संस्थान उसका आयोजन कर रहा है। भारत सरकार का इस आयोजन से कोई लेना देना नहीं है और साथ ही साथ वहां पर इस मंच से उठाए गए विषय या उस मंच से बोले गए शब्दों का कोई समर्थन हम नहीं करते हैं, ना हमारा कोई उससे कोई रिश्ता नहीं है।
0: କୃଷି କ୍ଷେତ୍ର ଲାଗି ଇଥାନଲ ଏକ ବଡ଼ ସୁଯୋଗ ଭାବେ ଉଭା ହୋଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ସର୍ବଭାରତ କିଷାନ ସମନ୍ୱୟ କମିଟି ସହିତ ଆଲୋଚନା ସମୟରେ ସେ କହିଛନ୍ତି, ଏହି କ୍ଷେତ୍ରର ଚାଷୀ କୈନ୍ଦ୍ରିକ ନୀତି ଲାଗି କୃଷକମାନେ ପ୍ରତ୍ୟକ୍ଷ ଭାବେ ଲାଭାନ୍ୱିତ ହୋଇପାରିବେ। ଇଥାନଲ ଦେଶର ଶକ୍ତି ସୁରକ୍ଷାକୁ ଅଧିକ ସଶକ୍ତ କରିବ।

ସହିତ ଚାଷୀମାନଙ୍କର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ। ଏହି ଇଥାନଲ ନୀତିକୁ କୌଣସି ଚାଷୀ ସଂଗଠନ ପ୍ରତିରୋଧ କରୁନାହାନ୍ତି ବୋଲି ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ଏହାର ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ଆର୍ବିଆଇ ଗଭର୍ଣ୍ଣର ଆଜି ପୂର୍ବାହ୍ନ 10:00 ସର୍ବଶେଷ ରେପୋରେଟ୍ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ। ଗତ ସୋମବାରଠାରୁ ଆର୍ବିଆଇର ମୁଦ୍ରାନୀତି କମିଟି ବୈଠକ ଆରମ୍ଭ ହୋଇଥିଲା। କୋରିଆ ମାଷ୍ଟର୍ସ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତର ତନ୍ଭି ଶର୍ମା, କିଦାମ୍ବି ଶ୍ରୀକାନ୍ତ, କିରଣ ଜର୍ଜ, ରୌନକ ଚୌହାନ, ସାନି ଦୟାନନ୍ଦ, ତରୁଣ ମାନେପାଲ୍ଲି, ଆକର୍ଷି କାଶ୍ୟପ, ମାଳବିକା ବନ୍ସୁଦ, ଅନମୋଲ୍ ଖାର, ଇଶାରାଣୀ ବାରୁଆ ଏବଂ ତାନ୍ୟା ହେମନ୍ତ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ଇତିମଧ୍ୟରେ ଭାରତୀୟ ଯୋଡ଼ି କ୍ରିଷ୍ଣା ପ୍ରସାଦ ଗାର୍ଗା ଓ ପୃଥ୍ୱୀ କ୍ରିଷ୍ଣାମୂର୍ତ୍ତି, ଥାଇଲାଣ୍ଡର ଚଲୋଏମ୍ପନ୍ ଏବଂ ଓରାଫେଲ୍ ଥୋଙ୍ଗ୍ସା ଯୋଡ଼ିକୁ 21-16 ଏବଂ 21-18 ପରାସ୍ତ କରି ପୁରୁଷ ଡବଲ୍ସ ବର୍ଗର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସାଇବର ଠକେଇ ସହ ଜଡ଼ିତ ବ୍ୟାଙ୍କ ଖାତାଗୁଡ଼ିକର ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଆର୍ବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଭାରତ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା। ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶିକ୍ଷାକ୍ଷେତ୍ର ବୈଠକ, ସଂସ୍କୃତି ବୈଠକ ହେବ ଭୋପାଳରେ। ନିଟ୍ ସ୍ନାତକ କାଉନ୍ସେଲିଂ ଲାଗି ଆଜିଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ ଏବଂ ଆଜି ପୂର୍ବାହ୍ନରେ ସର୍ବଶେଷ ରେପୋରେଟ୍ ଘୋଷଣା କରିବ ଆର୍ବିଆଇ। ସମ୍ବାଦ ଶେଷ ହେଲା।

ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଜୀବନରେ ଦୁଃଖ ଓ ସୁଖ ଦୁହେଁ ଆସିଥାଏ, କିନ୍ତୁ ଯିଏ ସବୁ ମୁହୂର୍ତ୍ତରେ ଖୁସିକୁ ଖୋଜିପାରେ ସେ ହିଁ ଜୀବନକୁ ଉପଭୋଗ କରିପାରେ।
1: ଖୁସି ବାଣ୍ଟିଲେ କେବେ କମେ ନାହିଁ, ବରଂ ଆହୁରି ବଢ଼ିଯାଏ। ଏକ ନିରୀହ ହସ, କାହାକୁ ସାହାଯ୍ୟ କରିବା, ପରିବାର ସହ ସମୟ ବିତାଇବା, ଏସବୁ ହିଁ ତ ଖୁସି।
0: ଯାହା ଆମ ପାଖରେ ଅଛି ସେଥିପାଇଁ ସବୁବେଳେ କୃତଜ୍ଞ ରହିବା, ଏହା ଜୀବନକୁ ବଞ୍ଚିବାର ଏକ ସୁନ୍ଦର ଉପାୟ। ଖୁସି ଏକ ଛୋଟ ଶବ୍ଦ, କିନ୍ତୁ ତାର ଅର୍ଥ ସମୁଦ୍ରଠାରୁ ବି ଗଭୀର। ଖୁସି ଏକ ଅମୂଲ୍ୟ ଅନୁଭୂତି, ଯାହା ହୃଦୟକୁ ହାଲୁକା କରେ, ଆଖିରେ ଆଶାର ଆଲୋକ ଭରିଦିଏ ଏବଂ ଜୀବନକୁ ବଞ୍ଚିବାର ଶିଖାଇ ଦିଏ।
1: ଖୁସି କୌଣସି ଧନ, ପଦବୀ କିମ୍ବା ଖ୍ୟାତିରେ ଲୁଚି ରହିନଥାଏ। ପ୍ରକୃତ ଖୁସି ମିଳେ ମାଆର ସ୍ନେହରେ, ବାପାଙ୍କ ଆଶୀର୍ବାଦରେ ଆଉ ପ୍ରକୃତ ସାଥିରେ।
0: ଖୁସିକୁ ବାଣ୍ଟିବା, ଖୁସି ବାଣ୍ଟିଲେ ଖୁସି ମିଳିବ, ଖୁସି ମିଳିଲେ ଜୀବନ ସୁନ୍ଦର ଲାଗିବ, ଏହି ଆଶା ନେଇ ଆପଣଙ୍କ ସହିତ କିଛି ସମୟ ବିତେଇବାର ପ୍ରୟାସରେ ଆଜିର ବିବିଧରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା। ନମସ୍କାର।

0: କେହି ନିଜ ଭିତରେ ଥିବା କଳା ଓ ପ୍ରତିଭାକୁ ନେଇ ଆଗକୁ ବଢ଼ି ନିଜ ଲକ୍ଷ୍ୟକୁ ହାସଲ କରିଥାନ୍ତି। କେହି କେହି ନିଜର ପ୍ରତିଭାକୁ ହରାଇ ନିଜ ଜୀବନକୁ ଅଲଗା ମୋଡ଼ ଦେଇଥାନ୍ତି। ଆମେ କହିପାରିବା ଏସବୁ ନିର୍ଭର କରେ ଆମ ଇଚ୍ଛା ଏବଂ ଭାଗ୍ୟ ଉପରେ।
1: ଆମେ ଯଦି ଆମ ଇଚ୍ଛାରେ ଆମ କ୍ୟାରିୟରକୁ ବାଛିବା ତାହେଲେ ଆମେ ସେଥିରେ ସଫଳ ହୋଇପାରିବା, କିନ୍ତୁ ବେଳେବେଳେ ଆମ ଇଚ୍ଛା ମୁତାବକ କ୍ୟାରିୟରକୁ ଚୟନ କରିବା ସମ୍ଭବ ନୁହେଁ।
0: ଜୀବନ ଅଛି ମାନେ ଚାରିଦିଗକୁ ଧ୍ୟାନ ଦେଇ ଆଗକୁ ବଢ଼ି ସଠିକ୍ ଦିଗକୁ ଚୟନ କରିବାକୁ ପଡ଼ିବ, ଯାହାଦ୍ୱାରା କି

0: ଆଗକୁ ବଢି ଚାଲିଛନ୍ତି ଏବଂ ନିଜର ପରିଚୟ ସୃଷ୍ଟି କରିପାରୁଛନ୍ତି।
1: ଆଜିର ଆମର ଅତିଥିଙ୍କ ପାଖରେ ସେମିତି କିଛି ପ୍ରତିଭା ରହିଛି ଯାହାକି ତାଙ୍କୁ ଆଜି ପରିଚୟ ଦେଇପାରିଛି।
0: ସେ ହେଉଛନ୍ତି ବୋରିଗୁମାର ଏନ୍ ତ୍ରିଶା କନ୍ୟା, ଯିଏକି ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ସ୍ତରୀୟ ନେକ୍ସଟ ଜେନ୍ ଆଇକୋନିକ୍ ମିସ୍ ଇଣ୍ଡିଆ 2026ରେ ରନର୍ ଅପ୍ ସହିତ ମିସ୍ ଏକ୍ସଟ୍ରା ଅର୍ଡିନାରୀ ଏବଂ ବେଷ୍ଟ ଟ୍ୟାଲେଣ୍ଟର ମାନ୍ୟତା ପାଇଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
1: ତ୍ରିଶା ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
2: ନମସ୍କାର ମ୍ୟାଡମ।
1: ସର୍ବପ୍ରଥମେ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ସଫଳତା ପାଇବା ପରେ କେମିତି ଲାଗୁଛି?
2: ମାନେ ବହୁତ ଖୁସି ଅଛି।
1: ଆମେ ତ ଆପଣଙ୍କ ସହିତ ଆଗରୁ ବି କଥା ହେଇଥିଲୁ, କିନ୍ତୁ ସେତେବେଳେ ଆପଣଙ୍କର ଗୋଟେ ଅଲଗା ଆମେ ଆଚିଭମେଣ୍ଟ ଆପଣ ଆମ ସହିତ ସେୟାର କରିଥିଲେ, ଏବେ ତାଠୁ କିଛି ଅଲଗା। ପ୍ରଥମେ ଆମେ ଆପଣଙ୍କ ସହିତ ଜଣେ ଲେଖିକା ହିସାବରେ ଭେଟିଥିଲୁ, ଆଜି ଆମେ ଜଣେ ମଡେଲ ହିସାବରେ ଆପଣଙ୍କ ସହିତ କଥା ହେବାକୁ ଯାଉଛୁ। ତ ପ୍ରଥମେ ଜାଣିବାକୁ ଚାହିଁବି, ଲେଖିକାରୁ ଏଇ ମଡେଲିଂ ଲାଇନ କେମିତି ଆସିଲେ?
2: ଆକ୍ଚୁଆଲି ମତେ ମାନେ ବହୁତ ସାନ ବେଳର ଇଚ୍ଛା ଥିଲା ଏଇ ମଡେଲିଂ ଲାଇନ। ମାନେ ମୁଁ ସାନ ବେଳେ ଶୋ ସବୁ ଦେଖି ଗ୍ରୋ ଅପ୍ ହେଇଛି। ମତେ ସବୁବେଳେ ଥିଲା କି ମୁଁ ଗୋଟେ ମାନେ ଲାଇଫରେ କେବେ ନା କେବେ କୋଉ ମାନେ କୋଉ ପଏଣ୍ଟ ଅଫ ଟାଇମ୍ ରେ ମୁଁ ଏସବୁ ଜିନିଷରେ ପାର୍ଟିସିପେଟ କରିବି, କିନ୍ତୁ ମାନେ ପାଠ ପ୍ରେସର ଲାଗି ମୁଁ କେବେ ବି ଟାଇମ୍ ଦେଇପାରିନଥିଲି। ଆଉ ମୋର ଜଷ୍ଟ ଏବେ ଗ୍ରାଜୁଏସନ୍ ସରିଛି ଆଉ PG ଆଡମିସନ ମଧ୍ୟ ବହୁତ ଟାଇମ୍ ଥିଲା, ତ ମୁଁ ଯେତେବେଳେ ଅଡିସନ ଦେଖିଥିଲି ମୁଁ ଟ୍ରାଏ କରିଥିଲି ଏ ଲାଇନ ଉପରେ।
1: କେମିତି ଜାଣିବାକୁ ପାଇଲେ ଏଇ ଇଭେଣ୍ଟ ବିଷୟରେ?
2: ଆଚ୍ଛା, ମୁଁ ଏଇଟା ଅନଲାଇନରେ ଦେଖିଲି, ମାନେ ଇନଷ୍ଟାଗ୍ରାମରେ ଆଡ୍ ଗୋଟେ ଆସିଥିଲା ମତେ, ତ ତାର ରେଜିଷ୍ଟ୍ରେସନ ମୁଁ କରିଥିଲି। ତାପରେ ଅନଲାଇନରେ ଅଡିସନ ହେଇଥିଲା ଆର, ସୋ ଏଇଟା ମୁଁ ଦେଖିଥିଲି ଇନଷ୍ଟାଗ୍ରାମରେ ଆକ୍ଚୁଆଲି। ତାପରେ ମୁଁ ଫର୍ମ ଫିଲଅପ୍ କରିଥିଲି, ତାର ଅନଲାଇନ ଅଡିସନଟା ହେଇଥିଲା, ଯୋଉଠିକି ମାନେ ମୋର ରାମ୍ପ ୱାକ୍, ଟ୍ୟାଲେଣ୍ଟ ରାଉଣ୍ଡ ଆଉ ଇଣ୍ଟ୍ରୋଡକ୍ସନ୍ ଆଉ କ୍ୱେଶ୍ଚନ୍ ଆନ୍ସର ବି ହେଇଥିଲା। ସେଠାରୁ ମୁଁ ସିଲେକ୍ଟ ହେଇଥିଲି। ଆମର ଇଣ୍ଡିଆର ଅଲ୍ ଓଭର ଇଣ୍ଡିଆରେ 24ଟା ଫାଇନାଲିଷ୍ଟ ହେଇଥିଲେ, ଆଉ ଯୋଉଟାକି ଆମର ଫିନାଲିଟି ହେଇଥିଲା ଲକ୍ଷ୍ନୌରେ। ଆମକୁ 4 ଡେଜ୍ ପାଇଁ ସେଠି ଡକାଯାଇଥିଲା, ମୁଁ ଯାଇଥିଲି ମୋ ଫ୍ୟାମିଲି ସହିତ। ଆଉ ସେଇଠି ଆମର ଫାର୍ଷ୍ଟ ମାନେ ଗ୍ରୁମିଂ ସେସନ ହେଲା, ସବୁ ଡିଫରେଣ୍ଟ ଟାଇପ୍ର ସେସନ ହେଲା। ତାପରେ ଲାଷ୍ଟ ଯୋଉ ଫିନାଲି ଦିନ ଆମର ହେଲା ଇଣ୍ଟ୍ରୋ ରାଉଣ୍ଡ ହେଲା, ଦେନ୍ ରାମ୍ପ ୱାକ୍ ହେଲା, ଆଉ ତାପରେ ଆମର କ୍ୱେଶ୍ଚନ୍ ଆନ୍ସର ରାଉଣ୍ଡ ବି ହେଇଥିଲା, ତାପରେ ଟ୍ୟାଲେଣ୍ଟ ରାଉଣ୍ଡ ହେଲା, ଆଉ ତାପରେ କଷ୍ଟ୍ୟୁମ୍ ରାଉଣ୍ଡ ବି ହେଇଥିଲା, ଯାହାକି ମୁଁ କୋରାପୁଟ ଡିଷ୍ଟ୍ରିକ୍ଟର ଟ୍ରାଇବାଲ ଲୁକ୍ ଥିଲା ତାକୁ ରିପ୍ରେଜେଣ୍ଟ କରିଥିଲି। ତାପରେ ଆମ ଫିନାଲେରେ ଆମକୁ ଏକତା କପୁର ଆଉ ତେଜସ୍ୱୀ ପ୍ରକାଶ, ଯିଏ ପ୍ରଡ୍ୟୁସର ଅଛନ୍ତି ଆଉ ଜଣେ ଆକ୍ଟ୍ରେସ୍ ଟେଲିଭିଜନ ଆକ୍ଟ୍ରେସ୍, ତାଙ୍କେ ଆମକୁ କ୍ରାଉନିଂ କରିଥିଲେ, ଯାହାକି ମୁଁ ନେକ୍ସଟ ଜେନ୍ ଆଇକନିକ ମିସ୍ ଇଣ୍ଡିଆ 2026ର ସେକେଣ୍ଡ ରନର୍ ଅପ୍ ହେଇଛି, ଆଉ ମିସ୍ ଏକ୍ସଟ୍ରା ଅର୍ଡିନାରୀ ଯୋଉ ବି ଚାର୍ଜ ମତେ ମିଳିଛି, ଆଉ ବେଷ୍ଟ ଟ୍ୟାଲେଣ୍ଟର ବି ଆୱାର୍ଡ ମତେ ମିଳିଥିଲା।

0: ତ ମୁଁ ଭଲସେ ପ୍ରିପେୟାର ହେଇକି ଯାଇଥିଲି କି ମୋତେ ସେଠି ନର୍ଭସ ଫିଲ୍ ନ ହଉ କିଛି, କି କାହିଁକି ନା ଆମର ଇଣ୍ଡିଆରୁ ବହୁତ ବହୁତ ଲୋକ ଆସିଥିଲେ, ବହୁତ ପାର୍ଟିସିପେଣ୍ଟ, ବହୁତ ମାନେ ବହୁତ ଟ୍ୟାଲେଣ୍ଟେଡ୍ ବି ଥିଲେ, କନଫିଡେନ୍ସ ବି ଥିଲେ। ସେଟା ପାଇଁ ମୁଁ ଆଗରୁ ନିଜକୁ ଭଲସେ ପ୍ରିପେୟାର କରିକି ଯାଇଥିଲି କି ମୁଁ ସେଠି ନର୍ଭସ ଫିଲ୍ ନ ହଉ। ଷ୍ଟାର୍ଟିଂରେ ଟିକେ ଡର ଲାଗିଥିଲା, ବଟ୍ ଆପେ ଆପେ ତାପରେ ସବୁ ଠିକ ହେଇଯାଇଥିଲା। ମୋର ପରଫର୍ମାନ୍ସ ବହୁତ ଭଲ ଯାଇଥିଲା ସେଇଠି।
1: ଯେମିତି କହିଲେ ଆପଣ ଫୁଲ୍ କନଫିଡେଣ୍ଟ ନେଇକି ଯାଇଥିଲେ,
0: ଆଜ୍ଞା
1: ଆତ୍ମବିଶ୍ୱାସ ତ ଆପଣଙ୍କର ରହିଥିଲା, ତେବେ
0: ହଁ
1: ଆତ୍ମବିଶ୍ୱାସକୁ ବଢ଼େଇବା ପାଇଁ, ଆତ୍ମବିଶ୍ୱାସକୁ ବଜାୟ ରଖିବା ପାଇଁ କ'ଣ କରିବାକୁ ପଡ଼େ, କ'ଣ କରନ୍ତି ଆପଣ?
0: ଆକ୍ଚୁଆଲି ଷ୍ଟାର୍ଟିଂରେ ମୋର ମାନେ କମ୍ୟୁନିକେସନ ସ୍କିଲ୍ ବହୁତ ୱିକ୍ ଥିଲା, ଆଉ ମଡେଲିଂରେ ଯେଉଁ ପେଜେଣ୍ଟ ଅଛି ତାଇରେ କମ୍ୟୁନିକେସନ ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ମୁଁ ବହୁତ ପ୍ରାକ୍ଟିସ୍ କରୁଛି। ଆକ୍ଚୁଆଲି କହିବାଟା, ସ୍ପିଚ୍ ଦେବାଟା, ଇଣ୍ଟ୍ରୋଡକ୍ସନ, ମୁଁ ସବୁ ଆକ୍ଚୁଆଲି ମିରର ଆଗରେ ବହୁତ ପ୍ରାକ୍ଟିସ୍ କରୁଛି, ଏବେ ନାହିଁ ବହୁତ ପୂର୍ବରୁ। ଆଉ କନଫିଡେନ୍ସ ମୋର ପ୍ୟାରେଣ୍ଟସ ଲାଗି ମୋତେ ଆସେ, ସେମାନେ ବହୁତ ସପୋର୍ଟିଭ, ମାନେ ଷ୍ଟାର୍ଟିଂରୁ ହିଁ ବହୁତ କନଫିଡେନ୍ସ ଦେଇଛନ୍ତି କି ମାନେ ୟୁ କ୍ୟାନ୍ ଡୁ ଇଟ୍, ଟ୍ରାଏ କରେ ଏମିତି ସେମିତି। ତ
1: ପ୍ରସ୍ତୁତି ସମୟରେ ସବୁଠାରୁ ବଡ ଚ୍ୟାଲେଞ୍ଜ ଆପଣଙ୍କ ପାଇଁ କ'ଣ ଥିଲା?
0: ପ୍ରିପାରେସନ ସମୟରେ କି ଏଇଟା କି ମୁଁ ନିଜକୁ ସେ କନଫିଡେନ୍ସ ମୁଁ ଯୋଗେଇ ପାରୁନଥିଲି ସେଇ ଟାଇମରେ କି ମୁଁ କରିପାରିବି କି ନାହିଁ, କାହିଁକିନା ମୋର ଫାର୍ଷ୍ଟ ଟାଇମ୍ ଥିଲା ଏଇଟା। ଆଉ ଅଡିସନରେ ବି ମୁଁ ବହୁତ ଜଣଙ୍କ ଦେଖିଥିଲି, ସେମାନେ ବହୁତ ଷ୍ଟ୍ରଙ୍ଗ ଥିଲେ, ବହୁତ କମ୍ପିଟେଟିଭ ଆଉ ଟ୍ୟାଲେଣ୍ଟେଡ୍ ଥିଲେ। ତ ସେଇଟା କି ମୋତେ ଏଇଟା ଥିଲା କି ମୋତେ ନିଜର ବେଷ୍ଟ ଦେବାର ଅଛି, ସେଇଟା ସେଲ୍ଫ ଡାଉଟ୍ ମଝି ମଝି ଆସୁଥିଲା, ତାକୁ ଟ୍ୟାକଲ୍ କରିବାଟା ଟିକେ ହାର୍ଡ ଥିଲା ବସ୍।
1: ଆପଣ ଯୋଉ କହିଲେ ଆପଣ ବହୁତ ଭଲସେ ପ୍ରିପେୟାର କରିକି ଆପଣ ଯାଇଥିଲେ, ତ ପ୍ରିପେରେସନ ସମୟରେ ପରିବାର ଲୋକଙ୍କର ସହଯୋଗ ତ ଆପଣଙ୍କ ସହିତ ଥିଲା, କିନ୍ତୁ ଆପଣ ଶିଖିଲେ କେଉଁଠୁ, କାହାକୁ ଦେଖିକି ଶିଖିଲେ, କିମ୍ବା କିଏ ଆପଣଙ୍କୁ ଶିଖେଇଥିଲେ?
0: ଶିଖେଇ ତ କିଏ ନଥିଲେ, ମୁଁ କାହା ପାଖରୁ ପର୍ସନାଲି ଶିଖିନି, ଯେତିକି ଯାହା ମୁଁ ଶିଖିଛି ୟୁଟ୍ୟୁବରୁ ବାସ୍ ଶୋ ଯାକ ଦେଖିକି, ପେଜେଣ୍ଟ ଶୋଜ୍, ମିସ୍ ଇଣ୍ଡିଆ ସବୁ ଦେଖିକି ଶିଖିଛି। ଆଉ ବେଶୀ ମୋତେ ହେଲ୍ପଫୁଲ୍ ଥିଲା ୟୁଟ୍ୟୁବ, ମୁଁ ଯାହା ବି ଯେତିକି ମାନେ ୱାକ୍ ଇଣ୍ଟ୍ରୋ ଯେତିକି ବି ଶିଖିଛି ୟୁଟ୍ୟୁବରୁ ହିଁ ଦେଖିକି ଶିଖିଥିଲି।
1: ଏହି ପ୍ରତିଯୋଗିତା ସମୟରେ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କେଉଁଟା ଆପଣଙ୍କ ପାଇଁ?
0: ମୁଁ ମାନେ ଯାହାକୁ ମୁଁ ସବୁବେଳେ ଟେଲିଭିଜନରେ ଦେଖୁଥିଲି, ତାଙ୍କ ନାଁ ଦେଖୁଥିଲି, ସୋସିଆଲ ମିଡ଼ିଆରେ ଦେଖୁଥିଲି, ତାଙ୍କ ସହିତ ମାନେ ଡାଇରେକ୍ଟ ତାଙ୍କୁ ଦେଖିବା, ତାଙ୍କଠୁ କ୍ରାଉନ୍ ନବା, ତାଙ୍କଠୁ ଆୱାର୍ଡ ନବା, ସେଇଟା ବହୁତ ମେମୋରେବଲ୍ ଥିଲା ମୋ ପାଇଁ।

0: ଭିତରେ ଏଠି ମୁଁ ଜାଣିବାକୁ ଚାହିଁବି ଆପଣଙ୍କଠୁ, ଆପଣଙ୍କ ଭିତରେ ଲେଖାଟା ଅଛି, ଲେଖାର କଳାଟା ଆପଣଙ୍କ ଭିତରେ ଅଛି, ତ ଲେଖିକାରୁ ମଡେଲିଂ ମଧ୍ୟ କହିଲେ କି ଆପଣ ଆପଣଙ୍କ ଇଚ୍ଛା ଥିଲା। ନିଶା ଆଉ ପେଶା କଥା ହେବା, ତାହେଲେ ଆପଣ ଏଇ ଦୁଇଟି ଭିତରୁ ନିଶା କଣ ଆପଣଙ୍କର, ପେଶା କଣ ହବ ଆପଣଙ୍କର?
1: ଏକ୍ଚୁଆଲି କଥା ହେଲା କି ରାଇଟିଂ ମୋର ସାନ ଓଲ୍ଡରୁ ଅଛି, ଯୋଉଟା କି ମୁଁ ଡେଲି ବେସିସରେ କରେ। ସେଇଟା ନ କଲେ ମୁଁ ରହିପାରେନି, ସେମିତି ସର୍ଟ ଅଫ୍ ଥିଙ୍ଗ ମୁଁ ସବୁବେଳେ ମୋର ଲାଇଫକୁ ମୋର ସରାଉଣ୍ଡିଂକୁ ଏକ୍ସପ୍ରେସ କରିବା ପାଇଁ ଲେଖେ। ଆଉ ମଡେଲିଂ ଗୋଟେ ଏମିତି ଜିନିଷ ଯୋଉଟା ମୋତେ ପ୍ଲାଟଫର୍ମ ଦେଲା ସେ ଜିନିଷକୁ ଏକ୍ସପ୍ରେସ କରିବା ପାଇଁ। ମଡେଲିଂ ଥ୍ରୁରୁ ମୁଁ ବହୁତ ଲୋକଙ୍କୁ ମିଶିପାରିବି ଆଉ ତାଙ୍କୁ ଲାଇକ୍ ଫ୍ରଣ୍ଟ ଟୁ ଫ୍ରଣ୍ଟ ମୁଁ ଇନସ୍ପାୟାର କରିପାରିବି।
0: ତ ଏଇ ଦୁଇଟି ଭିତରୁ ଆପଣ ପେଶା କାହାକୁ କରିବାକୁ ଚାହିଁବେ?
1: ପେଶା ଆକ୍ଚୁଆଲି ମଡେଲିଂ କୁ କରିପାରିବି ମୁଁ ଯଦି ଚାହିଁବି।
0: ଏବେ ଯେମିତି ଆପଣ କହିଲେ ମଡେଲିଂ ରେ ମଧ୍ୟ ଆପଣ ପରିଚୟ ନିଜର ସୃଷ୍ଟି କରିପାରିଛନ୍ତି, ତେବେ ଏଇ ଦୁଇଟି ଭିତରୁ ଦେଖିବାକୁ ଗଲେ ଲେଖା ତ ଆପଣଙ୍କର ଯେମିତି କହିଲେ ଆପଣ ଚାଲିଛି, ତେବେ ମଞ୍ଚକୁ ଯେତେବେଳେ ଆପଣ ଚଢିଲେ, ପ୍ରଥମେ ତ ଆପଣ ଅନଲାଇନ୍ ଅଡିସନ୍ ସବୁ କରିଲେ, ଯେତେବେଳେ ନିଜେ ମଞ୍ଚକୁ ଚଢିଲେ ସେଇ ଅନୁଭୂତିରେ କେମିତି ଥିଲା?
1: ଆକ୍ଚୁଆଲି ମାନେ ଆଉଟ୍ ଅଫ୍ ଷ୍ଟେଟ୍ ଯାଇକି କିଛି ପାର୍ଟିସିପେଟ୍ କରିବାଟା ମୋର ଫାର୍ଷ୍ଟ ଟାଇମ୍ ଥିଲା। ମୁଁ ଷ୍ଟାର୍ଟିଂରେ ଟିକେ ନର୍ଭସ୍ ଥିଲି,

0: ଆପଣଙ୍କ ପରିବାରର ପ୍ରତିକ୍ରିୟା କେମିତି ଥିଲା ଯେତେବେଳେ ଆପଣ ଜିତିଲେ?
1: ସେମାନେ ବହୁତ ଖୁସି ଥିଲେ, ବହୁତ ପ୍ରାଉଡ୍ ଫିଲ୍ କରୁଥିଲେ, କାହିଁକିନା ଏ ମାନେ ଆମ ଏରିଆରୁ ଯାଇକି ଲକ୍ଷ୍ନୌରେ ମାନେ କିଛି ହୋପ୍ ତ ନଥିଲା, ବି ଥିଲା ବି ସେମିତି ଟାଇପ୍ର। ମୁଁ ଯେତେବେଳେ କ୍ରାଉନ୍ ମାନେ ଏକତା କପୁର ଆଉ ତେଜସ୍ୱୀ ପ୍ରକାଶରୁ ମୋତେ ମିଳିଥିଲା, ତାଙ୍କ ମାନେ ବହୁତ ବହୁତ ଖୁସି ଥିଲେ ଆଉ ପ୍ରାଉଡ୍ ବି ଥିଲେ।
0: ଯେତେବେଳେ ଆପଣଙ୍କର କ୍ୱେଶ୍ଚିନ୍ ଆନ୍ସର୍ ରାଉଣ୍ଡଟା ଆସିଲା, ସେତେବେଳେ ଜଜ୍ ମାନଙ୍କର କେଉଁ ପ୍ରଶ୍ନଟି ଆପଣଙ୍କୁ ସବୁଠାରୁ ଚ୍ୟାଲେଞ୍ଜିଂ ଲାଗିଥିଲା ଏବଂ ଆପଣଙ୍କର ଉତ୍ତର କ'ଣ ଥିଲା?
1: ମାନେ ବହୁତ ସାରା କ୍ୱେଶ୍ଚିନ୍ ପଚାରିଥିଲେ, ଆଉ ଗୋଟେ କ୍ୱେଶ୍ଚିନ୍ ଯୋଉଟା ମତେ ମନେ ଅଛି ସେଟା କି ହ୍ୱାଟ ଇଜ୍ ୱୁମେନ୍ ଏମ୍ପାୱରମେଣ୍ଟ ଫର୍ ମି, ସାଙ୍ଗେ ଏଇ କ୍ୱେଶ୍ଚିନ୍ ପଚାରିଥିଲେ। ତ ମୋର ଆନ୍ସର୍ ଏଇଟା ଥିଲା କି ୱୁମେନ୍ ଏମ୍ପାୱରମେଣ୍ଟ ମାନେ ଯାହାକି ମାନେ ସବୁ ୱୁମେନ୍କୁ ଅପରଚୁନିଟି ମିଳିବା କଥା, ସବୁ ୱୁମେନ୍କୁ ରାଇଟ୍ ମିଳିବା କଥା ତାଙ୍କର ଫ୍ୟୁଚର, ତାଙ୍କର କେରିୟର ଆଉ ତାଙ୍କ ଲାଇଫ୍ ଷ୍ଟାଇଲ୍ ଚୁଜ୍ କରିବା ପାଇଁ। ଆଉ ସେଇଠୁ ହିଁ ଆଉ ୱୁମେନ୍ ଏମ୍ପାୱରମେଣ୍ଟ ଷ୍ଟାର୍ଟ ହେଉଛି ଆମ ଘରଠୁ, ଯେତେବେଳେ ମାନେ ପ୍ୟାରେଣ୍ଟସ୍ ମାନେ ନିଜ ଝିଅକୁ ଅପରଚୁନିଟି ଦେବେ, ତାଙ୍କ ୱାଇଫ୍କୁ, ତାଙ୍କ ମଦର୍କୁ, ଯୋଉ ଏଜ୍ରେ ବି, ସେଠୁ ଷ୍ଟାର୍ଟ ହେଉଛି। ଏଇ କ୍ୱେଶ୍ଚିନ୍ଟା ବହୁତ ମାନେ ମୋ ପାଇଁ ଚ୍ୟାଲେଞ୍ଜିଂ ବି ଥିଲା, ଆଉ ଆର ଆନ୍ସର୍ ମୁଁ ଫିଲ୍ ବି କରିପାରିଲି, ବିଙ୍ଗ୍ ଏ ୱୁମେନ୍ ମୁଁ ନିଜେ ଜାଣିଛି କି ୱୁମେନ୍ ଏମ୍ପାୱରମେଣ୍ଟ କେତେ ଇମ୍ପୋର୍ଟାଣ୍ଟ ଆମ ଲାଇଫ୍ରେ।
0: ତେବେ ତ୍ରିଷା, ଏହି ମଞ୍ଚ ଆପଣଙ୍କ ଜୀବନକୁ କିପରି ବଦଳାଇ ପାରିଛି?
1: ଏଇଟା ଗୋଟେ ମୋତେ କନଫିଡେନ୍ସ ବୁଷ୍ଟ କରିଛି, କାହିଁକିନା ମାନେ ବରିଗୁମା ସାନ ଟାଉନ୍ରୁ ଯାଇକି ଲକ୍ଷ୍ନୌରେ ଅଲ୍ ଓଭର୍ ଇଣ୍ଡିଆ ବାଲେ ନ୍ୟାସନାଲ୍ କଣ୍ଟେଷ୍ଟରେ ପାର୍ଟିସିପେଟ୍ କରିକି ମୁଁ ଯେତେବେଳେ ସେକେଣ୍ଡ ରନର୍ ଅଫ୍ ହେଇଛି, ଏଇଟା ମୋର କନଫିଡେନ୍ସକୁ ବୁଷ୍ଟ କରିଛି କି ଆଇ କ୍ୟାନ୍ ଡୁ ସମଥିଂ ବେଟର। ଆଉ ମୁଁ ଏଇ ଜିନିଷ ଲାଗି ମୁଁ ଫର୍ଦର ଏଇ ଜର୍ଣ୍ଣିକୁ କଣ୍ଟିନ୍ୟୁ କରିବା ପାଇଁ ଚାହୁଁଛି ଆଉ ନ୍ୟାସନାଲ୍ରେ ପାର୍ଟିସିପେଟ୍ କରିବା ପାଇଁ ଚାହୁଁଛି।
0: ବହୁତ ବଢ଼ିଆ। ଏବେ ଆମେ ଘର ପରିବାର ବିଷୟରେ କଥା ହେବାକୁ ଚାହିଁବା। ଆପଣଙ୍କ ଘରେ କିଏ କିଏ ଅଛନ୍ତି ଏବଂ ଆପଣଙ୍କର ଘର ପରିବାର ବିଷୟରେ କିଛି କୁହନ୍ତୁ।
1: ଆଚ୍ଛା, ମୁଁ ତ ଗୋଟେ ଜଏଣ୍ଟ ଫ୍ୟାମିଲିରେ ରହୁଛି, ଯୋଉଠି ମୋ ବଡ଼ ବାପା, ଦାଦା, ଖୁଡ଼ି ସମସ୍ତେ ରୁହନ୍ତି। ଆଉ ମୋ ଫ୍ୟାମିଲିରେ ମମି ଆଉ ଦାଦି ଆଉ ମୋ ସାନ ଭଉଣୀ ରୁହନ୍ତି, ଯେଉଁମାନେ କି ବହୁତ ସପୋର୍ଟିଭ। ଆଉ ଏଇଠୁ ଯିବା ଆଗରୁ ମୁଁ କାହାକୁ ଜଣେଇ ନଥିଲି କି ମୁଁ ଯାଉଛି କି ପାର୍ଟିସିପେଟ୍ କରିବା ପାଇଁ, ନଟ୍ ବିକଜ୍ କି ତମେମାନେ ସପୋର୍ଟ କରିବେନି, କିନ୍ତୁ ମୋତେ ଏଇଟା ଥିଲା କି ଲାଇକ୍ ଫିୟର୍ ଅଫ୍ ଜଜ୍ମେଣ୍ଟ ଗୋଟେ ଥାଏ ନା ମନରେ, ସେଇଟା ଥିଲା କି କାଳେ କିଏ ମୋତେ କହିଦେବ, କାଳେ ମୁଁ ଜିତିବିନି ତ ଲୋକ କହିବେ, ସେମିତି ଆଉ କାହାକୁ କହିନଥିଲି। ବାସ୍ ମୋ ଫ୍ୟାମିଲିରେ ମୋ ତିନି ଜଣ ହିଁ ଜାଣିଥିଲେ, ମମି, ଡାଡି ଆଉ ମୋ ଭଉଣୀ, ସେମାନେ ବହୁତ ସପୋର୍ଟ।

0: କରିଥିଲେ, ମାନେ ବହୁତ କନଫିଡେନ୍ସ ବି ଦେଇଥିଲେ ମତେ ଏଇ ଜିନିଷରେ ଯିବା ପାଇଁ। ତାପରେ ଆସିଲା ପରେ ମୁଁ ଯେତେବେଳେ ଆସିକି ସେମାନଙ୍କୁ କହିଲି, ସେମାନେ ବହୁତ ଖୁସି ଥିଲେ ମୋ ପାଇଁ।
1: ଏହି ସଫଳତାର ଶ୍ରେୟ କାହାକୁ ଦେବାକୁ ଚାହିଁବେ?
0: ମୁଁ ମୋ ପ୍ୟାରେଣ୍ଟସ୍କୁ ଆଉ ମୋ ସାନ ଭଉଣୀକୁ ଦେବାକୁ ଚାହୁଁଛି, କାରଣ ସେମାନେ ବହୁତ ହେଲ୍ପ କରିଛନ୍ତି ସବୁ ଜିନିଷରେ, ଲାଇକ୍ ନ୍ୟାସନାଲ୍ କଷ୍ଟ୍ୟୁମ୍ ଡିଜାଇନ୍ କରିବାଟା ଆରମ୍ଭ କରିକି ମୋତେ ଲାଇକ୍ ମେଣ୍ଟାଲି ଯେଉଁ ଷ୍ଟ୍ରେଙ୍ଥ ସେଇଟା ବି ସେମାନେ ହିଁ ଦେଇଛନ୍ତି।

0: ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡରେ ଆପଣ କେଉଁ କଷ୍ଟ୍ୟୁମ୍ ପିନ୍ଧିଥିଲେ?
1: ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡରେ ମୁଁ ଆମ କୋରାପୁଟ ଟ୍ରାଇବାଲ ଯୋ ଆଦିବାସୀ ଶାଢୀ ଥାଏ ସେଇଟାକୁ ମୁଁ ପିନ୍ଧିଥିଲି, ତାଙ୍କର ଅର୍ଣ୍ଣାମେଣ୍ଟସ ଆଣିକି। ଆଉ ମୁଁ ପଛରେ ମୋର ୱିଙ୍ଗ ଟାଇପ୍ ର ଥିଲା, ତାହିଁରେ ମୁଁ ଓଡ଼ିଶାର ସବୁ ଜିନିଷକୁ ରିପ୍ରେଜେଣ୍ଟ କରିଥିଲି, କୋଣାର୍କ ମନ୍ଦିର, ପୁରୀ ମନ୍ଦିର, ଚିଲିକା ଲେକ୍, ତାପରେ ସମ୍ବଲପୁରୀ ଶାଢୀ, କଟପାଟର ଶାଢୀ, ଏସବୁକୁ ମୁଁ ମୋର ଲାଇକ୍ ବ୍ୟାକ୍ ସାଇଡ୍ ଡ୍ରେସ୍ ର ରିପ୍ରେଜେଣ୍ଟ କରିଥିଲି।
0: ଏଇ କଷ୍ଟ୍ୟୁମ୍ କୁ ଆପଣଙ୍କର କିଏ ଡିଜାଇନ୍ କରିଥିଲେ?
1: ଏଇ କଷ୍ଟ୍ୟୁମ୍ ଆକ୍ଚୁଆଲି ଡିଜାଇନ୍ ତ ମୁଁ କରିଥିଲି, କିନ୍ତୁ ମୋ ପ୍ୟାରେଣ୍ଟସ୍ ସେଟା ବନେଇବାରେ ହେଲ୍ପ କରିଥିଲେ ପୁରା କଷ୍ଟ୍ୟୁମ୍ ଟାକୁ। ଆକ୍ଚୁଆଲି ଆମ ଘରେ କେତେଟା କାର୍ଡବୋର୍ଡ ବଳି ଥିଲା, ଯେତେବେଳେ ଆମ କାର୍ପେଣ୍ଟର କାମ କରିକି ଯାଇଥିଲେ, ସେ କାର୍ଡବୋର୍ଡରୁ ଆମେ ଯେତିକି ଯାହା ହବ ତାକୁ କାଟିକି ଡିଜାଇନ୍ କରିକି ବନେଇଥିଲୁ। ଆଉ ଯୋଉ ଆଦିବାସୀ କଷ୍ଟ୍ୟୁମ୍ଟା, ମୁଁ ଗୋଟେ ଗାଁରୁ ଯାଇକି ତାଙ୍କ ପାଖକୁ ଯାଇକି ତାଙ୍କ ସହିତ ମିଶିକି କଥା ହେଇକି ବୁଝିକି ସେଇଟା ନେଇକି ଆସିଥିଲି ତାଙ୍କ ପାଖରୁ।
0: ତେବେ ନ୍ୟାସନାଲ କଷ୍ଟ୍ୟୁମ୍ ଯେତେବେଳେ ଆପଣ କେରି କରିଲେ, ଆପଣ ଆମ କଷ୍ଟ୍ୟୁମ୍ ବିଷୟରେ କ'ଣ ବୁଝେଇ ପାରିଥିଲେ? ଆଉ ଜଜେସ୍ ମାନେ ଆମ କଷ୍ଟ୍ୟୁମ୍ ଦେଖିକି କେତେ ଖୁସି ହେଇଥିଲେ?
1: ଆକ୍ଚୁଆଲି ସମସ୍ତେ ବହୁତ ଲାଇକ୍ ଇମ୍ପ୍ରେସ୍ ଥିଲେ ମୋ କଷ୍ଟ୍ୟୁମ୍ରୁ। ଆଉ ଆମର ରାଉଣ୍ଡ ହେଲା ଯେତେବେଳେ ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡ, ଯୋଉଠିକି କିଛି ମାନେ କହିବା ଦରକାର ନାହିଁ, ବାସ୍ ଆମକୁ ରିପ୍ରେଜେଣ୍ଟ କରିବାର ଅଛି। ସେଇ ଟାଇମ୍ରେ ଜଜେସ୍ ମାନେ ଦେଖିକି ମୋତେ ଆଉ ଥରେ ସେକେଣ୍ଡ ଟାଇମ୍ ଡାକିଥିଲେ, ଆଉ ଥରେ ମୋର କଷ୍ଟ୍ୟୁମ୍ ଭଲସେ ଦେଖିବା ପାଇଁ। ସେମାନେ ବହୁତ ଇମ୍ପ୍ରେସ୍ ହେଇଥିଲେ ସେ ଜିନିଷରୁ। ଆଉ ମୁଁ ତାଙ୍କମାନଙ୍କୁ ବୁଝେଇବା ପାଇଁ ବି ଟ୍ରାଏ କରିଥିଲି ରିପ୍ରେଜେଣ୍ଟେସନ୍ରେ, କାହିଁକି ନା ସେଇଠି ଆମେ କିଛି କହି ହବ ନାହିଁ ନ୍ୟାସନାଲ କଷ୍ଟ୍ୟୁମ୍ ରାଉଣ୍ଡରେ, ବାସ୍ ଦେଖେଇକି ମୁଁ ମୋର ଲାଇକ୍ ଅର୍ଣ୍ଣାମେଣ୍ଟସ୍କୁ ବି ଭଲସେ ରିପ୍ରେଜେଣ୍ଟ କରିଥିଲି କି ସେମାନଙ୍କୁ ଜଣା ପଡ଼ୁ କି ଆଦିବାସୀ ଆମର ଏରିଆର, ଯିଏକି ଲାଇକ୍ ତାଙ୍କେ ଲୁଚିକି ରୁହନ୍ତି, ତାଙ୍କମାନେ ଜାଣିପାରନ୍ତୁ କି କେମିତି ଥାଉଛି, କ'ଣ ଥାଉଛି, ସେମାନେ କାହିଁକି ପିନ୍ଧନ୍ତି, କ'ଣ ପିନ୍ଧନ୍ତି।
0: ତେବେ ଆପଣଙ୍କ ମତରେ ସୌନ୍ଦର୍ଯ୍ୟ ସହିତ ଆତ୍ମବିଶ୍ୱାସ ଓ ବ୍ୟକ୍ତିତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ?
1: ମାନେ ଏଇଟା ଏଇଟା ଗୋଟେ ଜିନିଷ, ବିୟୁଟି ୱିଥ୍ ବ୍ରେନ୍ ଜିନିଷ, ଯାହାକି ଆମକୁ ଇଣ୍ଟେଲିଜେନ୍ସ ବି ଇମ୍ପୋର୍ଟାଣ୍ଟ, ଆମର ସୋସିଆଲ ମିଡ଼ିଆ ଲାଇକ୍ ସୋସିଆଲ ଲାଇଫ୍ରେ ଜେନେରାଲ ନଲେଜ୍ ବି ବହୁତ ଇମ୍ପୋର୍ଟାଣ୍ଟ। ଆଉ ଖାଲି ବିୟୁଟି ମ୍ୟାଟର କରୁନି, ଆମେ ନିଜକୁ କେମିତି ରିପ୍ରେଜେଣ୍ଟ କରୁଛୁ, ଆମେ କେମିତି ଗ୍ରୁମ୍ କରୁଛୁ ନିଜକୁ, ମାନେ ଆମ ବିହେଭିୟର ଟୁ ଷ୍ଟାର୍ଟିଂ କରିକି ଆମେ ବସିବା ଖାଇବା, ସେମାନେ ସବୁ ନୋଟ୍ କରନ୍ତି ଜଜେସ୍।
0: ଆପଣ ଏବେ ଏହି ସଫଳତା ପାଇଛନ୍ତି, ତେବେ ଏହା ପରେ ଆପଣଙ୍କର କ'ଣ ଲକ୍ଷ୍ୟ ରହିଛି?
1: ମୋର ତ ଏବେ ମୋତେ PG କଣ୍ଟିନ୍ୟୁ କରିବାର ଅଛି, କାହିଁକି ନା ମୋତେ ପାଠକୁ ସାଇଡ୍ ଲାଇନ୍ କରିବାର ନାହିଁ। ଆଉ ମୋ ଲେଖା ତ ଚାଲିଛି, ଆଉ ମୁଁ ଚାହୁଁଛି କି ମୁଁ ମଡେଲିଂ କ୍ଷେତ୍ରରେ ବି ମୋର ଲାଇକ୍ କ୍ୟାରିୟରରେ ଆଗକୁ ଯାଉ, ନ୍ୟାସନାଲ ରିପ୍ରେଜେଣ୍ଟ କରିବାକୁ ଚାହୁଁଛି ମୋ ଷ୍ଟେଟ୍ କୁ, ଲାଇକ୍ ମୋର ଏରିଆକୁ।

0: ତ୍ରିଶା, ଯୁବପିଢି ମାନେ ବିଶେଷ କରି ଆମ ଗାଁର ଝିଅମାନଙ୍କୁ ଆପଣ
1: ହଁ,
0: କଣ ବାର୍ତ୍ତା ଦେବେ?
1: ମୁଁ ବାସ୍ ଏଇଟା କହିବାକୁ ଚାହୁଁଛି କି ସେମାନେ ମେ ବି ଇନ୍ସପାୟର୍ଡ ହୁଅନ୍ତୁ ମତେ ଦେଖିକି, କାହିଁକିନା ଯଦି ମୁଁ ଯାଇକି ସେଇ ଷ୍ଟେଜ୍ରେ କ'ଣ ଜିତିକି ଆସିପାରୁଛି, ତ ସେମାନେ ବି କରିପାରିବେ। କାହିଁକିନା ଆମ ଏରିଆରେ ବହୁତ ଟ୍ୟାଲେଣ୍ଟ ଅଛି, ମାନେ ଝିଅମାନଙ୍କର ବହୁତ ଟ୍ୟାଲେଣ୍ଟ ଅଛି, କିନ୍ତୁ ସେମାନେ ସେଲ୍ଫ କନଫିଡେନ୍ସ ତାଙ୍କର ନଥାଉଛି ଟିକେ, ଆଉ ସେମାନେ ସୋସାଇଟିକୁ ଟିକେ ଡରୁଛନ୍ତି। ମୁଁ ବାସ୍ ଏତିକି କହିବାକୁ ଚାହୁଁଛି କି ସୋସାଇଟିର କଥା କିଛି ମ୍ୟାଟର କରୁନି, ଯଦି ତମର ଡ୍ରିମ୍ ଅଛି ଆଉ ତମେ ତା ପାଇଁ ହାର୍ଡ ୱାର୍କ କରୁଛ, ତ ଦିନେ ନା ଦିନେ ୟୁ ୱିଲ୍ ଆଚିଭ୍ ଇଟ। ଆଉ ତମେ ବାସ୍ ନିଜ ଉପରେ ବିଲିଭ୍ କର ଆଉ ହାର୍ଡ ୱାର୍କ କରିଚାଲ, ଆଉ ସବୁ ଜିନିଷ ମାନେ ସବୁ ଡ୍ରିମ୍ ତମର କମ୍ପ୍ଲିଟ୍ ହବ।
0: ପ୍ରକୃତ ସୌନ୍ଦର୍ଯ୍ୟଟା କଣ, ମାନେ ଆମର ବାହ୍ୟ ସୌନ୍ଦର୍ଯ୍ୟ ନା ମନ ଭିତର ସୌନ୍ଦର୍ଯ୍ୟ ବୋଲି ଆପଣ ଭାବନ୍ତି?
1: ମାନେ ବାହାର ସୌନ୍ଦର୍ଯ୍ୟ ମ୍ୟାଟର କରୁନାହିଁ, କାହିଁକିନା ସେଟା ଟିକେ ଟାଇମ ପାଇଁ ଆଟ୍ରାକ୍ଟ କରିପାରେ, ବଟ୍ ତମର ଇନର ହାର୍ଟ ବେଶୀ ମ୍ୟାଟର କରୁଛି। ଲାଇକ ତମର କାଇଣ୍ଡନେସ, ତମେ ଲୋକକୁ କେମିତି ଟ୍ରିଟ୍ କରୁଛ, ତମେ ଭିତରୁ ଲୋକ ପାଇଁ କ'ଣ ଭାବୁଛ, ସେଟା ବହୁତ ମ୍ୟାଟର କରୁଛି। ଆଉ ମୁଁ ଭାବୁଛି କି ସୌନ୍ଦର୍ଯ୍ୟ ମାନେ ଟ୍ରୁ ବିୟୁଟି ସେଇଟା ହିଁ, ମାନେ ଇନର ହାର୍ଟ।
0: ହଁ, ଯେମିତି ତ୍ରିଶା ଏବେ ଆପଣ ଏଇ ଇଭେଣ୍ଟରେ ଯାଇକି ପାର୍ଟିସିପେଟ କରିଲେ, କିଛି ସଫଳତା ହାସଲ କରିପାରିଲେ, ଏମିତି ବହୁତ ଜଣ ଝିଅ ଅଛନ୍ତି। ଏବେ ଆମ ଅଞ୍ଚଳ ତ ପଛୁଆ ନୁହେଁ, ଆମ ଅଞ୍ଚଳରୁ ବହୁତ ଜଣ ଯାଇକି ଆଗକୁ ବଢୁଛନ୍ତି ଏବଂ ଜିତିକି ବି ଆସୁଛନ୍ତି। କିନ୍ତୁ ଥରେ ଜିତିଗଲା ପରେ କ'ଣ ପୁଣି ଥରେ ଆଗକୁ ବଢିକି ସେଥିରେ କ୍ୟାରିୟର କରିକି ଆଗକୁ ବଢିବାର କିଛି ସମ୍ଭାବନା ରହୁଛି, ନା ଥରେ ଜିତିଗଲା ପରେ ପୁଣି ରହିଯିବାକୁ ପଡୁଛି?
1: ଆକ୍ଚୁଆଲି ଜିତିଗଲା ପରେ ଆପଣ ମାନେ ସମସ୍ତଙ୍କୁ ବହୁତ ଅପରଚୁନିଟି ମିଳେ, ତ କଥା କ'ଣ କି ୱି ହାଭ୍ ଟୁ ୟୁଜ୍ ଇଟ୍। ଆମେ କେମିତି ୟୁଜ୍ କରୁଛୁ ସେଇଟା ମ୍ୟାଟର କରୁଛି। ଗୋଟେ ଥର ଜିତିଗଲା ପରେ ଯଦି ଆମେ ସେଇ ଗୋଟେ ଲାଇକ କ୍ରାଉନ୍ କୁ ନେଇକି ରହିଯିବୁ, ତାହେଲେ ମେ ବି ଫ୍ୟୁଚର ଏଇ ଲାଇନ୍ରେ ବନି ପାରିବନି। କିନ୍ତୁ ଯଦି ଆମେ ଜିତିଗଲା ପରେ ବି ଆମେ ହାର୍ଡ ୱାର୍କ କରିକି ଆଉ ନେକ୍ସଟ ନେକ୍ସଟ ଟ୍ରାଏ କରିବୁ, ତାହେଲେ ଏଇ ଲାଇନ୍ରେ ବହୁତ ଭଲ କ୍ୟାରିୟର ବନିପାରିବ, ଆଉ ବହୁତ ସାରା ଅପରଚୁନିଟି ଅଛି ଯାହାକୁ ଆମେ ଲାଇକ ଟ୍ରାଏ କରିହବ।
0: ଆପଣ କଣ ଭାବନ୍ତି, ଆପଣଙ୍କ ମତରେ କିମ୍ବା ଆପଣଙ୍କ ପରିବାର ମଧ୍ୟ ଆପଣଙ୍କୁ କିଛି ପରାମର୍ଶ ଦଉଥିବ ନିହାତି ଭାବରେ, ତ ଆପଣ ଏଇ କ୍ୟାରିୟର କୁ ସେଫ ଜୋନରେ ନେଇ ପାରୁଛନ୍ତି କି?
1: ହଁ, ମାନେ ମୁଁ ଏଜୁକେସନ ସହିତ ଏଇ କ୍ୟାରିୟର କୁ ନେବାକୁ ଚାହୁଁଛି, କାହିଁକିନା ଆଇରେ ଅପରଚୁନିଟି କେବେ ମିଳିବ କେବେ ନ ମିଳିବ ଏଇଟା ଆମକୁ ଜଣା ନାହିଁ, କାହିଁକିନା ସର୍ଟେନିଟି କିଛି ନାହିଁ। ଆଉ ମାତ୍ର ଆପଣଙ୍କ ଯଦି ଏଜୁକେସନ ଅଛି, ତ ଆପଣଙ୍କ ପାଖରେ ଗୋଟେ ସର୍ଟେନ ଜବ୍ ଥିବ, ସର୍ଟେନ ଲାଇଫ ଥିବ। ମୁଁ ସେଥିପାଇଁ ମୋର ଏଜୁକେସନ ସହିତ ଏଇ ଜିନିଷକୁ ସାଇଡ ବାଇ ସାଇଡ କରିବାକୁ ଚାହୁଁଛି।
0: ଏବେ ଆପଣ ଯେତିକି ହାସଲ କରିଛନ୍ତି, ପରିଚୟ ତ ପାଇସାରିଛନ୍ତି, ତେବେ ଆପଣ ଜଣେ ଲେଖିକା ହିସାବରେ ବି ପରିଚୟ ସୃଷ୍ଟି କରିପାରିଲେ, ଜଣେ ମଡେଲ ହିସାବରେ ବି ଆପଣ ପରିଚୟ ସୃଷ୍ଟି କରିପାରିଲେ, ତେବେ ଏହାକୁ ଯେମିତି ଆପଣ କହିଲେ, ଏହାକୁ ନେଇକି ଗୋଟେ କନଷ୍ଟାଣ୍ଟ କ୍ୟାରିୟର ବା ଗୋଟେ ଫିକ୍ସ କ୍ୟାରିୟର ଆପଣ କରିପାରିବେ କି?
1: ହଁ, ହାର୍ଡ ୱାର୍କ କରିବି ଗୋଟେ ଲାଇନ୍ କୁ ନେଇକି, ତ କନଷ୍ଟାଣ୍ଟ କ୍ୟାରିୟର ମୁଁ ନିଶ୍ଚୟ ଭାବରେ କରିପାରିବି। ଆକୁ ମୋର ଏବେ ଟାର୍ଗେଟ ଅଛି, ମୁଁ ଓପିଏସ୍ସି ପାଇଁ ପ୍ରିପାରେସନ କରିବି, ଆଉ ତା ସହିତ ମୁଁ ମୋର ରାଇଟିଂ କୁ ବି କଣ୍ଟିନ୍ୟୁ କରିବା ପାଇଁ ଚାହୁଁଛି, ଆଉ ମଡେଲିଂ କ୍ୟାରିୟରରେ ବି ମୋର ମାନେ ଲାଇନ୍ କୁ ମୁଁ ହାର୍ଡ ୱାର୍କ କରିବାକୁ ଚାହୁଁଛି। କୋଉ ଲାଇନ୍ରେ ବି ଟିକେ ବନ ଯାଉ, ସବୁ ଲାଇନ୍ରେ ଟିକେ ଟିକେ, ମାନେ ମୁଁ କିଛି ବି ଛାଡ଼ିବାକୁ ଚାହୁଁନି। ମୋ ରାଇଟିଂ କ୍ୟାରିୟର କୁ ବି ମୁଁ ବଞ୍ଚେଇକି ରଖିବାକୁ ଚାହୁଁଛି, ଆଡ଼େ ଓପିଏସ୍ସି ପାଇଁ ବି ପ୍ରିପେୟାର ହେବାକୁ ଚାହୁଁଛି, ଆଉ ମଡେଲିଂ କ୍ୟାରିୟରରେ ଯେତେବେଳେ ମୁଁ ପାଦ ଦେଇଛି, ମୁଁ ଏଇ ଜିନିଷକୁ କଣ୍ଟିନ୍ୟୁ କରିବାକୁ ଚାହୁଁଛି।

0: ବାପା ମା କଣ ଚାହାନ୍ତି କି ତାଙ୍କ ଝିଅକୁ ସେ କେଉଁ ରୂପରେ ଦେଖିବାକୁ ଚାହୁଁଛନ୍ତି?
1: ବାପା ମାଙ୍କର ଏଇଟା ହିଁ କି ସେମାନେ ବାସ୍ ମତେ ସକ୍ସେସଫୁଲ ଦେଖିବାକୁ ଚାହୁଁଛନ୍ତି। ସେମାନେ ମତେ କେବେ ବି କହିନାହାନ୍ତି କି ତୁ ଏଇ କ୍ୟାରିୟର ଚୁଜ୍ କରେ। ସେମାନେ ବାସ୍ କୁହନ୍ତି କି ଯାହା ବି କରିବୁ ନିଜର ବେଷ୍ଟ ଦେ ଆଉ ବାସ୍ ନା କରେ।
0: ପଢାପଢି ପାଇଁ କେମିତି ସମୟ ବାହାର କରନ୍ତି, ଖାଲି କି ବି ଆପଣ କରୁଛନ୍ତି ସେଥିପାଇଁ କେମିତି ସମୟ ଦିଅନ୍ତି, ଆଉ ରହିଲା ଆପଣଙ୍କର ବଣ୍ଡିଂ।

0: ଦେନ ଏଇଥିପାଇଁ ବି ଆପଣଙ୍କୁ ପ୍ରାକ୍ଟିସ କରିବାକୁ ପଡୁଥିବ, ତ ଏସବୁ
1: ହଁ
0: କେମିତି ମ୍ୟାନେଜ କରନ୍ତି?
1: ଏକ୍ଚୁଲି ଲେଖାଲେଖି ତ ମୋର ମାନେ ଅଭ୍ୟାସ ହେଇଯାଇଛି, ତାପରେ ମତେ ସାଇଡ୍ ଟାଇମ୍ କାଢିବାକୁ ପଡୁନି। ଆଉ ପାଠ ଆଉ ମଡେଲିଂ ମଝିରେ ଏବେ ଟିକେ ମଡେଲିଂ ଟା ଆଡ୍ ହେଇଯାଇଛି, ଯାହାକୁ ମୁଁ ଟିକେ ଟାଇମ୍ ମ୍ୟାନେଜ କରି କରିଦଉଛି। ମୁଁ ବେଶୀ ସୋସିଆଲ ମିଡିଆ ବଗେରା ୟୁଜ୍ କରେ ନାହିଁ, ଫୋନ୍ ର ୟୁଜେସ୍ ମୋର ବହୁତ କମ୍, ତ ସେଇ ଟାଇମ୍ରେ ମୁଁ ମଡେଲିଂ ପାଇଁ ଟାଇମ୍ ଦଉଛି। ଏଥର ମୁଁ କେମିତି ଇମ୍ପ୍ରୁଭ୍ କରିପାରିବି ମୋ ଚାଲିକି, ମୋର ଟ୍ୟାଲେଣ୍ଟ ଏସବୁ, ଆଉ ପାଠ ତ ସାଇଡ୍ ବାଇ ସାଇଡ୍ ଚାଲିଛି।
0: ଜୀବନରେ ଆପଣ ସଫଳ ହେବାକୁ ଯଦି ଚାହୁଁଛନ୍ତି, ତାହେଲେ ନିହାତି ଭାବରେ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଆପଣଙ୍କର ଇଚ୍ଛା ଶକ୍ତି ହିଁ ଆପଣଙ୍କୁ ସେଇ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ। ତେବେ ନିଜର ଆତ୍ମବିଶ୍ୱାସକୁ ଆପଣ ସୁଦୃଢ କରିକି, ନିଜର ଆତ୍ମବିଶ୍ୱାସକୁ ବଜାୟ ରଖିକି ଆଗକୁ ଆପଣ ବଢି ଚାଲିଛନ୍ତି, ତ ଏମିତି ଅନେକ ଝିଅ ମଧ୍ୟ ଆଗକୁ ବଢିବାକୁ ଚାହୁଁଛନ୍ତି। ତେବେ ଆପଣ ସେ ଝିଅମାନଙ୍କୁ କଣ କହିପାରିବେ କି ସେମାନେ ମଡେଲିଂ ଲାଇନରେ କଣ ଆସିବା ସେମାନଙ୍କ ପାଇଁ ଠିକ୍ ରହିବ?
1: ତ ମୁଁ ଖାଲି କହିବି କି ସେମାନେ ଜଷ୍ଟ ନିଜ ଉପରେ ବିଲିଭ କରିବା ଦରକାର, କାହିଁକି ନା ବୋଲେ ସେଲ୍ଫ କନଫିଡେନ୍ସ ଥିବ ତାହେଲେ ସବୁ ଜିନିଷ ହେଇପାରିବ। ଆଉ ଏଇ ଲାଇନରେ ଆସିବାଟା ଏତେ ବି କିଛି କଷ୍ଟ ଜିନିଷ ନୁହେଁ, ଯଦି ନିଜେ ଆମେ ହାର୍ଡୱାର୍କ କରୁଛୁ, ସେ ଜିନିଷ ପାଇଁ ଟାଇମ୍ କାଢିକି ଆମେ ଟ୍ରାଏ କରୁଛୁ, ତ ଏଭ୍ରିଥିଙ୍ଗ ଇଜ୍ ପସିବଲ, ଆମେ କରିପାରିବା ଏଇ ଜିନିଷ। ଆଉ ମୁଁ ଚାହୁଁଛି ଯଦି କୌଣସି ବି ଝିଅ ଚାହୁଁଛନ୍ତି ଏଇ ଲାଇନରେ ଆସିବା ପାଇଁ, ତ ମୁଁ କହୁଛି ବାସ୍ ଏଜୁକେସନ କମ୍ପ୍ଲିଟ୍ କର, କିମ୍ବା ଏଜୁକେସନ ସାଇଡ୍ ବାଇ ସାଇଡ୍ କରିକି ଏ ଜିନିଷରେ ଆସ, କାହିଁକି ନା ଏଜୁକେସନ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ଆମେ ତାକୁ ଛାଡିକି ଆଉ କୋଉ କ୍ୟାରିୟର ଚୁଜ୍ କରିବାଟା କିଛି ଜିନିଷର ସର୍ଟେନିଟି ନଥାଏ, ମେ ବି ଆପଣଙ୍କୁ କାମ ମିଳିବ ନ ମିଳିବ, ତ ଏଜୁକେସନ ଥିବ ତାହେଲେ ଇଟ୍ ୱିଲ୍ ବି ହେଲ୍ପଫୁଲ୍ ଫର୍ ୟୁ।
0: ଜଣେ ମଡେଲ ହେବା ପାଇଁ ହଉ କିମ୍ବା ଜଣେ ଲେଖିକା ହେବା ପାଇଁ, ଆମକୁ ମାନସିକ ଚାପ ଠୁ ଦୂରରେ ରହିବାକୁ ପଡିବ, ନିଜକୁ ଫିଟ୍ ରଖିବାକୁ ପଡିବ ମେଣ୍ଟାଲି ବି ଫିଜିକାଲି ବି। ବା ଫିଟନେସ୍ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ କଣ କରନ୍ତି ଆପଣ?
1: ମୁଁ ସବୁଦିନ ଉଠିକି ମେଡିଟେସନ କରେ, ଯୋଉଟା କି ମତେ ମେଣ୍ଟାଲି ଲାଇକ୍ ଫ୍ରେଶ୍ ଫିଲ୍ କରେଇବ, ଆଉ ସେଇ ଜିନିଷ ଲାଗି ମୋର କନଫିଡେନ୍ସ ଯାହା ବୁଷ୍ଟ ହେଇଛି। ମୁଁ ୟୋଗା ବି କରେ ସକାଳୁ ଉଠିକି, ଆଉ ଏକ୍ଚୁଆଲ ଜିନିଷ ଏଇଟା କି ମୁଁ କ୍ରିଟିସିଜମକୁ ପର୍ସନାଲି ନିଏ ନାହିଁ, କାହିଁକି ନା କ୍ରିଟିସିଜମକୁ ଯଦି ମୁଁ ପର୍ସନାଲି ନେବି ତ ମୁଁ ଲାଇଫରେ କେବେ ବି ଗ୍ରୋ କରିପାରିବିନି। ଆଉ ସେଇ ଜିନିଷକୁ ଆଭଏଡ୍ କରିବା ପାଇଁ ମୁଁ ସବୁଦିନ ମାନେ ପ୍ରାୟ 2 ଟାଇମ୍ କରେ, ନହେଲେ କେବେ ଟାଇମ୍ ନହେଲେ ମୁଁ ଗୋଟେ ମାନେ ଦିନକୁ ଥରେ ଯେମିତି ହେଲେ ବି ମେଡିଟେସନ କରିବାକୁ ଟ୍ରାଏ କରେ, ଯୋଉଟା କି ମତେ ଲାଇକ୍ ଏଇ ସବୁ ସୋସାଇଟିର ଜିନିଷଠୁ ଦୂର ରଖେ ଆଉ ମେଣ୍ଟାଲି ପ୍ରେସର ହେବାକୁ ଦିଏ ନାହିଁ।

0: ଆପଣଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଉଭୟ ଆପଣଙ୍କୁ ଜଜମେଣ୍ଟ ମିଳୁଥିବ, ସେସବୁକୁ ଆପଣ କେମିତି ପୁରାପୁରି ତ ଆମେ ଏଭଳି ବି କରିପାରିବାନି, ତ ସେସବୁକୁ କେମିତି ହ୍ୟାଣ୍ଡେଲ କରନ୍ତି?
1: ଆକ୍ଚୁଆଲି ସୋସିଆଲ ମିଡ଼ିଆକୁ ମୁଁ ଏମିତି ୟୁଜ୍ କରେ କି ମୋର ଯଦି କ'ଣ ପୋଷ୍ଟ କରିବାର ଥିବ ମୁଁ ବାସ୍ କରିଦିଏ, ମୁଁ ରେସ୍ପନ୍ସ ଦେଖେ ନାହିଁ, କାହିଁକି ନା ପଜିଟିଭ ରେସ୍ପନ୍ସ ବି ଆସେ, ନେଗେଟିଭ ରେସ୍ପନ୍ସ ବି ଆସେ, ମୋଷ୍ଟଲି ନେଗେଟିଭ ରେସ୍ପନ୍ସ ଆସେ, ଯେଉଁଟାକି ମେଣ୍ଟାଲି ଆପଣଙ୍କୁ ବହୁତ ଲାଇକ୍ କ୍ରିଟିକାଲ ଷ୍ଟେଜରେ ପହଞ୍ଚେଇ ପାରିବ, ଆଉ ଯେଉଁ ଜିନିଷ ମୋତେ ନେଗେଟିଭିଟି ଦିଏ ମୁଁ ତାଠୁ ଦୂରରେ ରହିବା ପାଇଁ ଚେଷ୍ଟା କରେ, ତ ମୁଁ ବେଶୀ ପର୍ସନାଲି ନିଏ ନାହିଁ, ଷ୍ଟାର୍ଟିଂ ଇନିସିଆଲ ଡେଜରେ ମୁଁ ବହୁତ ନେଉଥିଲି ପର୍ସନାଲି, ବଟ୍ ଜର୍ନି ଥ୍ରୁ ଆଉଟ୍ ଦ ଜର୍ନି ମୁଁ ଏଇଟା ଶିଖିଗଲି କି ଏଇ ଜିନିଷ ହବ, ଆଉ ଏବେ ତ ଷ୍ଟାର୍ଟିଂ, ଫ୍ୟୁଚରରେ ଆହୁରି ବହୁତ ଆସିବ, ବହୁତ ନେଗେଟିଭିଟି ଆସିବ ଲାଇଫରେ, ବଟ୍ ଆମକୁ ସେ ଜିନିଷରୁ ଦୂରରେ ରହିବାକୁ ପଡିବ। ମେଡିଟେସନ ଗୋଟେ ଏମିତି ଜିନିଷ ଯୋଉଟାକି ମୋତେ ବହୁତ ହେଲ୍ପ କରୁଛି ନେଗେଟିଭିଟିରୁ ଦୂରରେ ରଖିବା ପାଇଁ ନିଜକୁ, ଆଉ ମୁଁ ବେଶୀରେ କମେଣ୍ଟସ ସବୁ ଦେଖେ ନାହିଁ, ଯୋଉଟାକି ମୋତେ ଜଣା କି ନେଗେଟିଭ ଜିନିଷ ଥିବ ଯୋଉଟାକି ମୋତେ ଏଫେକ୍ଟ କରିପାରିବ, ତ ମୁଁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରେ ସେସବୁରୁ।
0: ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି। ତେବେ ଶେଷରେ ଜାଣିବାକୁ ଚାହିଁବୁ, ତ୍ରିଶା ଯେମିତିକି ଆମେ ଜାଣିଛୁ ଜଣେ ଲେଖିକା ବି, ଜଣେ ମଡେଲ ବି ଏବେ, ଆଉ ଆଗକୁ ତ ଆହୁରି ଅନେକ ଯୋଜନା ରହିଛି ଆପଣଙ୍କର, ତାହେଲେ ଯଦି ଆପଣଙ୍କୁ କୁହାଯିବ ଆପଣଙ୍କ ବିଷୟରେ କିଛି ବର୍ଣ୍ଣନା କରିବା ପାଇଁ, ତାହେଲେ ଆପଣ ନିଜକୁ କେମିତି ବର୍ଣ୍ଣନା କରିବେ?
1: ମୁଁ ଗୋଟେ ଏମିତି ମଣିଷ ଯିଏକି ବହୁତ ହାର୍ଡୱାର୍କ କରେ, ସିଚୁଏସନ୍ ଆଉ ସର୍କମଷ୍ଟାନ୍ସେସ୍ ଯୋଉଟା ବି ହୁଏ ମୁଁ କେବେ ଗିଭ୍ ଅପ୍ କରିବିନି, ମୋର ଏଇଟା ଗୋଟେ ଜିନିଷ ଅଛି କି ମୁଁ କେବେ ବି ଗିଭ୍ ଅପ୍ କରିବିନି, ନିଜକୁ ପ୍ରେସର ପକେଇବି, ନିଜକୁ ପୁଶ୍ କରିବି ମୁଁ ଆଗକୁ ବଢ଼ିବା ପାଇଁ, ବସ୍ ସେଇଟା ମୁଁ ନେଗେଟିଭ୍ ଜିନିଷଠୁ ଦୂରରେ ରୁହେ, ଆଉ ମୁଁ ମୋର ବେଷ୍ଟ ଦେବାକୁ ଟ୍ରାଏ କରେ ସବୁ ଜିନିଷରେ।
0: ଠିକ, ଏମିତି ଆଗକୁ ବଢ଼ନ୍ତୁ, ଆହୁରି ଆପଣ ସକ୍ସେସ୍ ପାଆନ୍ତୁ, ଜୀବନରେ ଯାହା ଆଶା ଅଛି ଆପଣଙ୍କର ପୂରଣ ହଉ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ

0: ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକାନେକ ଧନ୍ୟବାଦ।
1: ବିବିଧାରେ ଆଜି ଶୁଣିଲେ ଜାତୀୟ ସ୍ତରୀୟ ନେକ୍ସଟ ଜେନ୍ ଆଇକୋନିକ ମିସ୍ ଇଣ୍ଡିଆ 2026ରେ ରନରଅପ୍ ସହିତ ମିସ୍ ଏକ୍ସଟ୍ରା ଅର୍ଡିନାରୀ ଏବଂ ବେଷ୍ଟ ଟ୍ୟାଲେଣ୍ଟର ମାନ୍ୟତା ପାଇଥିବା ବରିଗୁମାର ଏନ୍ ତ୍ରିଶା ତନ୍ୟାଙ୍କ ସହିତ କଥାବାର୍ତ୍ତା ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
2: ଏମିତି କିଛି ଖାସ୍ ପ୍ରତିଭାମାନଙ୍କୁ ଆପଣଙ୍କ ସହିତ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର ବିବିଧା କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ଆସିଗଲାଣି। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଆମ ପାଖକୁ ପଠାଇପାରିବେ। ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧା କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ
1: ମୁଁ ରଞ୍ଜନ
2: ମୁଁ ସସ୍ମିତା ନମସ୍କାର।

ପ୍ରଚାର କଲୁ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ ଏଥିରେ ଶୁଣିଲେ ରନର୍ସ ଅଫ୍ ଇନ୍ ନେକ୍ସଟ ଜେନ୍ ଆଇକୋନିକ୍ ମିସ୍ ଇଣ୍ଡିଆ 2026 ଏନ୍ଥ୍ରିସା ତାନ୍ୟାଙ୍କ ସହ ସାକ୍ଷାତକାର ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30 ଶିଳ୍ପୀ ମଳକୁମାର ମଲ୍ଲିକ ଏବଂ ସଞ୍ଜୀବନୀ ପଣ୍ଡା। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45 ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭମା, କୁମାର ସାନୁ ଏବଂ ପାମେଲା ଚେନ୍। ସକାଳ 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 11:00 ଶୁଣିବେ ଗୀତିନାଟ୍ୟ ମହିଷା ମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ନୟନ କିଶୋର ମହାନ୍ତି, ସଙ୍ଗୀତ ପରିଚାଳନା ଭୁବନେଶ୍ୱର ମିଶ୍ର। ଦିନ 11:50 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ପିନାକୀ ନାୟକ, ବସନ୍ତ ପାତ୍ର ଏବଂ ଘନଶ୍ୟାମ ପଣ୍ଡା। ସ୍ୱରଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଭକ୍ତିଗୀତ ଶୁଣିବେ ଦିନ 12:50, ଶିଳ୍ପୀମାନେ ହେଲେ ରାଧାକୃଷ୍ଣ ଭଞ୍ଜ, ରୀନାରାଣୀ ପ୍ରଧାନ, ଅର୍ଜୁନ ଚରଣ ସାମଲ। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05, ଶିଳ୍ପୀ ଅରିଜିତ ସିଂ ଏବଂ ବିପ୍ରାକ। ଦିନ 1:20 ପ୍ରଚାର କରିବ ମହିଳାମାନଙ୍କ ପାଇଁ।

ପ୍ରଜରକୁଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ କଣ୍ଠଶିଳ୍ପୀମାନେ ଥିଲେ ମଳୟ କୁମାର ମଲ୍ଲିକ ଏବଂ ସଞ୍ଜୀବନୀ ପଣ୍ଡା। ଗୀତ ରଚନା କରିଥିଲେ ବାବାଜୀ ଚରଣ ଜେନା। ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ପ୍ରେମ ଆନନ୍ଦ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନଟ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନଟ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନଟ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଶୈଳଭାମା ମହାପାତ୍ର। ଗୀତ ରଚନା କରିଛନ୍ତି ମାନସ ରଞ୍ଜନ। ସଙ୍ଗୀତରେ ସଜେଇଛନ୍ତି ଶରତ ନାୟକ।

0: ଏ ଗୀତଟି ସହ ଶେଷ କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
6: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।

0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଜୋଶ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। କଣ୍ଠଶିଳ୍ପୀ ମାନିଲେ ଅଭିଜିତ, ଜୁଲି ମୁଖାର୍ଜୀ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ବିଛୁ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ବିନୋଦ ରାଠୋଡ, ଏଲକାଇ ଆଗ୍ନିକ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଆନନ୍ଦରାଜ ଆନନ୍ଦ। ସଙ୍ଗୀତରେ ସଜିଛନ୍ତି ସମୀର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ମୁଝସେ ଶାଦୀ କରୋଗି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ସୋନୁ ନିଗମ, ଉଦିତ ନାରାୟଣ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଜଲିସ ଶେରୱାନୀ, ସଙ୍ଗୀତରେ ସଜେଇଛନ୍ତି ସାଜିଦ ୱାଜିଦ୍।

ଶେଷରେ ଶୁଣନ୍ତୁ ଇସ୍କ ବିସ୍କ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଅଲିସା, ସୋନୁ ନିଗମ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ସପ୍ତଧାରା କ୍ରମରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ପ୍ରେମ ୱେଡ୍ସ ପ୍ରିୟା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତ ପ୍ରେମ ଆନନ୍ଦ।

ବାଳୁଙ୍ଗା ଟୋକା ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ହେଲା ମତେ ପ୍ରେମ ଚୋର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ବାଜି ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଦେବଦାସ ଛୋଟରାୟଙ୍କ ଗୀତ ସଙ୍ଗୀତ ମଳୟ ମିଶ୍ରା।

ଶେଷରେ ଶୁଣନ୍ତୁ ବେବି ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ହ୍ୟୁମାନ ସାଗର ଏବଂ ଚୁନମୁନ୍। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

Chana ke khana ke khan.

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଫନା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଛିଡ଼ିବେମାନେ ହେଲେ ଶାନ୍ ଏବଂ କୈଳାସ ଖେର। ଗୀତ ରଚନା କରିଛନ୍ତି ପ୍ରାସୁନ୍ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ପିକେ। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ଅଙ୍କିତ ତିୱାରୀ। ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର। ସଙ୍ଗୀତରେ ସଜେଇଛନ୍ତି ଅଙ୍କିତ ତିୱାରୀ।

ମେରେ ବ୍ରଦର କି ଦୁଲ୍ହନ୍ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ସାହିଦ ମାଲ୍ୟା ଏବଂ ଶ୍ୱେତା ପଣ୍ଡିତ। ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ, ସଙ୍ଗୀତ ସୋହିଲ ସେନ।

ବିଲୁ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି। କଣ୍ଠଶିଳ୍ପୀ ହେଲେ ରାହତ ଫତେହ ଅଲ୍ଲୀ ଖାନ। ଗୀତ ରଚନା କରିଛନ୍ତି ସାଇଦ୍ କ୍ୱାଦ୍ରୀ। ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ୍।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

pro cara jato.

0: କରି ଆମେ ବଳିଆନ ହେଇଛୁ। ସେମାନେ ଯେତେବେଳେ ଜାଣିବେ ଯେ ପ୍ରବଳ ପ୍ରତାପୀ ମହିଷାସୁର ସହିତ ଶୁମ୍ଭନି ଶୁମ୍ଭ ତ୍ରିପୁର ବିଜୟ କରିବାକୁ ସ୍ଥିର କରିଛନ୍ତି,
1: ସେମାନଙ୍କ ମନରେ ଦୁଃଖ ହବ, ସେମାନେ ଅନୁତାପ କରିବେ। ଏଇଆ ତ
0: ସେଇ କଥା ଆମେ କେବଳ ମହିଷାସୁରଙ୍କୁ ଚେତାଇ ଦଉଥିଲୁ।
1: ବୀର ଭଗ୍ୟା ହେ ବସୁନ୍ଧରା, ସିଏ ଦୁଃଖ କଲା ବୋଲି ଆମେ କା ପୁରୁଷ ପରି ଲୁଚି ରଖିବୁ ନାହିଁ। ଆମ ବାହୁବଳରେ ଯାହା ଆମ ହାତ ମୁଠାକୁ ଆସିବ ଆମେ ତାହା ଭୋଗ କରିବୁ। ସେହି ବାଧା ଦେଲେ

ସମ୍ଭବି ଶୁଭ ତୁମ ମଥାରେ ବିଷୟ ମୁକୁଟ ପିନ୍ଧାଇ ଦେଉଛୁ। ଆଜି ସୁଶୁଣେ ଜଟାବଳିପୁର ରାଜ୍ୟର ରାଜା

0: ଆସନ୍ତୁ ଆସନ୍ତୁ ଦେବର୍ଷୀ ନାରଦ, ଆସନ ଗ୍ରହଣ କରନ୍ତୁ। ଏ ଆଗମନର ଉଦ୍ଦେଶ୍ୟ
1: ତୁମରି ରାଜପୁରୀ ବୁଲି ଦେଖି ଆସିଲି ଅପୂର୍ବ, କେବଳ ଅମରାବତୀ ହିଁ ଏହାର ପଟାନ୍ତର। ହେଲେ ବାବୁ ଶୁମ୍ଭ ନିଶୁମ୍ଭ
0: କୁହନ୍ତୁ ବୋଧେ ଅଟକି ଗଲେ କାହିଁକି।

0: ପୂଜା କରିବାକୁ ନା ମୋର କୁଶଳକୁ ପୁଣି ମହିଷାସୁର ସାହା ନାରାୟଣ ନାରାୟଣ ନାରାୟଣ ଦେବତୀ ଏ ଅସମୟରେ ଯେ ସମୟ ଅସମୟର ଭେଦଭାବ ତ ମୋ ନିକଟରେ ନଥାଏ ଦେବରାଜ ସେଥିପାଇଁ ଏ କୁସମୟରେ ମଧ୍ୟ ମୁଁ ଇନ୍ଦ୍ର ସଭାରେ ଉପସ୍ଥିତ ହୋଇଛି
1: କୁସମୟ ଏକଥା କାହିଁକି କହୁଛନ୍ତି ମହର୍ଷି ନାରଦ

ଇଏ କି ବିଚିତ୍ର ଦୃଶ୍ୟ ଆଜି ମୁଁ ଦେଖୁଛି। ଅଳକା ପୁରୀ ଶୂନ୍ୟ କରି ଦେବଗଣ ମୋ ପୁରରେ ଉପସ୍ଥିତ କାହିଁକି? ପିତାମହ ବ୍ରହ୍ମା ଦେବରାଜ ଇନ୍ଦ୍ର ସମସ୍ତଙ୍କ ମୁହଁ ବିରସ ନିରାନନ୍ଦ କ'ଣ ହେଇଛି?

0: ଯେମି ପ୍ରଭୁ ଗୋଲକ ବିହାରୀଙ୍କୁ କୋଉ କଥା ଜଣା ଯେ ପ୍ରଭୁ ଆମ ସହିତ ଏ ଛଳନା କରୁଛନ୍ତି? ଶୁମ୍ଭ ନିଶୁମ୍ଭ ଆଉ ମହିଷାସୁରର ଅତ୍ୟାଚାରରୁ ଆମର ସ୍ୱର୍ଗପୁରୀର ସ୍ଥାନ ନାହିଁ ପ୍ରଭୁ।
1: ଦେବରାଜ ଇନ୍ଦ୍ର, ଇଏ କଣ ମୁଁ ଶୁଣୁଛି?
2: ସେମାନଙ୍କ ସହ ଯୁଦ୍ଧରେ ପରାଜିତ ହୋଇ ମଳକାପୁରୀରୁ ବିତାଡ଼ିତ ବୃନ୍ଦପଦ ଆଉ ନାହିଁ।
1: ପିତାମହ ବ୍ରହ୍ମା,
3: ମୋରି ବଳରେ ବଳିଆନ ହୋଇ ସେମାନେ ମୋ ବାସଭୂମିରୁ ଶୁଦ୍ଧ ମୋତେ ବିତାଡ଼ିତ କରିଛନ୍ତି।
1: ଧନପତି କୁବେର,
4: ମୋ ଧନର କାହିଁକି ସୁଦ୍ଧା ମୋ ପାଖରେ ନାହିଁ ପ୍ରଭୁ, ସବୁ ସେମାନେ ଅପହରଣ କରି ନେଇଛନ୍ତି।
1: ବାୟୁଦେବ ମରୁତ, ବାୟୁର ଗତି ଥିଲା ବୋଲି ପଳାଇ ଆସିପାରିଲି ପ୍ରଭୁ, ତା ନହେଲେ ଦାନ୍ତରେ ତୃଣ ଧରି ଅସୁରମାନଙ୍କୁ ମୁଣ୍ଡିଆ ମାରୁଛନ୍ତି। ଏ ବିଡ଼ମ୍ବନା, ଏ ଅଘଟଣ କଥା ତ ମୁଁ ଚିନ୍ତା କରିପାରୁ ନାହିଁ।

0: କରନ୍ତୁ ନାହିଁ ପ୍ରଭୁ, ଆପଣ ଏହି ଦେବକୁଳକୁ ରକ୍ଷା କରିବେ।
1: କିନ୍ତୁ ପିତାମହଙ୍କ ବରରେ ସେମାନେ ଯେ ଅମରତ୍ୱ ଲାଭ କରିଛନ୍ତି।
2: ହଁ କମଳାପତି, ମୁଁ ସେମାନଙ୍କୁ ଅମର ବର ପ୍ରଦାନ କରିଛି।
0: କିନ୍ତୁ କାହିଁକି କାହିଁକି ଆପଣ ଏଭଳି ମାରାତ୍ମକ ବର ପ୍ରଦାନ କଲେ?
2: ଏବେ ମୋତେ ତୁମେ ଦୋଷ ଦଉଛ ଇନ୍ଦ୍ର, କିନ୍ତୁ ଯୁଗ ଯୁଗ ବ୍ୟାପି ସେମାନଙ୍କ ପଥର ତପସ୍ୟା ଦେଖି ତୁମେ ନିଜେ ଭୟ କର, ତୁମର ଇନ୍ଦ୍ରପଦ ଚାଲିଯିବ। କୁବେର ଭୟ କଲେ ତାଙ୍କ ସମ୍ପତ୍ତି ଦେହରାଇ ବସିବେ।
0: ଆଉ ସେଇଥିପାଇଁ ଆପଣ ଏମିତି ବର ଦେଲେ ଯେ ଆପଣ ନିଜେ ମଥାବିନ୍ଧକୁ ସ୍ଥାନ ଟିକିଏ ପାଉନାହାନ୍ତି।
1: ସେମାନଙ୍କ ମୃତ୍ୟୁ ଭେଦ କଥା ସେମାନଙ୍କୁ କହିଥିବେ ତ?
2: କହିଥିଲି, କିନ୍ତୁ ଏବେ ତାହା ମୋର ଆଉ ସ୍ମରଣ ହେଉନାହିଁ।
1: ତାହେଲେ ଉପାୟ?
3: ନାରାୟଣ ନାରାୟଣ ନାରାୟଣ।
1: ଦେବର୍ଷି ନାରଦ,
0: ଦେବତାଙ୍କର ସିନା ସ୍ମରଣ ନାହିଁ, ସେ ଦେବର୍ଷିର କିନ୍ତୁ ସ୍ମରଣ ଅଛି ପ୍ରଭୁ।

0: ଅଛନ୍ତି। ଜଣେ ଅନ୍ନ ଜଣଙ୍କର ଚିରରେ କର ରଖିଲେ ଶୁମ୍ଭ ନିଶୁମ୍ଭର ମୃତ୍ୟୁ ହେବ, ଆଉ ମହିଷାସୁରର ମୃତ୍ୟୁ ହେବ କେବଳ ଜଣେ ନାରୀ ହାତରେ।
1: କିନ୍ତୁ କିଏ ସେହି ନାରୀ? ଆଚ୍ଛା ଆପଣଙ୍କୁ ଦେବଗଣ, ଏହି ମେରୁ ପର୍ବତ ଉପରେ ବସି ମହିଷାସୁର ବିନାଶର ଉପାୟ ଚିନ୍ତା କରିବା।
2: ଜୟ ଦୁରିତ ନାଶନ ପ୍ରଭୁ ଭଗବାନ ବିଷ୍ଣୁଙ୍କ, ଜୟ ଦୁରିତ ନାଶନ ପ୍ରଭୁ ଭଗବାନ ବିଷ୍ଣୁଙ୍କ।
0: ନିର୍ବୋଧ ନିର୍ବୋଧ ଏହି ଦେବଗଣ, ତା ନହେଲେ ମହିଷାସୁର ମୃତ୍ୟୁ ଉପାୟ ଚିନ୍ତା କରିବାକୁ ଏମାନେ ସାହସ କରନ୍ତି? ଆରେ ଆରେ ହୀନମତି ହୀନ ବୀର୍ଯ୍ୟ ଦେବଗଣ, ଯେଉଁ ମେରୁ ଶିଖରରେ

0: ହେଲା ପିତାମ ଗିରିରାଜ ଏପରି ଖଣ୍ଡ ଖଣ୍ଡ ହେଇ ଭାଙ୍ଗି ପଡୁଛି।
1: ମହିଷାସୁର ଆଘାତ ସହିତ ପାରି ଗିରିରାଜ ପାଖ ମଧ୍ୟ ଫାଟି ପଡୁଛି।
0: ଦେଖୁଛନ୍ତି ତ ପ୍ରଭୁ ମହିଷାର ପ୍ରକୋପ।
1: ଏବେ କୁହନ୍ତୁ ଆମର ସ୍ଥାନ କେଉଁଠି?
2: ନା ଆଉ ନୁହେଁ, ମହିଷାସୁରର ଜୀବନ ନାଟିକା ଶେଷ ହେଇ ଆସିଲାଣି। ମୂର୍ଖ ମୋତେ ମଧ୍ୟ ଅବଜ୍ଞା କରୁଛି।
1: ଜାଣେ ନାହିଁ ସେ ସବୁ ଚକ୍ରଧାରୀ କୋପ କରେ ଏ ଚରାଚର ବିଶ୍ୱ ଜୟ ଭସ୍ମ ହେଇଛି।
0: ମହାରାଜ ଦେଖୁଛନ୍ତି?
1: ଦେଖୁଛି ଦେଖୁଛି ମହାମନ୍ତ୍ରୀ, ମୋ ଋଷିରାଘାତରେ ମେରୁ ପର୍ବତ କିପରି ଖଣ୍ଡ ଖଣ୍ଡ ହେଇ ଭାଙ୍ଗି ପଡୁଛି। ଆଉ ଦେଖୁଛି 33 କୋଟି ଦେବଦେବୀଙ୍କର ନରକ ଯନ୍ତ୍ରଣା ଭୋଗ।
0: ଆଉ ସେଇ ସାଙ୍ଗେ ସାଙ୍ଗେ ଦେଖନ୍ତୁ ଦତ୍ତରାଜ, ଦେବଗଣଙ୍କର କୋପ ଫଳରେ କିପରି ବ୍ରହ୍ମ ଅଗ୍ନି, ବିଷ୍ଣୁ ଅଗ୍ନି, ରୁଦ୍ର ଅଗ୍ନି ପିଙ୍ଗଳ ବର୍ଣ୍ଣ ଧାରଣ କରି ମହାଶୂନ୍ୟରେ ଧ୍ରୁବଲୋକ ପର୍ଯ୍ୟନ୍ତ ବ୍ୟାପି ଗଲାଣି।
1: ସେଇଥିପାଇଁ ମୁଁ ଛାର ଦେବତାମାନଙ୍କୁ ଭୟ କରିବି। ରେ ରେ ମୂର୍ଖ ଦେବଗଣ, ତୁମେ କଣ ଜାଣ ନାହିଁ ମୋର ପ୍ରତିଜ୍ଞା ମୋର ପ୍ରତାପ?

ଟିକେ ବିଚାର କରନ୍ତୁ ଦତ୍ତରାଜ, ଆପଣଙ୍କର ବରଦାତା ବ୍ରହ୍ମାଙ୍କର କଥା ଥରେ ଭାବନ୍ତୁ। ମୋର ବରଦାତା ହେ ଯିଏ ମୋର ମରଣ କାମନା କରୁଛି, ମୁଁ ପୁଣି ତାରି କଥା ଚିନ୍ତା କରିବି? ଆଉ ମୋର ମନ୍ତ୍ରୀ ହେଇ ତମେ ମତେ ଏଇ ଉପଦେଶ ଦଉଛ?

0: ଏଇ ଦେଖନ୍ତୁ ଦେଖନ୍ତୁ ପିତାମହ, ସେହି ଲେଲିହାନ ଅଗ୍ନିଶିଖା ଗର୍ଭରୁ କିପରି ଜନ୍ମ ନେଉଛନ୍ତି। ମହାତେଜମୟୀ ନାରୀ, ମହାଦେବୀ, ମହାବୈଷ୍ଣବୀ। ଏଇ ଦେଖନ୍ତୁ ଦେଖନ୍ତୁ ପିତାମହ, ସେହି ଲେଲିହାନ ଅଗ୍ନିଶିଖା ଗର୍ଭରୁ କିପରି ଜନ୍ମ ନେଉଛନ୍ତି। ମହାତେଜମୟୀ ନାରୀ, ମହାଦେବୀ, ମହାବୈଷ୍ଣବୀ।
1: ମାନଙ୍କର ଦୁର୍ଗତି କାଳରେ ମୁଁ ଅନଳ ଗର୍ଭରୁ ଜନ୍ମ ନେଇଛି ବୋଲି ପିତାମହ ବ୍ରହ୍ମା ମୋର ନାମକରଣ କଲେ ଦୁର୍ଗା। କିନ୍ତୁ ଦେବତାମାନଙ୍କୁ କିପରି କି ଦୁର୍ଗତିରୁ ରକ୍ଷା କରିବି ମୁଁ ତ ଜାଣିନାହିଁ।
2: ମହିଷାସୁର ପ୍ରତାପରେ ଶୁମ୍ଭ ନିଶୁମ୍ଭ ଦେବତାମାନଙ୍କ ଉପରେ ଅତ୍ୟାଚାର କରି ସ୍ୱର୍ଗପୁର ଅଧିକାର କରି ରହିଛନ୍ତି।
3: ନିଜେ ଇନ୍ଦ୍ରଦେବ ସ୍ୱର୍ଗପୁରରୁ ବିତାଡ଼ିତ।
4: ତୁମେ ମହିଷାସୁରକୁ ବଧ ନ କଲେ ଦେବତାମାନେ ନରକ କୀଟ ଭଳି ଦୁର୍ଦ୍ଦଶା ଭୋଗିବେ।
1: ମୁଁ ବଧ କରିବି?
0: ହଁ, ବ୍ରହ୍ମା ବର ଦେଲା ବେଳେ କହିଥିଲେ ଜଣେ ନାରୀ ହାତରେ ହିଁ ମହିଷାସୁରର ମୃତ୍ୟୁ ହେବ।
5: ହଁ ମା ଦୁର୍ଗେ, ତୁମରି ହାତରେ ହେବ ମହିଷାସୁରର ମୃତ୍ୟୁ।
1: କିନ୍ତୁ ମୋ ହାତର ଅସ୍ତ୍ର କାହିଁ? ମୋ ହାତ ଯେ ଶୂନ୍ୟ, ମତେ ଅସ୍ତ୍ର ଦିଅନ୍ତୁ।

0: ଦେବଗଣଙ୍କ ସମସ୍ତ ବାହନର ଶକ୍ତିକୁ ଏକତ୍ର ଠୁଳ କରି ଏହି ପଶୁରାଜ ସିଂହକୁ ତମଠାରେ ଅର୍ପଣ କଲୁ ଦେବୀ। ଏହି ତମର ବାହନ।
1: ଏବେ ତାହେଲେ ଦେବଗଣ, ମୋର ଏଇ ଖଣ୍ଡା ଘର୍ପର ଧାରିଣୀ ସିଂହ ବାହିନୀ ମୂର୍ତ୍ତି ଦେଖନ୍ତୁ।

0: ରତ୍ନଗିରିର ସେ ଭୁବନ ମୋହିନୀ ନାରୀଙ୍କୁ ଆଣିବା ପାଇଁ ତୁମେ ଚଣ୍ଡମୁଣ୍ଡଙ୍କୁ ପଠାଇଛ?
1: ସେଥିପାଇଁ ମହିଷାର ପାଟ ରାଣୀ ଚନ୍ଦ୍ରାବତୀ ଅସହିଷ୍ଣୁ ହଉଛନ୍ତି କାହିଁକି?
0: ମୋ କଥା ମୁଁ କହୁନି ସ୍ୱାମୀ, କିନ୍ତୁ ଜନମାନବହୀନ ରତ୍ନଗିରିକୁ ଏମିତି ଅପୂର୍ବ ସୁନ୍ଦରୀ ତରୁଣୀ ଆସିଲା କୋଉଠୁ?
1: ସେ କଥା ସେ ରାଣୀ ହଂସପୁରକୁ ଆସିଲା ପରେ ତାଠାରୁ ବୁଝିବ।
0: ବ୍ରହ୍ମାଙ୍କ ବର କଥା ସ୍ମରଣ ଅଛି ତ ପ୍ରଭୁ? ଦେବତାମାନଙ୍କ କୋପ ଫଳରେ ଅଗ୍ନିଗର୍ଭରୁ ଯୋଉ ନାରୀ ଜନ୍ମ ହେଇଥିଲା,
1: ସେହି ନାରୀ ମୋହିନୀ ରୂପ ଧାରଣ କରି ରତ୍ନଗିରିରେ ମୋ ପଥ ଚାହିଁ ବସିଛି। କିଏ ଦୂତ କି ସମ୍ବାଦ?
2: ଦୁଃସମ୍ବାଦ ପ୍ରଭୁ, ରତ୍ନଗିରିର ସେହି ଭୁବନ ମୋହିନୀ ନାରୀ ହାତରେ ସେନାପତି ଚଣ୍ଡମୁଣ୍ଡ ନିହତ।
1: ମିଥ୍ୟା ମିଥ୍ୟା କଥା।
2: ମିଥ୍ୟା ନୁହେଁ ଦୈତ୍ୟରାଜ, ଏହି ଦେଖନ୍ତୁ ସେନାପତି ଦୁଇଙ୍କର ମଥାର ମୁକୁଟ।
1: ଆଶ୍ଚର୍ଯ୍ୟ, ସାମାନ୍ୟ ଗୋଟାଏ ନାରୀ ବଧ କରିଛି ଚଣ୍ଡମୁଣ୍ଡଙ୍କୁ। କଣ କରିବି କଣ କରିବି ମୁଁ? ଦୂତ, ଏଇ ମୁହୂର୍ତ୍ତରେ ଯାଇ ଶୁମ୍ଭ ନିଶୁମ୍ଭଙ୍କୁ ସମ୍ବାଦ ଦିଅ, ସେମାନେ ରତ୍ନଗିରିକୁ ଆସନ୍ତୁ।
2: ଯଥା ଆଜ୍ଞା ମହାରାଜ।
0: ରୁହ ଦୂତ।
1: ରାଣୀ
0: ମୋ କଥା ମାନନ୍ତୁ ସ୍ୱାମୀ।
1: ନା ନା, ମୁଁ କାହାରି କଥା ଶୁଣିବି ନାହିଁ।

0: କୁଳ ଗୋତ୍ର ନୁହେଁ ରାଣୀ, ତାର ନିନ୍ଦିଆ ରୂପ ଯୌବନ ମତେ ପାଗଳ କରିଛି।
1: ମୋ ମନରେ କିନ୍ତୁ ପାପ ଛୁଁଛି ସ୍ୱାମୀ, ସେ ସାମାନ୍ୟ ନାରୀ ନୁହେଁ।

0: ରତ୍ନଗିରିକୁ ସେ ଆସିଲା ଦିନ ବିନା ମେଘରେ ବଜ୍ରପାତ ହଉଛି, ଶୂନ୍ୟରୁ ଅଗ୍ନିବୃଷ୍ଟି ହେଉଛି।
1: ତମର ଏ ପ୍ରଳାପ ଶୁଣିବାର ବେଳ ମୋର ନାହିଁ, ଘୁଞ୍ଚି ଯାଅ ତୁମେ।
0: ପାପର ସୀମା ଅଛି ପ୍ରଭୁ, ଆଉ ଏ ଅନ୍ୟାୟ ଅନୀତି କର ନାହିଁ।

0: ଚାଲ ଚାଲ ସୁନ୍ଦରୀ, ଚାଲ ବିବାହର ଆୟୋଜନ କରିବା।
1: ମହିଷାସୁର ଚୁଲିକି ଯାଉ, ତମେ ଆମ ସାଙ୍ଗରେ ଚାଲ।
2: ଶୁଣ, ଆହୁରି କଥା ଅଛି, ନୃତ୍ୟ ଗୀତରେ ମୋର ଭାରି ଶ୍ରଦ୍ଧା।
0: କି ଭାଗ୍ୟ, ଆମେ ତ ନୃତ୍ୟ ଗୀତରେ ପ୍ରବୀଣ।
2: ଟିକିଏ ତମ ଗୀତ ଶୁଣନ୍ତି, ନୃତ୍ୟ ଦେଖନ୍ତି,
0: ଏଇ ସାଙ୍ଗେ ସାଙ୍ଗେ।

0: ଅଛନ୍ତି, ଦେଖୁଛନ୍ତି ତ ନାରାୟଣ ମା ଦୁର୍ଗାଙ୍କର ଚଣ୍ଡୀ ଚାମୁଣ୍ଡା ଦଳ କିପରି ମହିଷର ଅଷ୍ଟବିଂଶ ସେନାପତିକୁ ନିର୍ମୂଳ କରିଦେଲେ।
1: ଏଥର ନିଜେ ମହିଷାସୁରର ପାଳି।
2: ଜୟ ଦୁର୍ଗ ବିନାଶିନୀ ମା ଦୁର୍ଗାଙ୍କର,
3: ଜୟ
2: ଦୁର୍ଗ ବିନାଶିନୀ ମା ଦୁର୍ଗାଙ୍କର।
4: ଉଠ ମହାରାଜ, ଉଠ, ଧୈର୍ଯ୍ୟ ଧର।
5: ସାରା ରାଜ୍ୟ ବର୍ତ୍ତମାନ ଶ୍ମଶାନ ପରି ଦେଖାଯାଉଛି, ଏଣିକି ନିଜ ଜୀବନ ରକ୍ଷା କରିବା କଥା। ଆଦେଶ କରନ୍ତୁ ମହାରାଜ, ମୁଁ ରତ୍ନଗିରିକୁ ଯାଇ ସେ ମହାଶକ୍ତି ମହାଦେବୀଙ୍କର ଶରଣ ଭିକ୍ଷା କରିବି।
4: ମହାମନ୍ତ୍ରୀ ଠିକ କଥା କହିଛନ୍ତି ସ୍ୱାମୀ, ତୁମେ ଆସ, ଅନ୍ତପୁରକୁ ଆସ।
6: ରାଣୀ
4: କୁହ ମହାରାଜ।
6: ତମେ ମୋତେ ବୀର ବେଶରେ ସଜାଇ ଦିଅ, ମୁଁ ଯୁଦ୍ଧ ଯାତ୍ରା କରିବି।
4: ନା, ତମ ପାଦ ଧରି ମିନତି କରୁଛି ସ୍ୱାମୀ, ଏ ସଂକଳ୍ପ ତୁମେ କର ନାହିଁ।
6: ତୁମେ ବୀର ପତ୍ନୀ, କ୍ଷେତ୍ରୀୟ ରମଣୀ, ତା ହୋଇ ତମେ ମୋତେ ଏଇ ଉପଦେଶ ଦଉଛ? ମୁଁ ଯଦି ସୈନ୍ୟ ସେନାପତି ସବୁ ହରାଇ ନିଶ୍ୱ ସମ୍ବଳହୀନ ହେଇ ପଡ଼ିଥାଏ, ତେବେ ଗୋଟାଏ ସ୍ତ୍ରୀ ନିକଟରେ ପ୍ରାଣ ଭିକ୍ଷା କରି ବଞ୍ଚି ରହିବାରେ ମୋର କି ପୌରୁଷ ରକ୍ଷା ହବ? ରାଣୀ ହଂସପୁରରେ ତମର ପଣତ ତଳେ ଲୁଚି ରହିଲେ ତମର ସ୍ୱାମୀ ବୋଲି ତମେ ଗର୍ବ କରିପାରିବ ତ? କୁହ, କୁହ, ଉତ୍ତର ଦିଅ।
4: ନା ସ୍ୱାମୀ, ମୁଁ ଏହା ଚାହେଁ ନା। ବୀର ତୁମେ, ବୀର ଧର୍ମ ପାଳନ ତୁମର କର୍ତ୍ତବ୍ୟ। ଆସ, ତୁମକୁ ନିଜ ହାତରେ ମୁଁ ବୀର ବେଶରେ ସଜେଇ ଦଉଛି।

0: নারী মোর হাতরে এবে তোরাও নিস্তার নাই।
1: তা পূর্বরু মোর এই ষোড়তর বক্ষ ভেদ করিব। ମୁଁ ଥରକୁ ଥର ଶୂଳ ଭେଦ କରୁଛି, ମାତ୍ର ତାହା ଆଉ ଲୋକମାନ ସୁଦ୍ଧା ସ୍ପର୍ଶ କରୁନାହିଁ। କାହିଁକି କାହିଁକି ମୋ ଶକ୍ତି ବ୍ୟର୍ଥ ହେଇଯାଉଛି? ମୋ ଅନ୍ତର ଭିତରେ ମା ସର୍ବମଙ୍ଗଳା ମୋତେ ଚେତାଇ ଦଉଛନ୍ତି, ମୁଁ ମୋର ଅଙ୍ଗବସ୍ତ୍ର ତ୍ୟାଗ ନ କଲେ ମୋ ହାତରେ ମହିଷାର ମୃତ୍ୟୁ ହବ ନାହିଁ। କଣ କରିବି ମୁଁ? ଏଇ ତ ମହିଷା, ଏଇ ତ ମହିଷା କରାଳ ମୃତ୍ୟୁ ଧରି ମୋ ଆଡ଼କୁ ଧାଇଁ ଆସୁଛି, ଆଉ ବିଳମ୍ବ କଲେ ରକ୍ଷା ନାହିଁ। ନା, ଏ ଧରଣୀକୁ ପାପ ମୁକ୍ତ କରିବା ପାଇଁ ମୁଁ ବସନ ଭୂଷଣ ତ୍ୟାଗ କରି
0: ସ୍ୱରୂପ ମୁଁ ଦେଖୁଛି। ନାରୀ, ତୁମେ ତୁମ ଅଙ୍ଗରେ ବସନ ନାହିଁ, ଭୂଷଣ ନାହିଁ,

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ପିନାକୀ ନାୟକ, ସଙ୍ଗୀତ ଦେଇଛନ୍ତି ମନ୍ମଥ ମିଶ୍ର, ଗୀତିକାର ଅଲିକ ଚନ୍ଦ୍ର ବିଶ୍ୱାଳ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ଦିନ 12ଟା। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ।

ମେ ଖିଲାଡ଼ି ତୁ ଅନାରୀ ଏହି ଚଳଚ୍ଚିତ୍ରର ଗୀତଟି ବର୍ତ୍ତମାନ ଆପଣ ଶୁଣୁଛନ୍ତି। ଦ୍ୱୈତକଣ୍ଠରେ ଗାଇଛନ୍ତି ଆଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତକାର ଅନୁ ମଲ୍ଲିକ। କଥାଚିତ୍ର ମେ ଖିଲାଡ଼ି ତୁ ଅନାରୀ।

0: ଆଜି ଶୁଣିଥିଲେ ଫିଜା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଥିଲେ ଆଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତିକାର ଗୁଲଜାର, ସଙ୍ଗୀତରେ ସଜେଇଥିଲେ ଅନୁ ମଲ୍ଲିକ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ବାଜିଗର ଏହି ଚଳଚ୍ଚିତ୍ରର ଗୀତଟି ବର୍ତ୍ତମାନ ଶୁଣୁଛନ୍ତି। କଣ୍ଠଦାନ କରିଛନ୍ତି ବିନୋଦ ରାଠୋର ଏବଂ ଅଲଗା ୟାଗ୍ନିକ। ଗୀତିକାର ଗୌହାର ଗୋରଖପୁରୀ ଏବଂ ସଙ୍ଗୀତ ଦେଇଛନ୍ତି ଅନୁମାଲି।

ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି କଦମ ସେନ ସବର ଏବଂ ପୂର୍ଣ୍ଣ ସେବର।

0: ଲିମ୍ତମ୍ ବୁଝାଙ୍ଗ
1: ହଁ ଲିମ୍ତମ୍ ଲିମ୍ତମ୍
0: ବସରେ
1: ହଁ ବଂଶା
0: ଏଥିନା ଆବାର ବୁଝାଙ୍ଗ ଗଜାଙ୍ଗ ବି ଆଲନ୍ତର
1: ବାବା କୁମେର ତାଙ୍ଗ ଇନ ଗୋପାଳ ଜାଗ
0: ହେଲେ ଗର୍ଜାଙ୍ଗ ବି କୁମେର ତାଙ୍ଗ ଯେନ୍ ଯାକି ଲୋଚିରେ
1: ହଁ ଲୋଚ ଜି
0: ତାଙ୍କ ଆମରେ ବୁଝାଙ୍ଗ ସରା ମାର ଲାଲବି ନେ କୁମେର ତାଙ୍ଗ ଇନ ଲୋଲି ବି ନେ ମେ ଲଙ୍ଗଡେ
1: ଆଉଡେ ଆଉଡେ
0: ହଁ ଆ ତାଙ୍କ ଆମରେ ବୁତିମ ବୁତି ନ ଗାଁ ସପାରମ କ୍ରମର ଗୁମା ଗୁପାନ ବି ନେ ଦେ
1: ହଁ
0: ହଁ ନ କୁମେର ଯାକି ରେଟ ଡକୁଡେ ଦିଆତେ ନମ୍ବର ଖୁଇତେ ବୁଝା
1: ଆବୋଇ ନା ନା କୁମେ ଲମି ରେଟ ନ ମଙ୍ଗ ନାମରେ ଇଜା ଲମି ମାଡ୍ର ଆଉ ରେଟ ଲମ ଗୁଣ୍ଡକୁ
0: ହଁ ପୂର୍ବା ନେ ଡି ଆମ ଆବୋ ନି ବୋ ଆଜାର ଗୋପା ଲୋଏ ଆଜି ନାମ ସେ ଆବୋଇ

0: आपनको स्वप्नको सत परिवा आउ समयर परीक्षा नबा पई चेटिनाड सुपर ग्रेट सिमेन्ट अल्टिमेट चॉइस बिल्डिंग को स्ट्रांग फाउंडेशन दबा पई चेटिनाड सिमेन्ट
1: प्रचार कलो केतोटी हिंदी सुगम संगीत आकाशवाणी जयपुर वर्तमान सुनिबा आज दीप्रहरर चासबास कथा
2: आसंतो आजर चासबास कथा रे टमाटो फसल रे ବର୍ଷା ଦିନରେ ବିଭିନ୍ନ ପ୍ରକାର ପୋକ ରୋଗ କ'ଣ ସବୁ ଲାଗନ୍ତି ଏବଂ ତା'ର ପ୍ରତିକାର କିପରି କରିବେ ସେ ସମ୍ପର୍କରେ କିଛି ଜାଣିବା। ଆମ ଅଞ୍ଚଳରେ ଟମାଟୋ ଚାଷ ବହୁଳ ଭାବରେ ଚାଷ ବର୍ଷ ତମାମ କରାଯାଇଥାଏ। ବର୍ଷା ଦିନରେ ହେଉଥିବା ଟମାଟୋ ଚାଷରେ ବିଭିନ୍ନ ପ୍ରକାର ପୋକ ଓ ରୋଗ ଆକ୍ରମଣ କରିଥାନ୍ତି। ଏସବୁ କ'ଣ ଆଉ କିପରି ତାକୁ ପ୍ରତିକାର କରିବେ ଆସନ୍ତୁ ସେ ସମ୍ପର୍କରେ କିଛି ଜାଣିବା। ଟମାଟୋ ଫସଲରେ କାଙ୍କଡ଼ିଆ ପୋକ ବହୁଳ ଭାବରେ ଦେଖାଯାଇଥାନ୍ତି। କାଙ୍କଡ଼ିଆ ପୋକ ଆଳୁ ବାଇଗଣ ଓ କାଙ୍କଡ଼ ଫସଲ ପରି ଟମାଟୋ ଫସଲ ମଧ୍ୟ ଆକ୍ରମଣ କରି କ୍ଷତି କରିଥାନ୍ତି। ଏହି ପୋକର ଉଭୟ ପୂର୍ଣ୍ଣାଙ୍ଗ ଅବସ୍ଥା ଏବଂ ଭୃଙ୍ଗ ଅବସ୍ଥା କ୍ଷତିକାରକ ହୋଇଥାଏ। ଏମାନେ ଟମାଟୋ ଫସଲର ପତ୍ରର ଉଭୟ ପାର୍ଶ୍ୱକୁ ସବୁଜ ଅଂଶ କରି ଖାଆନ୍ତି। ଦୁଇ ଶିରା ମଧ୍ୟସ୍ଥ ସବୁଜ ଅଂଶଗୁଡ଼ିକ କରି ଖାଇଯିବା ଯୋଗୁଁ ପତ୍ରଗୁଡ଼ିକ ଜାଲଜାଲିଆ ହୋଇଯାଏ ଏବଂ ଶେଷରେ ଆକ୍ରାନ୍ତ ପତ୍ରଗୁଡ଼ିକ ଗଛରୁ ଝରିପଡ଼ି ଗଛଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେବେ ଏହି କାଙ୍କଡ଼ିଆ ପୋକ ପରିଚାଳନା କିପରି କରିବେ, କ୍ଷେତ ମଧ୍ୟରୁ ଅନାବନା ଗଛ ବିକଳ୍ପ ପୋଷକ ଗଛ ସବୁ ବାହାର କରି ପୋଡ଼ିଦେବାର ବ୍ୟବସ୍ଥା କରିବେ, ଆକ୍ରାନ୍ତ କ୍ଷେତର ପତ୍ରକୁ ଅଣ୍ଡା ପୁଞ୍ଜି ଭୃଙ୍ଗ ଏବଂ ପୂର୍ଣ୍ଣାଙ୍ଗ ଅବସ୍ଥାରେ କୀଟମାନଙ୍କୁ ହାତରେ ସଂଗ୍ରହ କରି ମାରିବାର ବ୍ୟବସ୍ଥା କରନ୍ତୁ। ଉପକାରୀ ପୋକମାନଙ୍କ ସଂରକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ। ଆକ୍ରାନ୍ତ କ୍ଷେତରେ ନିମ୍ବ ଆଧାରିତ କୀଟବିଷ ବ୍ୟବହାର କରନ୍ତୁ। ଅଧିକ ଆକ୍ରାନ୍ତ କ୍ଷେତରେ କାର୍ବାରିଲ୍ ସେଚିତ ଗୁଣ୍ଡ ମାଲାଥିଆନ୍ ଏହିସବୁକୁ ଯେକୌଣସି ଗୋଟିଏକୁ ଫସଲର ଆବଶ୍ୟକତାକୁ ଲକ୍ଷ୍ୟ କରି ଅଦଳବଦଳ ଭାବରେ ଅନୁମୋଦିତ ହାରରେ ବ୍ୟବହାର କରନ୍ତୁ। କାଙ୍କଡ଼ିଆ ପୋକ ଭଳି ଅଷ୍ଟପଦୀ ପୋକ ମଧ୍ୟ ଟମାଟୋ ଫସଲରେ କ୍ଷତି କରିଥାନ୍ତି। ଏହି ଅଷ୍ଟପଦୀ ପୋକମାନେ ବାଇଗଣ ଫସଲରେ ଟମାଟୋ ଆଳୁ ଭେଣ୍ଡି ଓ କଖାରୁ ଏହିସବୁ ଫସଲକୁ ଆକ୍ରମଣ କରି ବିଶେଷ ଭାବରେ କ୍ଷତି କରିଥାନ୍ତି। ଏମାନେ ପତ୍ର ତଳ ପାଖରେ ରହି ରସ ଶୋଷଣ କରନ୍ତି, ଯାହାଫଳରେ ଆକ୍ରାନ୍ତ ପତ୍ରଗୁଡ଼ିକ ପ୍ରଥମେ ହଳଦିଆ ପଡ଼ି ପରେ ବାଦାମୀ ରଙ୍ଗ ହୋଇଯାଏ। ଏମାନଙ୍କ ଯୋଗୁଁ ହୋଇଥିବା କ୍ଷତ ପତ୍ର ଉପରେ ଧଳା ଗାରଉଳି ଦେଖାଯାଏ। ଏହାକୁ କିପରି ପରିଚାଳନା କରିବେ, କ୍ଷତ ମଧ୍ୟରୁ ଅନାବନା ଗଛ ଏବଂ ବିକଳ୍ପ ପୋଷକ ଗଛକୁ ବାହାର କରି ନଷ୍ଟ କରିଦେବେ। ଅଧିକ ଆକ୍ରାନ୍ତ କ୍ଷେତରେ ଇଥିଏନ୍ ମାଲାଥିଆନ୍ ମିଥାଇଲ୍ ପାରାଥିଆନ୍ କ୍ଲୋରୋଫାଇରିଫସ୍ ସଲ୍ଫର ସେଚିତ ଗୁଣ୍ଡକୁ ଅନୁମୋଦିତ ପରିମାଣର ଫସଲରେ ବ୍ୟବହାର କରିବେ। ଟମାଟୋ ଫସଲରେ ସଳ ପତ୍ରପୋଡ଼ା ରୋଗ ଏକ ମାରାତ୍ମକ ରୋଗ। ଏହି ରୋଗ ଏକ ବିହନବାହୀ କବକଜନିତ ରୋଗ ଏବଂ ଏହା ପବନ ଓ ବର୍ଷା ମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇଥାଏ। ଏହି ରୋଗ ହେଲେ ପ୍ରଥମେ କଅଁଳ ପତ୍ର ଉପରେ ବାଦାମୀ ରଙ୍ଗର ଛୋଟ ଛୋଟ ଦାଗମାନ ଦେଖାଯାଏ। ରୋଗର ଅଣୁଜୀବ ବା କବକମାନେ ମାଟି ଉପରସ୍ଥ ଗଛର ସମସ୍ତ ଅଂଶକୁ ଆକ୍ରମଣ କରିଥାନ୍ତି, ଯାହାଫଳରେ ମାଟିକୁ ଲାଗି ରହିଥିବା ପତ୍ରଗୁଡ଼ିକ ରୋଗ ଆକ୍ରାନ୍ତ ହୋଇ ମରିଯାଆନ୍ତି। ଆକ୍ରାନ୍ତ ପତ୍ରଗୁଡ଼ିକରେ ଚିହ୍ନଗୁଡ଼ିକ ବୃଦ୍ଧି ପାଇ ଏକ କେନ୍ଦ୍ର ବଳୟ ପରି ଦେଖାଯାଏ। ରୋଗର ଲକ୍ଷଣ କଞ୍ଚା ଓ ପାଚିଲା ଫଳ ଉପରେ ମଧ୍ୟ ଦେଖାଯାଇଥାଏ। ଏହାକୁ କିପରି ପରିଚାଳନା କରିବେ ସେ ସମ୍ପର୍କ ମଧ୍ୟ ଜାଣି ରଖନ୍ତୁ। କ୍ଷେତରେ ଅଧିକ ଭାବରେ ଘଞ୍ଚ ଗଛ ରଖିବେ ନାହିଁ। ଅଧିକ ମାତ୍ରାରେ ପାଣି ବ୍ୟବହାର ନ କରି ଠିକ୍ ଭାବରେ ଫସଲର ଆବଶ୍ୟକତାକୁ ଲକ୍ଷ୍ୟ କରି ପାଣି ମଡ଼ାଇବାର ବ୍ୟବସ୍ଥା କରିବେ। ସର୍ବଦା ନିରଳା ନିରୋଗା ତଥା ହୃଷ୍ଟପୃଷ୍ଟ ବିହନ ବ୍ୟବହାର କରିବେ। ଆକ୍ରାନ୍ତ କ୍ଷେତରେ ମାଙ୍କଜେବ୍ କପର ଅକ୍ସିକ୍ଲୋରାଇଡ୍ କାର୍ବନିଜିମ୍

0: ଯେକୌଣସି ଗୋଟିଏ ମଧ୍ୟରୁ ଅଦଳ ବଦଳ କରି ଫସଲରେ ଆବଶ୍ୟକତାକୁ ଲକ୍ଷ୍ୟ ରଖି ବ୍ୟବହାର କରିବେ। ପୁଣି ଥରେ କହି ରଖୁଛୁ, ଯେଉଁ ଚାଷୀ ଭାଇମାନେ ଟମାଟୋ ଫସଲରେ ସଳ ପତ୍ରପୋଡ଼ା ରୋଗ ଦେଖୁଛନ୍ତି, ସେମାନଙ୍କ ପରିଚାଳନା ପାଇଁ ଆପଣମାନେ କ୍ଷେତ ମଧ୍ୟରୁ ପୂର୍ବ ଫସଲର ମୂଳି ଏସବୁ ସଂଗ୍ରହ କରି ପୋଡ଼ିଦେବାର ବ୍ୟବସ୍ଥା କରନ୍ତୁ। କ୍ଷେତରେ ଅଧିକ ଭାବରେ ଘଞ୍ଚ ଗଛ ରଖିବାର ବ୍ୟବସ୍ଥା କରନ୍ତୁ ନାହିଁ, ସର୍ବଦା ନିରୋଳା ନିରୋଗା ତଥା ହୃଷ୍ଟପୃଷ୍ଟ ବିହନ ବ୍ୟବହାର କରନ୍ତୁ। ପନିପରିବା ଫସଲରେ ଅଧିକ ରାସାୟନିକ ସାର ବ୍ୟବହାର କରିବେ ନାହିଁ। ଯଦି ଯେକୌଣସି ଆପଣମାନେ ରୋଗ କିମ୍ବା ପୋକ ଚିହ୍ନିତ କରୁଛନ୍ତି, ତେବେ ନିକଟରେ ଥିବା କୃଷି ବିଭାଗର କର୍ମକର୍ତ୍ତାଙ୍କ ସହିତ ସାକ୍ଷାତ କରନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଆକାଶବାଣୀ ଜୟପୁର ସମୟଦିନ 1:20 ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର ଭଉଣୀ, ମୋର ମଧ୍ୟ ନମସ୍କାର। ଘର ଘରଣୀର ପରିସରକୁ ଆପଣମାନଙ୍କୁ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ କବିତା ମଞ୍ଜରୀ ପଲେଇ
1: ଆଉ ମୁଁ ଜଗମୟ ମହାପାତ୍ର।

0: ଆଜି ଆମ ଭଉଣୀମାନଙ୍କ ସହ ଆମେ କଥା ହେବା ସୁସ୍ଥ ଜୀବନ ପାଇଁ ପୁଷ୍ଟିକର ଖାଦ୍ୟ କେତେ ଜରୁରୀ। କିନ୍ତୁ ତା ପୂର୍ବରୁ ଯେହେତୁ ଏଇଟା ଅଗଷ୍ଟ ମାସର ପ୍ରଥମ ସପ୍ତାହ, ଆମେ ସମସ୍ତେ ଜାଣିଛେ ଯେ ଏହି ସପ୍ତାହରେ ଆମେ ବିଶ୍ୱ ସ୍ତନ୍ୟପାନୀୟ ଦିବସ ପାଳନ କରୁଛୁ।
1: ହଁ ଅପା, ମା କ୍ଷୀର ହେଉଛି ନବଜାତ ଶିଶୁର ପ୍ରଥମ ଏବଂ ସର୍ବୋତ୍ତମ ପୁଷ୍ଟିକର ଖାଦ୍ୟ। ଜନ୍ମର ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଶିଶୁକୁ ଆବଶ୍ୟକ ପୋଷକ ତତ୍ତ୍ୱ, ଶକ୍ତି ଏବଂ ରୋଗ ପ୍ରତିରୋଧକ କ୍ଷମତା ପ୍ରଦାନ କରିଥାଏ।
0: ନବଜାତ ଶିଶୁ ପାଇଁ ମାଙ୍କର ସ୍ତନର ହଳଦିଆ ତଥା ଗାଢ଼ କ୍ଷୀର ଶିଶୁ ପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଅଟେ। ଶିଶୁର ଜନ୍ମର 1 ଘଣ୍ଟା ମଧ୍ୟରେ ଶିଶୁକୁ ଏହି ମା କ୍ଷୀର ସ୍ତନ୍ୟପାନୀୟ ଜରିଆରେ କରାଇବା ନିହାତି ଦରକାର। ସାଧାରଣତଃ ଶିଶୁକୁ 6 ମାସ ବୟସ ପର୍ଯ୍ୟନ୍ତ ସ୍ତନ୍ୟପାନ ଏବଂ 6 ମାସରୁ 2 ବର୍ଷ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ ସହିତ ପୌଷ୍ଟିକ ଆହାର ଖୁଆଇବା ପାଇଁ ପରାମର୍ଶ ଦିଆଯାଏ। ମା'ର କ୍ଷୀର ଯେମିତି ଶିଶୁକୁ ଆବଶ୍ୟକ ପୋଷକ ତତ୍ତ୍ୱ, ଶକ୍ତି ଏବଂ ରୋଗ ପ୍ରତିରୋଧକ କ୍ଷମତା ପ୍ରଦାନ କରେ, ସେହିଭଳି ସ୍ତନ୍ୟପାନ କରାଉଥିବା ମା'ମାନଙ୍କ ପାଇଁ ଏବଂ କିଶୋର ବାଳକ ବାଳିକା ଏମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ।
1: ହଁ, ଯେ ଅପା, ଆଜି ହଠାତ୍ ଏମିତି ଖାଦ୍ୟ ବିଷୟରେ କ'ଣ ପାଇଁ କହିଲେ ଯେ?
0: ଏବେ ଦେଖ, ବର୍ଷା ଦିନ ଚାଲିଛି, ସନ୍ଧ୍ୟା ହେଲେ ଘରେ ସମସ୍ତଙ୍କ ବରା ଯେ ଚାହା ସହ କିଛି ହାଲକା ଜଳଖିଆ ଖାଇବାକୁ, ଏହି ସମୟରେ ବି ଭୋକ ବି ଲାଗିଥାଏ। ଆମେ ସେତେବେଳେ କ'ଣ କରୁ ନା କିଛି ଜିନିଷ ଆମେ ଘରେ ବନେଇକି ଖାଉ, ବା ଦରକାର ପଡ଼ିଲେ ଆମେ ବାହାରୁ ମଗେଇକି ବି ଖାଇଦେଉ।
1: ଖାଇବା ବି ସମସ୍ତଙ୍କର ଅଲଗା ଅଲଗା କରିବାକୁ ପଡ଼ିଥାଏ, କିଏ ପକୁଡ଼ି କିଏ ବରା କରିବା ପାଇଁ କୁହନ୍ତି। ଆଉ ପିଲାଙ୍କର ମନ ତ ଥାଏ ଫାଷ୍ଟଫୁଡ୍ ଉପରେ, ବର୍ଷା ହଉ ବା ନ ହଉ ସେମାନେ ଖାଇବେ ହିଁ ଖାଇବେ।
0: ଆଉ ଆମେ ମା ମାନେ କ'ଣ କରୁ ନା ପିଲା ଯାହା ଖାଉଛି ଖାଉ, ତାର ପେଟ ପୁରିଲେ ହେଲା ଭାବି ସେମାନେ ଯାହା କୁହନ୍ତି

0: ଆକୁ ଆମେ ସାଙ୍ଗେ ସାଙ୍ଗେ କରିକି ସେମାନଙ୍କୁ ଦେଇଦେଉ। ହେଲେ ଶ୍ରୋତା ଭଉଣୀ, ଆମେ ଭୁଲି ଯାଉ ଯେ ପେଟ ପୁରିବା ଆଉ ଶରୀରକୁ ଶକ୍ତି ମିଳିବା ଦୁଇଟା ଅଲଗା କଥା।
1: ହଁ ବା, ସୁସ୍ଥ ଜୀବନ ପାଇଁ କେବଳ ପେଟ ଭରି ଭାତ ରୁଟି ତରକାରୀ ଖାଇଲେ ହେବ ନାହିଁ, ପୁଷ୍ଟିକର ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ। ଅର୍ଥାତ୍ ଯେଉଁ ଖାଦ୍ୟରେ ସବୁ ଜିନିଷ ଥାଏ ଶରୀର ପାଇଁ ଆବଶ୍ୟକ, ସେ ସବୁ ଖାଦ୍ୟ ଖାଇବା ଜରୁରୀ।
0: ସେଇଥିପାଇଁ ତ ମାୟା ପୋଷଣ ତତ୍ତ୍ୱବିତ୍ମାନେ କୁହନ୍ତି, ଆମ ପ୍ରତିଦିନ ଖାଇବା ଥାଳିରେ ପାଞ୍ଚ ଗୋଟି ରଙ୍ଗ ଅର୍ଥାତ୍ ଧଳା, ହଳଦିଆ, କମଳା, ସବୁଜ, ନାଲି ରଙ୍ଗ ରହିବା ନିହାତି ଜରୁରୀ। ପୁଷ୍ଟିକର ଖାଦ୍ୟରେ ଭାତ, ଡାଲି, କ୍ଷୀର, ଅଣ୍ଡା, ମାଛ, ସବୁଜ ପନିପରିବା, ଫଳ, ଡାଲି ଜାତୀୟ ଖାଦ୍ୟ ସହ ପର୍ଯ୍ୟାପ୍ତ ପରିମାଣରେ ପାଣି ରହିବା ଆବଶ୍ୟକ। ଏହି ଖାଦ୍ୟଗୁଡ଼ିକ ଶରୀରକୁ ଶକ୍ତି ଦେବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ।
1: ବିଶେଷ କରି ପିଲା, କିଶୋର ବାଳକ ବାଳିକା, ଗର୍ଭବତୀ ମହିଳା ଏବଂ ବୟସ୍କମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବହୁତ ଜରୁରୀ। ଏହା ସେମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରେ। ଆଜିକାଲି ଯେଉଁ ଖାଦ୍ୟ 2 ମିନିଟ୍ରେ ଶୀଘ୍ର ହୋଇଯାଏ ବା ଜଙ୍କ୍ ଫୁଡ୍ ଏବଂ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ପ୍ରତି ଆମେ ଅଧିକ ଆକର୍ଷିତ ହେଉଛେ, ଏହା ମଧୁମେହ, ମୋଟାପଣ, ହୃଦରୋଗ ଭଳି ସମସ୍ୟାର କାରଣ ହୋଇପାରେ।
0: ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଆମେ ସମସ୍ତେ ଘରେ ତିଆରି ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟକୁ ପ୍ରାଧାନ୍ୟ ଦେବା। ସଠିକ୍ ପୋଷଣ, ସୁସ୍ଥ ଜୀବନ, ପୁଷ୍ଟିକର ଖାଦ୍ୟ, ଏସବୁ ସମସ୍ତଙ୍କର ଅଧିକାର।

0: ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖେ, କିନ୍ତୁ କେବଳ ପୁଷ୍ଟିକର ଖାଦ୍ୟ ଖାଇଲେ ହେବନି। ସେହି ଖାଦ୍ୟ ଯେଉଁଠାରେ ବି ପ୍ରସ୍ତୁତ ହୁଏ, ମାନେ ଆମ ହାଣ୍ଡିଶାଳ ବା ଆମ ରୋଷେଇ ଘର ମଧ୍ୟ ସଫା ଏବଂ ସୁରକ୍ଷିତ ରହିବା ନିହାତି ଦରକାର।
1: ବିଶେଷ ଭାବେ ବର୍ଷା ଦିନେ ଆର୍ଦ୍ରତା ବଢ଼ିଯାଏ, ଯାହାଫଳରେ ଖାଦ୍ୟ ଶୀଘ୍ର ନଷ୍ଟ ହୋଇପାରେ ଏବଂ ଜୀବାଣୁ ବଢ଼ିବାର ସମ୍ଭାବନା ଅଧିକ ରହେ। ତେଣୁ ଆମେ ସମସ୍ତେ ରୋଷେଇ ଘରର ସ୍ୱଚ୍ଛତା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।
0: ତେବେ ଶ୍ରୋତା ପୁଣି ଆସନ୍ତୁ ଜାଣିବା ବର୍ଷା ଦିନେ ରୋଷେଇ ଘରର ଯତ୍ନ କେମିତି ନେବା ଏହି ସାକ୍ଷାତକାର ମାଧ୍ୟମରେ।
2: ଭଉଣୀ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ନମସ୍କାର,
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ମୋ ନାଁ ହେଲା ରଶ୍ମିତା ସାହୁ, ମୁଁ ଭୁବନେଶ୍ୱରରେ ରୁହେ, ମୁଁ ଜଣେ ଗୃହିଣୀ।
2: ଆଜି ଆମର ଆଲୋଚନାର ବିଷୟବସ୍ତୁ ହେଲା ରୋଷେଇ ଘରକୁ ବର୍ଷା ଦିନେ ଆମେ କେମିତି ସଫା ସୁତୁରା ରଖିବା। ପ୍ରଥମେ ପଚାରିବାକୁ ଚାହିଁବୁ, ବର୍ଷା ଦିନରେ ରୋଷେଇ ଘରକୁ କାହିଁକି ସଫା ରଖିବା ନିହାତି ଜରୁରୀ?
3: ବର୍ଷା ଦିନ କଣ ସବୁବେଳେ ରୋଷେଇ ଘର ଆମ ପରିବେଶ ସଫା ରଖିବା ନିହାତି ଦରକାର, କିନ୍ତୁ ବର୍ଷା ଦିନ ଟିକେ ଅଧିକ ଜରୁରୀ ହେଇଯାଏ। ଯେହେତୁ ବର୍ଷା ଯୋଗୁଁ ଚାରିଆଡ ପୁରା ପାଣି ହେଇଥାଏ, ଆର୍ଦ୍ରତା ଥାଏ, ତେଣୁ ରୋଷେଇ ଘରଟା ବହୁତ ଜରୁରୀ। ରୋଷେଇ ଘରୁ ହିଁ ସବୁ ରୋଗ ବାହାରେ, ଆମ ଖାଦ୍ୟ ସେଇଠି ଥାଏ, ତେଣୁକରି ଆମେ ରୋଷେଇ ଘରକୁ ନିହାତି ସଫା ସୁତା ରଖିବା ଦରକାର। ସବୁ ଖାଦ୍ୟକୁ ଘୋଡ଼େଇକି ରଖିବା, ସାଙ୍ଗେ ସାଙ୍ଗେ ରୋଷେଇ କରି ଗରମ ଗରମ ଟିକେ ଖାଇବା, କୌଣସି ଫଳ ମୂଳ କଟା ପନିପରିବା ସବୁ ଅଘଡ଼ା ଥୋଇବାନି, ଯାହାଦ୍ୱାରା କି ବର୍ଷା ଦିନେ ବହୁତ ମାଛି ମଶା ହୁଅନ୍ତି ଆଉ ତାଦ୍ୱାରା ରୋଗ ବ୍ୟାପେ। ବର୍ଷା ଦିନ ଦେଖିଥିବେ ବହୁତ ଝାଡା ବାନ୍ତି ହୋଇଥାଏ, ତେଣୁକରି ଆମେ ରୋଷେଇ ଘର ପ୍ରଥମେ ରୋଷେଇ ଘରକୁ ହିଁ ଆମେ ସଫା ସୁତୁରା ରଖିବା, ସେଇଠୁ ଖାଦ୍ୟଟା ଆମେ ନିଜେ ଗ୍ରହଣ କରୁ।
2: ଯେମିତି ବର୍ଷା ଦିନେ ଆମ ପାଗ ଅଦାଳିଆ ରହେ, ଏହି ସମୟରେ ଆମେ ଖାଦ୍ୟ ସାମଗ୍ରୀକୁ କିଭଳି ସୁରକ୍ଷିତ ରଖିପାରିବା?
3: ହଁ, ବର୍ଷା ଦିନ ଟିକେ ବହୁତ କ୍ରିଟିକାଲ ହେଇଯାଏ ସବୁ ଜିନିଷକୁ ଆମେ ଷ୍ଟୋର କରି ରଖିବା ପାଇଁ, କିନ୍ତୁ ସବୁ ଯୋଉ ଆର୍ଦ୍ରତା ଥାଏ ସେସବୁ ଖାଦ୍ୟ ଗୁଡାକ, ଯେମିତି ଆମର ଲୁଣ, ଲୁଣ ଟିକେ ପାଣି ଅଂଶ ଧରେ, ପାଣି ପାଣି ହେଇଯାଏ, ଆଉ ଯେମିତି ଲଙ୍କା ଗୁଣ୍ଡରେ ଫିମ୍ପି ମାରିଯାଏ, ପାମ୍ପଡ଼ ବିସ୍କିଟ୍ ସିପିଯାଏ, ସେଗୁଡାକୁ ଆମେ କଣ କରିବା ନା ଲୁଣରେ ଟିକେ ଶୁଖିଲା ଚାଉଳ ମିଶେଇକି ରଖିଲେ ସେ ତା ପାଣିକୁ ଶୋଷି ନେଇକି ଶୁଖିଲା ରଖେ। ସେମିତି ପାମ୍ପଡ଼କୁ ଭଲ କି ଏୟାର ଟାଇଟ୍ ଜାର୍ରେ ଜରିରେ ବାନ୍ଧିକି ହେଲା, ଯେମିତି ତା ଦେହରେ କୌଣସି ପବନ ଯିବନି ସେଇ ହିସାବରେ ଆମେ ତାକୁ ଷ୍ଟୋର କରିବା, ଆଉ ଯେମିତି ସବୁ ସାମଗ୍ରୀକୁ ଫ୍ରିଜ୍ରେ ଷ୍ଟୋର କରିବା ପାଇଁ ଚେଷ୍ଟା କରିବା ବର୍ଷା ଦିନଟା। ଆଉ ଯେତେବେଳେ ଦେଖୁଛେ ଖରା ହଉଛେ, ସେ ଖରାରେ ସବୁ ଜିନିଷକୁ ଟିକେ ଆମେ ଶୁଖାଇବା।
2: ପୁଣି ଯେମିତି ଆପଣ କହିଲେ ଯେ ବର୍ଷା ଦିନେ ଲୁଣ ହଉ ବା ଚିନି ହଉ ଟିକେ ଅଦାଳିଆ ହେଇଯାଏ, ତେବେ ଏହି ସମୟରେ ଦେଖିଥିବେ ଆପଣ ଆମର ମସଲା ସାମଗ୍ରୀ ଯାହା ବି ରହୁଛି, ଯଦି ଆମେ ତାକୁ ଟିକେ ହାଲକା ଲୁଜ୍ ଛାଡ଼ିଦେବା

0: ଟିକେ ଫିମ୍ପି ଲାଗିଯାଏ ବା ଆମର ଶୁଖିଲା ଜିନିଷ ଗୁଡାକ ବି ଟିକେ ପୋକ ହେବାର ସମ୍ଭାବନା ଅଧିକ ଥାଏ। ତେବେ ଏଥିରୁ ଏସବୁ ଜିନିଷକୁ ସୁରକ୍ଷିତ ରଖିବା ପାଇଁ କଣ କରିବାକୁ ପଡିବ?
1: ନିହାତି ସେଟା ବହୁତ ଜରୁରୀ ଥାଏ। ଯଦି ଛୁଆ ଅଛନ୍ତି ଡବା ଖୋପ ଖୋଲିକି ଦିଅନ୍ତିନି, ଯଦ୍ୱାରା ଫିମ୍ପି ମାରିଯାଏ, ଓଦା ହେଇଯାଏ, ସିପି ଯାଏ, ପୋକ ଲାଗିଯାଏ, ତ ଆମେ ସେଟାରେ ବହୁତ ଧ୍ୟାନ ଦବା। ଯେମିତି ଲଙ୍କା ଗୁଣ୍ଡରେ ଟିକେ ଚାଉଳ ମିଶିକି ରଖିବା, ଲୁଣରେ ଚାଉଳ ମିଶିକି ରଖିବା, ଆଉ ଯୋଉଠି ଚାଉଳ ରଖୁଛେ ଡାଲି ରଖୁଛେ ସେଥିରେ କିଛି 8ରୁ 10ଟା ଲବଙ୍ଗ ଆମେ ତା ଦେହରେ ପକେଇ ଦେଇକି ଡବାକୁ ଭଲିକି ଟାଇଟ୍ କରିକି ରଖିବା। ଆଉ ବିସ୍କେଟ୍ ହଉ, ମିକ୍ସଚର ହଉ, କୌଣସି ପାମ୍ପଡ ହଉ, ଏସବୁକୁ ସବୁବେଳେ ଚେଷ୍ଟା କରିବା ପଲିଥିନରେ ବାନ୍ଧିକିରି ଏୟାରଟାଇଟ୍ ଜାର୍ରେ ରଖିବା। ଏବଂ ସୁଜି, ବେସନ ଏଗୁଡ଼ାକୁ ଯେତେ ଚେଷ୍ଟା କରିବା ଆମେ ଫ୍ରିଜ୍ରେ ରଖିବା। ଫ୍ରିଜ୍ରେ ରଖିବା ଦ୍ୱାରା କୌଣସି ପୋକ ଲାଗିନଥାଏ। ଚାଉଳ ଯେମିତି ଦେଖିବା ଆମେ ବଡ଼ ବଡ଼ ସାମଗ୍ରୀ ସବୁ ଫ୍ରିଜ୍ରେ ରଖିପାରିବାନି, ସେଥିରେ ସେମିତି 8-10ଟା ଶୁଖିଲା ଲଙ୍କା ପକେଇକି ଘୋଡ଼ଣି ଘୋଡ଼େଇକି ରଖିବା। ଡାଲିରେ ସେମିତି ଲବଙ୍ଗ, ଏମିତି ସବୁ ବଡ ବଡ ଜିନିଷରେ ଶୁଖିଲା ଲଙ୍କା ଆଉ ଲବଙ୍ଗରେ ଆମେ ବ୍ୟବହାର କରିଲେ ଆମେ ତା ଦେହରେ ପୋକରୁ ତାକୁ ରକ୍ଷା କରିପାରିବା ସେ ଜିନିଷ।
0: ବାସନ ଧୋଇବା ପରେ ଭଲ ଭାବେ ଶୁଖାଇବା କାହିଁକି ଆବଶ୍ୟକ ଏ ବିଷୟରେ କିଛି କୁହନ୍ତୁ।
1: ହଁ, ଯେହେତୁ ଆମେ ବାସନ ଦ୍ୱାରା ଆମର ଖାଦ୍ୟ ପଦାର୍ଥ ସେଇଠୁ ହିଁ ଗ୍ରହଣ କରୁ, ଯେହେତୁ ବର୍ଷା ହଉଛି ଚାରିଆଡେ ଆର୍ଦ୍ରତା ଥାଏ, ବାସନ ଯୋଉଠି ମାନେ ଦେଖିବେ ବର୍ଷା ଦିନେ ପାଣି ପଚ ପଚ ହୋଇଥାଏ, ଯୋଉଠି ପାଣି ଅଂଶ ଥାଏ ସେଠି ମାଛି ବସିବେ, ଜୀବାଣୁ ହେବେ। ତେଣୁକରି ଆମେ ଯେତେ ଚେଷ୍ଟା କରିବା ବାସନକୁ ଭଲ କି ଧୋଇ, କିଛି ଗରମ ପାଣିରେ ବି ଆମେ ୟୁଜ୍ କରିପାରିବା, ଗରମ ପାଣିରେ ଧୋଇ ତାକୁ ପୁରା ଶୁଖେଇବା, କପଡ଼ାରେ ପୋଛିବା, ତାପରେ ତାକୁ ବ୍ୟବହାର କରିବା। ଶୁଖିବା ରହିବା ଦ୍ୱାରା ସେଥିରେ କୌଣସି ମାଛି ବସି ନଥାନ୍ତି।
0: ଏବେ କିଛି ସମୟ ପୂର୍ବରୁ ଆପଣ କହିଲେ ଯେ ଫ୍ରିଜ୍ରେ ଆମେ ପ୍ରାୟତଃ ବର୍ଷା ଦିନ ମାନେ ଶୁଖିଲା ଜିନିଷ ଗୁଡାକ ରଖିଦେଲେ ତାହା ନଷ୍ଟ ହବନି, ଯେମିତି ଡାଲି ହଉ ବା ମସଲା ଜିନିଷ ହଉ। ତେବେ ଫ୍ରିଜ୍ରେ ଆମେ ବହୁତ ଜିନିଷ ରଖିଥାଉ ଯାହାଫଳରେ କି କେମିତି ଗୋଟେ ସ୍ମେଲ୍ ଆସେ, ତ ଏଇ ବର୍ଷା ଦିନ ସାଧାରଣତଃ ଫ୍ରିଜ୍କୁ ସଫା ସୁତୁରା ରଖିବା ପାଇଁ କଣ ସବୁ କରିବା?
1: ନିହାତି ଆମେ ତ ଫ୍ରିଜ୍ ଆମେ ସେଇଥିକୁ ବ୍ୟବହାର କରୁ ସବୁ ଜିନିଷ ଷ୍ଟୋର କରିବା ପାଇଁ, ତା ସହିତ ତାକୁ ବି ସଫା ସୁତୁରା ଆମେ ରଖିବା। ସପ୍ତାହରେ କି 15 ଦିନରେ ଥରେ ନିହାତି ଆମକୁ ଫ୍ରିଜ୍ ସଫା କରିବାକୁ ଦରକାର ହବ। ତାକୁ ସଫା କରିବା ପାଇଁ ଆମେ ବ୍ୟବହାର କରିବା ଟିକେ ଆମ ବାସନ ମଜା ଲିକ୍ୱିଡ, ତା ଦେହରେ ଟିକେ ଲେମ୍ବୁ, ଟିକେ ଭିନେଗାର ପକେଇକି ଗୋଟେ ସଫା କପଡ଼ାରେ ତାକୁ କ୍ଲିନ୍ କରିବା। କୌଣସି ଯୋଉଠି ଅଇଁଠା ମଇଁଠା କୌଣସି ଖାଦ୍ୟ ପଦାର୍ଥ ଯଦି ପଡିନଥିବ ତା ଦ୍ଵାରା ନହେଲେ ସେଠୁ ବି ଫିମ୍ପି ହେଇକି ରୋଗ ଜୀବାଣୁ ବାହାରିବେ। ତାକୁ ଲିକ୍ୱିଡ ଗୋଟେ ବନେଇବା, ସେଇଥିରେ ତାକୁ ପୁରା ସଫା କରିବା, ତାକୁ ଭଲକି ଶୁଖିଲା କନାରେ ପୋଛିବା, ତାପରେ ଆଉ ଥରେ ଆମେ ଜିନିଷ ଷ୍ଟୋର କରିପାରିବା। ଏମିତି ପ୍ରତ୍ୟେକ ସପ୍ତାହରୁ 15 ଦିନରୁ ଯେତେବେଳେ ସମୟ ମିଳିବ ଫ୍ରିଜ୍ଟା ନିହାତି ସଫା କରିବା ଦରକାର, ତାଠୁ ଗୋଟେ ଅଲଗା ଟାଇପ୍ର ଗୋଟେ ବାସ୍ନା ବାହାରେ।
0: ବିଶେଷ କରି ଯଦି ଆମେ ବର୍ଷା ଦିନ କଥା କହିବା, ପିଇବା ପାଣିର ସୁରକ୍ଷା ପାଇଁ କଣ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡିବ?
1: ନିହାତି ଏଟା ତ ବହୁତ ଜରୁରୀ ଆମ ପାଇଁ, ବର୍ଷା ଦିନରେ ବହୁତ ଝାଡା ବାନ୍ତିର ବହୁତ ସମ୍ଭାବନା ଥାଏ ଯୋଉଟାକି ଆମର ଖାଦ୍ୟ ଆଉ ପାନୀୟ ଜଳରୁ ହିଁ ଆସିଥାଏ। ତେଣୁକରି ଆମେ ସବୁବେଳେ ବର୍ଷା ଦିନେ ପାଣି ଯଦି ଗ୍ରହଣ କରିବା ତାକୁ ଭଲ ଭାବରେ 15 ମିନିଟ ପୁରା ଫୁଟେଇବା। ଆଉ ଯଦି ଆମେ ଆଜିକାଲି ତ ଆରୋ ଫିଲ୍ଟର ବାହାରିଲାଣି ଯୋଉଠି ବି ନାହିଁ କି ପାଣି ବହୁତ ଖରାପ ଆସୁଛି, ସେଠି ଆମେ ଚେଷ୍ଟା କରିବା ପାଣିକୁ ପୁରା 15 ମିନିଟ ଭଲ ଭାବରେ ଫୁଟେଇବା। ଫୁଟେଇବା ଦ୍ଵାରା ଜଳ ସେଟା ଜୀବାଣୁ ମୁକ୍ତ ହୋଇଯାଏ, ତାପରେ ତାକୁ ଛାଣିକି ଥଣ୍ଡା କରିକି ଆମେ ବ୍ୟବହାର କରିବା ଯଦ୍ୱାରା କି ଆମେ ଏତେ ରୋଗ ଆକ୍ରାନ୍ତ ହବା ନାହିଁ।
0: ରୋଷେଇ ଘରେ ଦୁର୍ଗନ୍ଧ ନ ହବା ପାଇଁ କଣ କରିବା?
1: ରୋଷେଇ ଘରେ ରୋଷେଇ ସରିଲା ପରେ ନିହାତି ଆମେ ତାକୁ ସଫା ସୁତୁରା କରିବା ଦରକାର। ଆଜିକାଲି ବହୁତ ବିଭିନ୍ନ ପ୍ରକାର ମାର୍କେଟରେ ଲିକ୍ୱିଡ ଆସିଲାଣି, ଲିକ୍ୱିଡରେ ପୋଛିପାରିବା, ପାଣିରେ ଟିକେ ଲେମ୍ବୁ ଚିପୁଡ଼ିକି ସେଇଟା ଭଲ ସଫା କନାରେ ଆମେ ରୋଷେଇ ଘରକୁ ତାର ଯୋଉଠି ରୋଷେଇ କରୁଛେ ଗ୍ୟାସ୍ ଷ୍ଟୋଭକୁ ପୋଛିବା, ସବୁ ଫ୍ଲୋର ପୁରା ପୋଛିବା, ନିଟ୍ ଆଣ୍ଡ କ୍ଲିନ୍ ରଖିବା ଯଦ୍ୱାରା କି ବାସ୍ନା ହବନି, କୌଣସି ପ୍ରକାର ଗନ୍ଧ ହବନି। ଆଉ ଯୋଉ ଅଇଁଠା ପତ୍ର ସବୁ ବାହାରୁଛି ଆମର ତାକୁ ଗୋଟେ ଘୋଡ଼ଣି ଘୋଡ଼ା ଡଷ୍ଟବିନ୍ ରଖିବା, ସେଇଥିରେ ରଖି ଭଲିକି ତାକୁ ଘୋଡ଼େଇବା, ଆଉ ତା ସମୟ ଅନୁସାରେ ତାକୁ ଆମେ ବାହାରେ ଅଳିଆ ଗାଡି ଆସିଲେ ଅଳିଆ ଗାଡିରେ ପକେଇବା ଯଦ୍ୱାରା କି କୌଣସି ବାସ୍ନା ରୋଷେଇ ଘରେ ଆସିବ ନାହିଁ।
0: ଏହି ବର୍ଷା ଦିନ କୋଉ ସବୁ ଖାଦ୍ୟକୁ ଖାଇବା ଉଚିତ ଆଉ କୋଉ ସବୁ ଖାଦ୍ୟକୁ ଏଡ଼ାଇବା ଉଚିତ?
1: ଆମର ସିଜନ ଅନୁସାରେ ଖାଦ୍ୟ ଥାଏ, ଆମେ ଖରାଦିନେ ଥଣ୍ଡା ଜିନିଷ ଗ୍ରହଣ କରୁ, ଶୀତ ଦିନେ ଛଣା ଛଣି ଭଲ ପାଉ, କିନ୍ତୁ ବର୍ଷା ଦିନେ ଏକ ତ ଥଣ୍ଡା ଜିନିଷ ଆମେ ଗ୍ରହଣ କରିପାରିବା ନାହିଁ, ଥଣ୍ଡା ଧରିବ, କୌଣସି କୋଲ୍ଡ ଡ୍ରିଙ୍କସ ନୁହେଁ, ଫ୍ରିଜ୍ର ପାଣି ନୁହେଁ। ତାପରେ ବାହାରର ଛଣା ଛଣି ଜିନିଷ, ବାହାରର ଖାଦ୍ୟରେ ବହୁତ ମାଛି ସବୁ ବସିଥାନ୍ତି ଯୋଉଟା କି ଆମ ପାଇଁ ଆମ ଦେହ ପାଇଁ ଭଲ ନଥାଏ। ତ ଯେତେ ଚେଷ୍ଟା କରିବା ଆମେ ଘରେ ତିଆରି କରି ସେ ଜିନିଷ ପୁରା ଘୋଡ଼େଇକି ରଖିବା ଆଉ ନିରାପଦରେ ଗ୍ରହଣ କରିବା।
0: ଆଜିର ଦିନରେ ପ୍ରାୟତଃ ମହିଳାମାନେ ବାହାରକୁ ଯାଉଛନ୍ତି, କୌଣସି ନା କୌଣସି କାମ କରୁଛନ୍ତି, ତେବେ ସେମାନଙ୍କୁ ଆପଣ କେମିତି କହିବେ ଯେ ଏଇ ଯୋଉ ବର୍ଷା ଦିନ ଆମ ରୋଷେଇ ଘର ସଫା ସୁତୁରା କେମିତି କରିବା? କାହିଁକି ନା ତରତରିଆରେ ହୁଏତ ସେମାନେ ଅଧା କାମ ଛାଡିକି ପଳଉଥିବେ ପରେ କରିବା ବୋଲି, ତ

0: ଦ୍ୱାରା କଣ ଅସୁବିଧା ହୁଏ ଆଉ କେମିତି ସେମାନେ ଯତ୍ନ ନେଇପାରିବେ ସେ ବିଷୟରେ କିଛି କୁହନ୍ତୁ।
1: ସେଟା ତ ବହୁତ ଆଜିକା ଯୁଗରେ ଟିକେ ବହୁତ କ୍ରିଟିକାଲ ହେଇଯାଏ ସମ୍ଭାଳିବା। ତେଣୁକରି ସେମାନେ ସବୁ ରଖିଥାନ୍ତି ମେଡ୍, ଯେଉଁମାନେ କାମ କରିବାକୁ ଜଣେ ଜଣେ ରଖିଥାନ୍ତି। ଯଦି ବି ହୁଏ ଯେତେ କମ୍ରେ କାମ କରିବ, ଯେତେ କମ୍ ରୋଷେଇ କରିବ, ଆଉ ଯେତେ ଚେଷ୍ଟା କରିବ ଯେକୌଣସି ଅଳିଆ ବାହାରିଲା ଆମେ ସେଇ ସମୟ ଭିତରେ ତାକୁ ଅଳିଆକୁ କଭର କରିକି ରଖିବା। କୌଣସି ଜିନିଷ ଆମେ ଖୋଲା ଛାଡ଼ିବାନି। ଘୋଡ଼େଇବା ପାଇଁ ଗୋଟେ ଜିନିଷ ଆମକୁ ବହୁତ ସମୟ ଲାଗେନି, ତ ଆମେ ଯାହା ଚେଷ୍ଟା କରିବା ଫ୍ରିଜ୍ରେ ରଖିଦେବା ବାକି ଘୋଡ଼େଇକି ରଖିବା। ଆଉ ଚେଷ୍ଟା କରିବା ଆମେ ଘରେ ଯାହା ବି ଖାଇବା ଘରେ ବନେଇବା, ସଫା ସୁତୁରାରେ ବନେଇବା, ଯେତିକି

0: ମତେ ବହୁତ ସମୟ ଲାଗିବନି କି ତାକୁ ଫ୍ରିଜ ରେ ରଖିବା ପାଇଁ ବହୁତ ସମୟ ଲାଗିବନି, ତ ସେଇଟା ଆଗେ ଆମେ ପ୍ରାୟୋରିଟି ଦେବା, କାରଣ ଆମ ଦେହ ବହୁତ ମୂଲ୍ୟବାନ, ଆମ ସ୍ୱାସ୍ଥ୍ୟ ବହୁତ ମୂଲ୍ୟବାନ, ତେଣୁକୁ ସେଇଟାକୁ ଆମେ ଅଧିକ ସମୟ ଦବା, ଯେମିତି ଆମେ ଯୋଉ ଖାଦ୍ୟ ବନଉଛେ ତାକୁ ଆମେ ଘୋଡେଇକି ଅର୍ ଫ୍ରିଜ ରେ ଷ୍ଟୋର କରିକି ଆମେ ବାହାରକୁ ଯିବା।
1: ଯାହା ହଉ ଭଉଣୀ, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଆମ ଭଉଣୀ ମାନଙ୍କୁ ଏଇ ବର୍ଷା ଦିନେ ରୋଷେଇ ଘରର ଯତ୍ନ ଆମେ କେମିତି ନେବା, କେମିତି ସଫା ସୁତୁରା ରଖିବା, ସେ ବିଷୟରେ ବହୁତ ସୁନ୍ଦର ଭାବେ ବହୁତ କିଛି ଜିନିଷ ବୁଝେଇକି କହିଛନ୍ତି। ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଏବଂ ଆମ ଘର ଘରଣୀ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ।

0: ଜାଳି ରସ ଯାଅ ଚାଖି ଯାଅ ଚାଖି ଯାଅ ଚାଖି ସାଲେପୁର ର କ୍ଷୀରି ମୋହନ ସବୁରି ମନ ଲାଖି ଭୁବନେଶ୍ୱର କୋରା ଖଇ ଖଡ଼ିଆଳ ବୁନ୍ଦି ଦାନା ଆସ କିଏ ଖାଇବ ଆମ ରାଜା ବାବୁର କନ।
1: ରୋଷେଇ ଘରକୁ ସବୁବେଳେ ସ୍ୱଚ୍ଛ ଏବଂ ପରିଷ୍କାର ରଖିବା, ଏହା ଯେ କେବଳ ଆମ ଅଭ୍ୟାସ ନୁହେଁ ବରଂ ଏହା ଆମ ପରିବାର ପ୍ରତି ମଧ୍ୟ ଆମର ଦାୟିତ୍ୱ ଏବଂ ସୁନ୍ଦର ସଂସ୍କାରର ପରିଚୟ ଅଟେ।
2: ଆଜି ଆମେ ଆଧୁନିକ ଜୀବନଶୈଳୀକୁ ଆପଣାଉଛୁ, କିନ୍ତୁ ଏହା ସହ ବଡ଼ମାନଙ୍କ ପ୍ରତି ସମ୍ମାନ, ପରିବାର ପ୍ରତି ଦାୟିତ୍ୱ ଏବଂ ସଂସ୍କାର ରହିବା ମଧ୍ୟ ନିହାତି ଜରୁରୀ। ଆଧୁନିକତା ଆମକୁ ସବୁ ପ୍ରକାର ସୁବିଧା ଦିଏ, ସଂସ୍କାର ଆମକୁ ପରିଚୟ ଦିଏ। ଏହି ଦୁଇଟିର ସୁନ୍ଦର ସମନ୍ୱୟ ହିଁ ଏକ ସୁନ୍ଦର ପରିବାର ଏବଂ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୁଏ।
1: ତେବେ ଆସନ୍ତୁ ଶ୍ରୋତା ଭଉଣୀ, ଆଧୁନିକତା ସହ ସଂସ୍କାର ବଜାୟ ରଖିବା କେମିତି ଶୁଣିବା ଆଲୋଚନା। ଆଲୋଚିକା ହେଲେ ସ୍ୱପ୍ନା ମହାନ୍ତି।
3: ଆଧୁନିକତା କହିଲେ ବର୍ତ୍ତମାନ ଆମେ ବୁଝୁଛୁ, ଆମର ପ୍ରଥମେ ହେଉଛି ଚାଲିଚଳନର, ଆମର ଶୋଇବା ଏବଂ ଆମେ କମ୍ପ୍ୟୁଟର, ଲ୍ୟାପଟପ୍, ମୋବାଇଲ ଫୋନ ଏଗୁଡ଼ିକ ଉପରେ ଏତେ ଆଡିକ୍ଟ ହେଇଛୁ ଯୋଉଟାକି ଆମେ ନିଜକୁ ଶ୍ରେଷ୍ଠ ମଣୁଛୁ ଯେ ଏଇଟା ହେଉଛି ଆଧୁନିକତା। ଏବଂ ଫାଷ୍ଟଫୁଡ ଯୋଉଟାକି ଆମେ ଅନଲାଇନ୍ ଅର୍ଡର କଲେ ଆମ ପାଖରେ ଆସିଲା ଘରେ ପହଞ୍ଚି ଯାଉଛି ଆମର ସମସ୍ତ ଖାଦ୍ୟ, ତେଣୁକରି ଏଇଟା କହୁଛୁ ଆମେ ଗୋଟେ ଆଧୁନିକତାର ସ୍ପର୍ଶ ଆମ୍ଭ ପାଖରେ ପହଞ୍ଚିଛି। କିନ୍ତୁ ଏଇ ଆଧୁନିକତା ସହିତ ଆମେ ଆମର ସଂସ୍କାରକୁ ବଜାୟ ରଖିବା କେମିତି, ଦେଖନ୍ତୁ ଆମେ ରାତି ଦିଟା ଷ୍ଟ୍ରେସ୍ ନଉଛୁ, ଗୋଟେ ଅଫିସ କାମ ରହୁଛି, ଗୋଟେ ଜବ୍ ର ପ୍ରୋଫାଇଲ ରହୁଛି ଯୋଉଟାକି ଆମକୁ ବିଭିନ୍ନ ପ୍ରକାର ରାତି ପର୍ଯ୍ୟନ୍ତ ଆମକୁ କାମ କରିବାକୁ ପଡୁଛି ଆମର କମ୍ପ୍ୟୁଟର ସହିତ, ତେଣୁ ଆମେ ରାତିରେ ଲେଟ୍ରେ ଶୋଉଛୁ, ସକାଳ ଲେଟ୍ରେ ମଧ୍ୟ ଉଠୁଛୁ। ଏହାଦ୍ୱାରା କଣ ହଉଛି ଆମକୁ ବିଭିନ୍ନ ରୋଗ ମଧ୍ୟ ମାରି ବସୁଛି, ଯୋଉଟାକି ଡାଇବେଟିସ ହଉ, ମାଇଗ୍ରେନ ହଉ, କୋଲେଷ୍ଟ୍ରଲ ହଉ କି ଫ୍ୟାଟ ମାନେ ଫ୍ୟାଟି ବଡି ମଧ୍ୟ ହେଇଯାଉଛି। ତେଣୁ ଏଗୁଡିକ ହଉଛି କଣ, ଆମର ସ୍ଟ୍ରେସ ନଉଛେ ଏବଂ ଡେରି ରାତି ପର୍ଯ୍ୟନ୍ତ ଅନଉଛେ, ଲେଟ୍ ପର୍ଯ୍ୟନ୍ତ ଆମେ ଶୋଇକିନା ଉଠୁଛୁ, ଆମ ପାଖରେ ସନସ୍କ୍ରିନ୍ ତ ପଡୁନି। ସୁସ୍ଥ ଗୋଟେ ନିଜକୁ ମଣିଷକୁ ରଖିବାକୁ ପଡିଲେ ଆମକୁ ଫାଷ୍ଟ ହଉଛି ଟାଇମ୍ ମ୍ୟାନେଜମେଣ୍ଟ କରିବାକୁ ପଡିବ, ଏତିକି ସମୟରେ ମୁଁ ସକାଳୁ ଉଠିବି, ଏତିକି ସମୟରେ ମୁଁ ମୋର କାମକୁ ୱାର୍କଆଉଟ କରିକିନା ନିଶ୍ଚିନ୍ତ 8 ଘଣ୍ଟା ମିନିମମ ଶୋଇବୁ, ଯୋଉଟାକି ଆମ ହେଲ୍ଦି ବଡି ପାଇଁ ଆମକୁ ଦରକାର। ତେଣୁ ଆମେ ଆଧୁନିକତା ସ୍ପର୍ଶ ପାଇଥିଲେ ମଧ୍ୟ ପ୍ରଥମେ ଆମକୁ ଟାଇମ୍ ମ୍ୟାନେଜମେଣ୍ଟ କରିବାକୁ ପଡିବ, ସକାଳରୁ ଶୀଘ୍ର ଉଠିବାକୁ ପଡିବ, ସୂର୍ଯ୍ୟ କିରଣକୁ ଆମ ବଡିରେ ପକେଇବାକୁ ପଡିବ ଯୋଉଟାକି ଆମେ ଭିଟାମିନ୍ ଡି ଡାଇରେକ୍ଟ ପାଇଥାଉ। ଆମକୁ ଏ ପ୍ରକାର ପ୍ରଥମେ ରୋଗ ଉପରେ ବା ଆମର ବଡିକୁ ସତର୍କତାକୁ ଆମେ ପାଳନ କରିବାକୁ ପଡିବ। ସକାଳୁ କଣ ଉଠିଲେ ଆମର ସ୍ୱାସ୍ଥ୍ୟ ଭଲ ରୁହେ, ଦେଖନ୍ତୁ ଆମକୁ ସେଥିପାଇଁ ଷ୍ଟ୍ରେସ୍ ରୁ ମୁକ୍ତ, ଯେହେତୁ ଆମର ଜବ୍ ଗୁଡିକ ରାତି ପର୍ଯ୍ୟନ୍ତ ରହୁଛି ବା ଷ୍ଟ୍ରେସ୍ ଅଛୁ, ଆମେ ଷ୍ଟ୍ରେସ୍ ରୁ ମୁକ୍ତ ହେବା ପାଇଁ ଆମେ ଯେତେ ଆଧୁନିକତା ତ କାମ କରିବାକୁ ପଡିବ ବର୍ତ୍ତମାନ ଯୁଗରେ, କିନ୍ତୁ ସେଇଥିରୁ ମୁକ୍ତ ହେବା ପାଇଁ, ଷ୍ଟ୍ରେସ୍ ହେବା ପାଇଁ ଆମକୁ 5 ମିନିଟ୍ ଟାଇମ୍ ବାହାର କରିବା ପରେ ମେଡିଟେସନ କରିବା, ଯୋଉଟାକି ଆମେ ଷ୍ଟ୍ରେସ୍ ରୁ ମୁକ୍ତ ହେବା, ଆମେ ତା ପାଇଁ କିଛି ସମୟ କାଢିବା। ଆଉ କଣ କରିବା ନା ପ୍ରେୟାର କରିବା, କିଛି ନହେଲେ ବି 3 ଥର ଓଙ୍କାର କରିବା, ଯୋଉ ଓଙ୍କାର କରିବା ଦ୍ଵାରା ଆମର ସମସ୍ତ ଷ୍ଟ୍ରେସ୍ ଗୁଡିକ ମୁକ୍ତ ହୁଏ, ଆମର ଯେତିକି ଆମର କୋଷ ଗୁଡିକ ଅଛି ସେଗୁଡିକ ସବୁ ମୁକ୍ତ ହେଇକିନା ମେଲି ରୁହନ୍ତି, ଯୋଉଟାକି ଆମକୁ ଦେହକୁ ସୁସ୍ଥ କରେ। ତେଣୁକରି ଓଙ୍କାରଟା ହଉଛି ଆମର ସବୁଠାରୁ ସବୁ ମାନେ ଆମ କୋଷକୁ ସେ ପ୍ୟୁରିଫାଏ କରେ, ତେଣୁ ଏଥିପାଇଁ ଆମକୁ ସମୟକୁ ବାହାର କରିବାକୁ ପଡିବ, ଟାଇମ୍ ମ୍ୟାନେଜମେଣ୍ଟ କରିବାକୁ ପଡିବ। ତାପରେ କଣ କରୁଛେ ଆମେ ସେମିତି ତରତର ହେଇକିନା ଗାଧେଇ ପାଧିକିନା ଶୀଘ୍ର ଟିକେ ଆମେ ବାହାରିକିନା ପଳଉଛେ, ସେଥିପାଇଁ ଆମେ କଣ କରିବା

ଉଠିକି ଆମେ କଣ କରିବା, ଫାର୍ଷ୍ଟ ହଉଛି ଆମେ ୱାଟର ଖେଳିବା, ଯୋଉଟା କି ପାଣି ଟିକେ ପିଇବା। ପାଣି ପିଇବା ଦ୍ୱାରା କଣ ହୁଏ ନା ଆମର ସ୍ୱାସ୍ଥ୍ୟଟି ଭଲ ରୁହେ। ଆଟଲିଷ୍ଟ ୱାନ୍ ଗ୍ଲାସ୍ ପାଣି ତ ଟିକେ ପିଇପାରିବା। ସେଥିପାଇଁ ଆମର ଅଫିସ କାମ ହଉ, ସ୍କୁଲ କାମ ହଉ, କୌଣସି କର୍ମସ୍ଥଳୀ ହଉ, ବା ଆମେ ଷ୍ଟୁଡେଣ୍ଟ ହିସାବରେ ମଧ୍ୟ ଟ୍ୟୁସନ ହଉ କିମ୍ବା ସ୍କୁଲ ହଉ, ଆମକୁ ଏତିକି ସମୟକୁ କାଢିକିନା ଆମକୁ କରିବାକୁ ପଡିବ। ଏହାଦ୍ୱାରା ଆମ ମାନସିକ ଶାନ୍ତି ମିଳେ ଏବଂ ଆମକୁ ଶାରୀରିକ ସୁସ୍ଥତା ମଧ୍ୟ ମିଳେ। ତେଣୁ ଶାରୀରିକ ମାନସିକ ଯେତେବେଳେ ସୁସ୍ଥତା ରହିଲା, ଆମ ଆଧୁନିକତା ଯେତେ ଟଚ୍ କରୁ ଆମେ ତାକୁ ଆମର ଡେଲି ଲାଇଫରେ ଆମେ ସଂସ୍କାରଟାକୁ ରଖିବା। ସଂସ୍କାର ଅର୍ଥ କିଛି ନୁହେଁ, ଗୋଟେ ଜିନିଷ ନୁହେଁ, ଏଇଟା କହୁଛି ଆମ ଡେଲି ଲାଇଫରେ ଦୈନନ୍ଦିନ ଜୀବନରେ କିଛି କରିବା। ସକାଳୁ ଉଠିଲୁ, ଫାର୍ଷ୍ଟ ହଉଛି ସୂର୍ଯ୍ୟ, ସକାଳେ ସୂର୍ଯ୍ୟ ଦେବତା ହଉଛନ୍ତି ଆମର ଠାକୁର, ତେଣୁ ତାଙ୍କୁ ତ କିଛି ସମୟ ହାତଟା ଟେକିକିନା ସମର୍ପିତ କରିବା। ମନ ଚିନ୍ତା ଚୈତନ୍ୟ ମନକୁ ଯେତେବେଳେ ସମର୍ପିତ କରିଦେଲୁ, ଆମର ନୀତି ନୈତିକତା ବୋଧ ହୁଏ ତ ଆମ ହୃଦୟ ମଧ୍ୟ ଜାଗ୍ରତ ହେଲା। ସମସ୍ତ ପ୍ରକୃତିକୁ ଆମେ ପ୍ରେମ ସୂତ୍ରରେ ବାନ୍ଧି ପାରିବୁ, ଗୋଟେ ଖୁସି ଖୁସି ମନ ହବ, ଆନନ୍ଦ ପାଇବୁ। ଯେତେବେଳେ ଆନନ୍ଦ ପାଇଲୁ, ଯେତେ ଆଧୁନିକତା ଆମକୁ ସ୍ପର୍ଶ କରୁ, ଆମ ଡେଲି ଲାଇଫରେ ଗୋଟେ ଆନନ୍ଦ ଆସିଲା। ଆନନ୍ଦ ହଉଛି କଣ, ଆମର ଶାରୀରିକ ମାନସିକ କ୍ଷେତ୍ରରେ ମଧ୍ୟ ଆମକୁ ସୁସ୍ଥତା ଦବ। ତାପରେ ଦେଖନ୍ତୁ ଆମେ ଫୁଡ୍ ହାବିଟ୍ ରେ ଯିବା। ଫୁଡ୍ ହାବିଟ୍ କଣ, ଆମେ ଫାଷ୍ଟ ଫୁଡ୍ ଅର୍ଡର କରିଦଉଛୁ ଆଧୁନିକତାର ଛୁଆ ବୋଲି ଆମେ ଭାବିକିନା ଅନଲାଇନ୍ କରୁଛୁ। ଆଜି ମ୍ୟାଗି ଖାଇଲୁ, କାଲି ବର୍ଗର ଖାଇଲୁ, କାଲି ପିଜା ଖାଇଲୁ, କିନ୍ତୁ ଏଟା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରୀ କରୁଛୁ। ତେଣୁକରି ଆମକୁ ସେଥିପ୍ରତି ସତର୍କ ରହିବା ପାଇଁ ଆଧୁନିକତାରେ ଆମ ଘରେ ଯେପରି ପୂର୍ବରୁ ଆମର ମା ଜେଜେମାନେ ପଖାଳ ଭଜା ଦଉଥିଲେ, ସଜ ପଖାଳ ଦଉଥିଲେ, ସେଇଟା ଖାଇକିନା ଆମେ ମାନେ ସ୍କୁଲକୁ ଯାଉଥିଲୁ, କିନ୍ତୁ ବର୍ତ୍ତମାନ ପିଲାମାନେ କଣ କରୁଛନ୍ତି, ଆଧୁନିକତା ସ୍ପର୍ଶ ସେଗୁଡିକ ସବୁ ବାହାର ଜିନିଷ ଗୁଡିକ ଆପଣେଇଛନ୍ତି। ତେଣୁ ଆମକୁ ଡେଲି ଲାଇଫକୁ ଆମ ସଂସ୍କାରିତ ହବା ପାଇଁ ହେଲେ ଆମେ ଫୁଡ୍ ପ୍ରତି ହାବିଟ୍ ପ୍ରତି ଆମକୁ କିଛି ପରିବର୍ତ୍ତନ କରିବାକୁ ପଡିବ। ତେଣୁ କଣ କରିବାକୁ ପଡିବ ନା, ଆମେ ସଜ ପଖାଳ ଖାଇବୁ, ବା ଆଜିକାଲି ମଧ୍ୟ କହୁଛନ୍ତି ଡକ୍ଟର ମାନେ ଏଇ ଯୋଉ ବାସି ପଖାଳ ମଧ୍ୟ ଦେହ ପାଇଁ ବହୁତ ସୁସ୍ଥକାରକ ଦେହ ପାଇଁ। ତେଣୁ ଆମେ ପଖାଳ ଟିକେ ଭଜା ଟିକେ ତ ଖାଇକି ଯାଇପାରିବୁ, ଯୋଉଟା କି ପେଟକୁ ଥଣ୍ଡା ରଖିବ ଏବଂ ଆନନ୍ଦ ଦବ। ତେଣୁ ଏଇଟା ହଉଛି ଛୋଟ ଛୋଟ ଜିନିଷ ସଂସ୍କାର। ଆଉ କଣ ସବୁଠାରୁ ବଡ ସଂସ୍କାର ହଉଛି ଆଧୁନିକତା ସ୍ପର୍ଶରେ, ଆମେ ସାଧାରଣତଃ ମୋବାଇଲ ର ସ୍ପେସ ଏତେ ଆକ୍ୱେଣ୍ଟେଡ ହେଇଛୁ ମୋବାଇଲ ଦେଖି ଦେଖି ଆମର ଦୃଷ୍ଟି ଶକ୍ତି ଆମର ଚିନ୍ତା ଶକ୍ତି ମଧ୍ୟ ପରିବର୍ତ୍ତନ ହେଉଛି। କିନ୍ତୁ ଆମେ ତା ଦେହରୁ ମୁକ୍ତ ହବା ପାଇଁ ଆମର ସର୍ବପ୍ରଥମେ ହେଉଛି ମଧୁର ବଚନ କହିବା ଏବଂ ଆମ କର୍ମକୁ ସୁନ୍ଦର କରିବା। ଯେତେବେଳେ ଚିନ୍ତାଟା ଆମର ଭଲ ଥିବ, ବଚନଟା ମଧୁର ହବ, କର୍ମଟା ମଧ୍ୟ ମଧୁର ହବ। ତେଣୁ ଆମେ ଯେତେବେଳେ ଲୋକମାନଙ୍କ ପ୍ରତି କଥା ହବା, ବଚନଟା ପ୍ରତି ମଧୁର, କାହାକୁ ହାର୍ଶ ୱାର୍ଡ କରିବା ନାହିଁ, ଏଇଟା ହଉଛି ଆମର ସଂସ୍କାର। ଆମର ଆଧୁନିକତା ସ୍ପର୍ଶରେ ଯଦି ହବ, ଆମେ ସମସ୍ତଙ୍କୁ ଭଲ ପାଇବା ଯେତେବେଳେ ଆସିବ, ଆମକୁ ମଧୁର ଭାଷାରେ ଆମେ ଯାହାକୁ କଥା କହିବା, ନିଶ୍ଚିନ୍ତ ଆମ ଭିତରେ ସଂସ୍କାର ସୃଷ୍ଟି ହେଇଗଲା। ଏବଂ ଯେତେବେଳେ ଭଲ ମଧୁର କଥା କହିଲୁ, ଆମ କର୍ମ ଗୁଡିକ ମଧ୍ୟ ଗୁଡ୍ ହେଇଗଲା। ତେଣୁ ଚିନ୍ତା କର୍ମ ବାକ୍ୟ କର୍ମ ଯେତେବେଳେ ଏକତ୍ରୀକରଣ ହେଇଗଲା, ସମସ୍ତ କାର୍ଯ୍ୟ ଗୁଡିକ ବହୁତ ସୁଶୃଙ୍ଖଳିତ ଭାବରେ ହେବ, ଆମେ ଷ୍ଟ୍ରେସ୍ ମୁକ୍ତ ରହିବା। ଆଧୁନିକତା ସ୍ପର୍ଶ ଥିଲେ ମଧ୍ୟ ଏଇ ସଂସ୍କାରଟାକୁ ଯଦି ଆମେ ତିନୋଟି ଜିନିଷକୁ ଆମେ ଯଦି ପାଳନ କରିଦେବୁ ଡେଲି ଲାଇଫରେ, ନା ଆମ ଲାଇଫଟା ଗୋଟେ ସୁନ୍ଦର ଜୀବନ ଭାବରେ ଆମେ ଶୈଳୀରେ ଗଠନ କରିପାରିବୁ। ଏବଂ ଯେତେବେଳେ ଦେଖୁଛନ୍ତି ଆମେ ଧୀରେ ଧୀରେ ଚାଲିବୁ, ଗୋଟେ ଚାଲିବାଟା ବହୁତ ଇମ୍ପୋର୍ଟାଣ୍ଟ, ଚାଲିଲା ବେଳେ ବହୁତ ଜଣ ଜାଣନ୍ତି ଧକ୍ ଧକ୍ କରିନା ମୋତେ ବାଡ଼େଇ ବାଡ଼େଇକିନା ଚାଲନ୍ତି, ସେଇଟା ହଉଛି ସବୁଠାରୁ କ୍ଷତିକାରକ। ଘର ପ୍ରତି ବିପଦ, ପରିବାର ପ୍ରତି ବିପଦ, ସୋସାଇଟି ପ୍ରତି ବିପଦ। ତେଣୁ ଆମେ ଚାଲିବାରେ ଆମେ କିଛି ସଂସ୍କାର ପର୍ଯ୍ୟନ୍ତ ଧୀର ଶୈଳୀରେ ଆମେ ଚାଲିବା। ଯେତେବେଳେ କାମ କରୁଛୁ ବାସନର ସାଉଣ୍ଡ ମଧ୍ୟ ଆସିବନି। ପୂର୍ବ କାଳରେ ଯେତେବେଳେ ବାସନଟାକୁ ଆମେ କାଢ଼ିଲେ ଯେ ସାଉଣ୍ଡ ଆସିଥାଏ, ସେଇଟା ଗୋଟେ କଳିବୁଢ଼ୀର ଗୋଟେ ଶୁଣିବାକୁ ପଡୁଥିଲା, ବା ଘର ପାଇଁ ଗୋଟେ ଲକ୍ଷ୍ମୀହୀନ ହେଇଯିବ ବୋଲି କହୁଥିଲେ ଜେଜେମା ମାନେ। ତେଣୁ ଆମକୁ ସେପଟି ମଧ୍ୟ ସଂସ୍କାରିତ ହବାକୁ ପଡିବ। ଧୀର ଶୈଳୀରେ ଆମେ ଚାଲିବା, ବାସନର ଶବ୍ଦ ମଧ୍ୟ କରିବାନି, ଧୀର ସ୍ୱରରେ କଥା ହବା, ପରସ୍ପର ପ୍ରତି ଆପଣା ଆପଣା ପ୍ରତି ଜ୍ୟେଷ୍ଠ ମାନଙ୍କୁ ସମ୍ମାନ ଦବା, ଜ୍ୟେଷ୍ଠ ମାନେ କନିଷ୍ଠ ମାନଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିବେ। ଏଇ ଜ୍ୟେଷ୍ଠ କନିଷ୍ଠ ଭିତରେ ଯେତେବେଳେ ଆପଣାର ଗୋଟେ ସୂତ୍ରରେ ବାନ୍ଧି ହେଇଯିବେ, ଏକତ୍ର ମମତାରେ ବାନ୍ଧି ହେଇଯିବେ ନା, ଏଗୁଡିକ ହଉଛି ଆଧୁନିକତା। ଯେତେ ଆମେ ଛୁ ଆଧୁନିକତା ଭିତରେ ଆମର ସଂସ୍କାର ମଧ୍ୟ ଆସିଯିବ। ତେଣୁକରି ଏଗୁଡିକ ଗୋଟେ ପ୍ରତ୍ୟେକ ଦିନର ସକାଳର ୱେକ୍ଅପ୍ ଟାଇମ୍ରୁ, ଗୋଟେ ସକାଳର ସୂର୍ଯ୍ୟ ଯେତେବେଳେ ଆରମ୍ଭ ହଉଛନ୍ତି, ସେପଟୁ ରାତି 10 ପର୍ଯ୍ୟନ୍ତ ଆମକୁ ଏଗୁଡିକ ଧୀରେ ଧୀରେ କେବଳ ପରିବାର ଭିତରେ ନୁହେଁ, ଆମର ପ୍ରତ୍ୟେକ କର୍ମସ୍ଥଳୀରେ ମଧ୍ୟ ଆମକୁ ସେଇ ପ୍ରକାର କାମ କରିବାକୁ ପଡିବ। ଏବଂ ଆମକୁ ପ୍ରଥମେ ପୋଷାକ ଶୈଳୀରେ ମଧ୍ୟ ଆଜିକାଲି ସର୍ଟ ପ୍ୟାଣ୍ଟ ପିନ୍ଧୁଛନ୍ତି, ପିନ୍ଧିବା ଯୋଉ ଚାକିରି ଦରକାର ସେଇଠି ପିନ୍ଧିବା। ତାର ଅର୍ଥ ନୁହେଁ ଆମେ କର୍ମସ୍ଥଳୀରେ ଯାଇକିନା ସର୍ଟ ପ୍ୟାଣ୍ଟ କି ଗୋଟେ ଛୋଟ ଗଞ୍ଜି ପିନ୍ଧିକିନା ଆମେ ଯିବା। ଆମେ ସଂସ୍କାରିତ ହେଲେ ଆମେ ପ୍ରଥମେ ହଉଛି ପରିଚୟ ହଉଛି ଭାରତୀୟ ସଂସ୍କୃତି ହଉଛି ପୋଷାକ। ତେଣୁ ପୋଷାକକୁ ଏପରି ଭାବରେ ଶୃଙ୍ଖଳିତ ସୁସଂଯତ କରି ପିନ୍ଧିବା, ଯୋଉଟାକୁ ଆଧୁନିକତା ଯେତେ ସ୍ପର୍ଶ କରିଲେ ମଧ୍ୟ ଆମର ପୋଷାକରୁ ଆମର ସାଂସ୍କାରିକ ଗୁଣଟା ବାହାରି ପଡିବ। ଦେଖନ୍ତୁ ଗୋଟେ ବଣିଆ ଯେତେବେଳେ ସୁନାର କାନଫୁଲ ବା ମୁଦିଟେ ତିଆରି କରୁଛି, ତାକୁ ଗୋଟେ ପଥରକୁ କେତେ ବାଡେଇ ବାଡେଇ ବାଡେଇ ବାଡେଇ ତାକୁ ସଂସ୍କାର କରିକିନା ଗୋଟେ ସୁନ୍ଦର ଆକୃତିର କାନଫୁଲ ହଉ ବା ମୁଦି ହଉ

0: ବା ଚେନ ହଉ ତାର ସୃଷ୍ଟି କରୁଛି। ତେଣୁ ଆମକୁ ପ୍ରଥମରୁ ବହୁତ ଗୁଡିକ ବଣିଆ ପରି ଆମକୁ ମାଡ଼ ଖାଇବାକୁ ପଡିବ। ପ୍ରତ୍ୟେକ ଜିନିଷ ଅତି ଛୋଟ ବେଳୁ ଯଦି ଏଇସବୁ ସଂସ୍କାର ରହିଥିବ ନା, ଆମେ ଯେତେ ଆଧୁନିକତାର ସଫଳତାରେ ଆମେ ପହଞ୍ଚି ପାରିବୁ ନିଶ୍ଚିତ। କିନ୍ତୁ ସଂସ୍କାର ଥିଲେ ଆଧୁନିକତା ଆମକୁ ଗ୍ରାସ କରି ଖାଇଦବନି, ଆମେ ଆଧୁନିକତାକୁ ଗ୍ରାସ କରିଛୁ। ଆଧୁନିକତା ଆମ ପାଖକୁ ପହଞ୍ଚିବାକୁ ତାକୁ ଡର ଲାଗିବ। ତେଣୁ ଆଧୁନିକତାକୁ ରଖିବା, ଏପଟେ ଗୋଟେ ମଧ୍ୟ ଆମର ସଂସ୍କାରକୁ ରଖିବା। ତେଣୁ ଦିଟା ଯେତେବେଳେ ଆମେ ପରସ୍ପର ଭାବରେ ବାନ୍ଧି ପଡିବା ନା, ଆମ ସବୁ ସଂସ୍କାର ଜିନିଷଟା ଆଧୁନିକତା ତାର ଆମର ପାଦ ତଳେ ସମର୍ପିତ ହେଇଯିବ। ଆମର ଦୈନନ୍ଦିନ ଜୀବନ ଶୈଳୀକୁ ଯଦି ପରିବର୍ତ୍ତନ କରିଦବୁ ସକାଳୁ ରାତି ପର୍ଯ୍ୟନ୍ତ, ଏବଂ ଆମେ ମଧ୍ୟ ଗୋଟେ କହିବା ସକାଳୁ ଯେତେବେଳେ ଆଖି ଖୋଲୁଛୁ ଜାଣିବା ଭଗବାନ ଆମକୁ ଆଜି ଆଖି ଖୋଲିବା ପାଇଁ ଦେଲେ, ତେଣୁ ଭଗବାନଙ୍କ ପଥେ ପ୍ରେ କରିକିନା ଥ୍ୟାଙ୍କସ୍ ଗଡ୍ କହିବା। କୃତଜ୍ଞତା ଭରପୁର କରିବା ଆମ ପ୍ରକୃତି, ପ୍ରକୃତି ଆମକୁ କେତେ ଦଉଛି ଅମ୍ଳଜାନ, ପ୍ରକୃତି ଯୋଗୁଁ ଆମେ କେତେ ସୁନ୍ଦର ସୁଶୁଲିଆ ପବନ ପାଉଛୁ, ପ୍ରକୃତି ଯୋଗୁଁ ଆମେ ଗୋଟେ ଶାନ୍ତି ପାଉଛୁ, ଆନନ୍ଦ ପାଉଛୁ। ତେଣୁ ଯେତେବେଳେ ବେଡ୍କୁ ଯିବା ପୂର୍ବରୁ ପ୍ରକୃତିକୁ ଥ୍ୟାଙ୍କସ୍ ଜଣେଇବା। ଆମେ ଯେଉଁମାନଙ୍କ ଠାରୁ ଦିନସାରା କିଛି ହେଲ୍ପ ପାଇଛୁ ସେମାନଙ୍କୁ ମଧ୍ୟ କୃତଜ୍ଞତା ଦେବା। ଭଗବାନ ଆମକୁ ଗୋଟେ ଷ୍ଟୁଡେଣ୍ଟ ହିସାବରେ କର୍ମ ଦେଇଛନ୍ତି, ଗୋଟେ ଚାକିରିଆ ଲୋକ ହିସାବରେ କର୍ମ ଦେଇଛନ୍ତି। ଯେଉଁ ଯେଉଁ କର୍ମ ପାଇଁ ଆମେ ଆପଣେଇଛୁ ସେଇ କର୍ମ ସହିତ ଆମେ ସଂସ୍କାରିତ କର୍ମ ଯଦି କରିବା, ନିଶ୍ଚିନ୍ତ ଭାବରେ ଆମେ ଆଧୁନିକତା ଆମ ପାଦ ତଳେ ଛୁଇଁବ, ସମାପିତ ହବ। ବସୁଧୈବ କୁଟୁମ୍ବକମ୍ ପରି ଆମକୁ ବିଚାର କରିବାକୁ ପଡିବ, ଭାତୃତ୍ୱ ଭାବ ରଖିବାକୁ ପଡିବ, ଏକତା ସୂତ୍ରରେ ଆମେ ସମସ୍ତଙ୍କୁ ବାନ୍ଧି ରଖିବ। ତେଣୁ ମୋ ମତରେ ଆମେ ଯଦି ଚିନ୍ତା ବଚନ କର୍ମକୁ ଆମେ ସମାପିତ କରିବା ଏବଂ ସୁନ୍ଦର ଭାବରେ ଏକ ଧାରରେ ରଖିବା, ନିଶ୍ଚିନ୍ତ ଆମେ ଆଧୁନିକତାର ଯେତେ ସ୍ପର୍ଶ କଲେ ମଧ୍ୟ ସଫଳ ବ୍ୟକ୍ତିତ୍ୱ ଭାବରେ ଆମେ ପରିଗଣିତ ହେବା, ଏବଂ ଆମ ଭିତରେ ସଂସ୍କାରିତର ଗୋଟେ ମୂଲ୍ୟ ରହିବ। ଏବଂ ଆମେ ଯଦି ସତ୍ୟକୁ ଆପଣେଇବା, ହିଂସା ଭାବ ଆମ ଭିତରେ ରହିବନି। ଚିନ୍ତା ବଚନ କର୍ମ ହେଲେ ଆମ ଭିତରେ କେବେ ହିଂସା ପ୍ରଣୋଦିତ କର୍ମ ରହିବ ନାହିଁ। ତେଣୁ ଅହିଂସା ବା ମାର୍ଗରେ ଆମେ ଯଦି ଗତି କରିବୁ, ନିଶ୍ଚିନ୍ତ ଭାବରେ ଆମେ ମୂଲ୍ୟବୋଧ ବା ନୀତି ନୈତିକତା ବୋଧ ଆମ ହୃଦୟ ଭିତରେ ଜାଗ୍ରତ ହେବ, ଏବଂ ସେଗୁଡିକ ପ୍ରସ୍ଫୁଟିତ ହୋଇ ଆମର ଗୋଟେ ସଫଳ ବ୍ୟକ୍ତିତ୍ୱ ଭାବରେ ପହଞ୍ଚି ପାରିବ ବୋଲି ମୁଁ ଆଶା କରୁଛି।
1: ଶୁଣିଲେ ଆଲୋଚନା ବିଷୟବସ୍ତୁଟି ଥିଲା ଆଧୁନିକତା ସହ ସଂସ୍କାର ବଜାୟ ରଖିବା କେମିତି। ଆଲୋଚିକା ଥିଲେ ସ୍ୱପ୍ନା ମହାନ୍ତି।

0: ତେବେ ମାୟା, ଭଉଣୀମାନଙ୍କ ସହିତ କଥା ହେଉ ହେଉ ସମୟ ସରିବାକୁ ବସିଲାଣି। ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ କ'ଣ ରହିଛି ସେ ବିଷୟରେ ଆମ ଭଉଣୀମାନଙ୍କୁ କହିବା।
1: ହଁ ପା, ଆସନ୍ତାକାଲି ରହିଛି ପରିଷ୍କାର ପରିବେଶ ସ୍ୱାସ୍ଥ୍ୟର ବିକାଶ, ଏ ବିଷୟରେ ସାକ୍ଷାତକାର ଶୁଣିପାରିବେ।
0: ଏବଂ ତା ସହ ପାରିବାରିକ ଦାୟିତ୍ୱରେ ନାରୀର ଭୂମିକା କ'ଣ, ଏହାକୁ ନେଇ ଆଉ ଏକ ସାକ୍ଷାତକାର ଶୁଣିବେ। ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଆପଣଙ୍କ ମତାମତ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତିକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଏସ୍ଏମ୍ଏସ୍ ମାଧ୍ୟମରେ ଏବଂ ଭଏସ୍ ମେସେଜ୍ ମାଧ୍ୟମରେ ଆପଣଙ୍କ ମତାମତ ପଠାଇ ପାରିବେ।
1: ଆମ ପାଖକୁ ମେସେଜ୍ ପଠାଇବା ପାଇଁ ନମ୍ବରଟି ହେଲା 9438268568।
0: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568। ତେବେ ଶ୍ରୋତା ଭଉଣୀ, ପୁଣି ଥରେ ନୂଆ କିଛି କାର୍ଯ୍ୟକ୍ରମକୁ ନେଇ ଫେରିବାର ପ୍ରତିଶ୍ରୁତି ସହ ରହୁଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲ୍ଲୀ
1: ଆଉ ମୁଁ ଜଗମାୟା ମହାପାତ୍ର।
0: ନମସ୍କାର।

0: आकाशवाणी जयपुर समय दिन गोटे बाजि पचास मिनिट ओडिया रे संवाद रिले करुछु आकाशवाणी कटक केन्द्ररु परे परे सुनिबे मिडडे न्यूज आकाशवाणी दिल्लीरु प्रथमे सुनिबा ओडिया रे संवाद आकाशवाणी कटक केन्द्ररु
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ସମ୍ଭିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି ପୂରିଲା 7 ବର୍ଷ ଏହି ପଦକ୍ଷେପ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ଆଣିଛି ବ୍ୟାପକ ପରିବର୍ତ୍ତନ କହିଲେ ପ୍ରଧାନମନ୍ତ୍ରୀ 5.25% ଅପରିବର୍ତ୍ତିତ ରହିଲା ରେପୋରେଟ୍ ଏବଂ କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତୀୟ ଖେଳାଳି ନିଟ୍ ପ୍ରସଙ୍ଗରେ ଛାତ୍ର ପ୍ରତିବାଦକାରୀଙ୍କ ମଧ୍ୟରେ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି ପୂର୍ବାହ୍ନ 11:00 ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ ବିଜେପିର ସତପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ ଏହି ଆଲୋଚନାରେ ବିଜେପିର ଅନ୍ୟତମ ସଦସ୍ୟ ସଞ୍ଜୟ ଭାଟିଆ ମଧ୍ୟ ଯୋଗ ଦେଇଥିଲେ ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା 12:00 ଅଧିବେଶନ ଆରମ୍ଭ ହେବା ପରେ ପୁନଶ୍ଚ ପ୍ରଶ୍ନକାଳ ଅବସରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ଲୋକସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିଥିଲେ ତେବେ ବିରୋଧୀ ସଦସ୍ୟ ଛାତ୍ର ପ୍ରତିବାଦକାରୀଙ୍କ ବିରୁଦ୍ଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଥିଲେ ତେବେ ଶ୍ରୀ ବିର୍ଲା ପ୍ରଶ୍ନକାଳ ସୁଗମ ପରିଚାଳନା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ
2: संसद चर्चा संवाद के लिए आपके विचारों की अभिव्यक्ति के लिए प्रश्नकाल में महत्वपूर्ण प्रश्न पूछो कई विभागों के महत्वपूर्ण प्रश्न है और आप नियोजित तरीके से पोस्टरबाजी करके प्रदर्शन कर सदन की गरिमा को घटाना चाहते हैं सदन की कार्रवाई आज 2 तक के लिए स्थगित की जाती है
1: परिस्थितिर सुधार न आसिबारु वाचस्पति गृह को अपराह्न 2 पर्यंत मुलतवी घोषणा करिछन्ति ଦେଶର ବିଭିନ୍ନ ସ୍ଥାନରେ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ରାଜ୍ୟସଭାରେ ଆଜି ଏ ସମ୍ପର୍କିତ ଏକ ଉତ୍ତର ପ୍ରଦାନ କରି ଶ୍ରୀ ଗଡ଼କରୀ କହିଛନ୍ତି ଏପରି 300 ପ୍ରତିଷ୍ଠାନ ଖୋଲିବାକୁ ସରକାର ପୂର୍ବରୁ ଅନୁମତି ପ୍ରଦାନ କରିଛନ୍ତି ଗାଡ଼ି ଚଳାଚଳ କ୍ଷେତ୍ରରେ ପାଖାପାଖି 22 ଚାଳକଙ୍କର ଆବଶ୍ୟକତା ରହିଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି ଚାଳକଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଆଧାରିତ ତାଲିମର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଛନ୍ତି ରାସ୍ତାରେ ଲେନ୍ ଶୃଙ୍ଖଳା ବଜାୟ ରଖିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ଉପରେ ଚିନ୍ତା ପ୍ରକଟ କରି ସେ କହିଛନ୍ତି ପ୍ରତିବର୍ଷ ପ୍ରାୟ 1,80,000 ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ସରକାର ଏଥିପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20 ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ବେଳେ କର୍ତ୍ତୃପକ୍ଷଙ୍କୁ ସଂଯମ ଭାବ ଅବଲମ୍ଭନ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ହିଂସା ରୋକିବା ପାଇଁ

ଯେକୌଣସି ପ୍ରକାରର ହିଂସାତ୍ମକ ପ୍ରତିକ୍ରିୟା ପରିସ୍ଥିତିକୁ ଅଧିକ ଖରାପ ଆଡ଼କୁ ନେଇଥାଏ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀରେ ପ୍ରତିବାଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଗତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରତିବାଦକାରୀଙ୍କ ଦାବିକୁ ବିଚାର କରିବା ଏବଂ ସେମାନଙ୍କ ଆନ୍ଦୋଳନର କାରଣ ଜାଣିବା ଜରୁରୀ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ଛାତ୍ର ପ୍ରତିବାଦ ସମୟରେ ହୋଇଥିବା ହିଂସାତ୍ମକ ଘଟଣା ସମ୍ପର୍କିତ ଆବେଦନଗୁଡ଼ିକର ଏକତ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ସମ୍ଭିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ବର୍ଷ ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ ସମ୍ଭିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ମଧ୍ୟ ବାଟ ଦେଖାଇଛି, ଫଳରେ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି ପାଇଛି। ଅଧିକ ପୁଞ୍ଜିନିବେଶ ପାଇଁ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହୋଇଛି। ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ହେବା ପରଠାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସୂଚାଇଛନ୍ତି ଯେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମିର ସମ୍ପ୍ରସାରଣ ଘଟିଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟମିତା ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଛି। ସେ କହିଛନ୍ତି ସମ୍ଭିଧାନର ସମ୍ପୂର୍ଣ୍ଣ ପ୍ରୟୋଗ ଦ୍ୱାରା ମହିଳା, ବଞ୍ଚିତ ବର୍ଗ କିମ୍ବା ଦଶନ୍ଧି ଧରି ସେମାନଙ୍କ ମୌଳିକ ସାମ୍ବିଧାନିକ ଅଧିକାର ଉପେକ୍ଷିତ ଲୋକମାନେ ସଶକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜିର ଦିନଟି ଆହୁରି ଅଧିକ ଗୁରୁତ୍ୱ ବହନ କରୁଛି କାରଣ ଦେଶ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ପାଳନ କରୁଛି। ସେ କହିଛନ୍ତି ଜାତୀୟ ଏକତା ପ୍ରତି ଶ୍ୟାମାପ୍ରସାଦଙ୍କର ଆଜୀବନ ପ୍ରତିବଦ୍ଧତା ପିଢ଼ି ପରେ ପିଢ଼ିକୁ ଅନୁପ୍ରାଣିତ କରିଚାଲିଛି। 2015-2019 ଅଗଷ୍ଟ 5ରେ ଡକ୍ଟର ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଜାମ୍ମୁ କାଶ୍ମୀର ସହିତ ଲଦାଖର ପ୍ରଗତି ଓ ପ୍ରତ୍ୟେକ ନାଗରିକ ଯେପରି ବଡ଼ ସ୍ୱପ୍ନ ଦେଖିପାରିବେ ତାହାକୁ ହାସଲ କରିବା ଏବଂ ଏକ ବିକଶିତ ଭାରତ ଗଠନରେ ସେମାନଙ୍କର ଯୋଗଦାନ ଦେବାର ସୁଯୋଗ ପାଇପାରିବେ ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ସମ୍ଭିଧାନର ଭାବନାକୁ ଆଖିଆଗରେ ରଖି ଏହି ସାମ୍ବିଧାନିକ ବ୍ୟବସ୍ଥାକୁ ରଦ୍ଦ କରାଯାଇଥିଲା। ସେ କହିଛନ୍ତି ଯଦିଓ ଅନୁଚ୍ଛେଦ 370 ଏକ ଅସ୍ଥାୟୀ ଶବ୍ଦରୁ ଆରମ୍ଭ ହୋଇଥିଲା କିନ୍ତୁ ପୂର୍ବର କୌଣସି ସରକାର ଏହାକୁ ଉଚ୍ଛେଦ କରିବାକୁ ଇଚ୍ଛାଶକ୍ତି ବ୍ୟକ୍ତ କରିନଥିଲେ। ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2019ରେ ଆବଶ୍ୟକ ପଦକ୍ଷେପ ନେଇଥିଲେ ଯଦ୍ୱାରା ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ପ୍ରତିଫଳିତ କରିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି 2026-27 ଆର୍ଥିକ ବର୍ଷ ପାଇଁ ସକଳ ଘରୋଇ ଉତ୍ପାଦ ଜିଡିପି ଅଭିବୃଦ୍ଧି 6.7% ହେବ ବୋଲି ଆକଳନ କରିଛି। ଏଥିସହିତ ରେପୋ ରେଟ୍କୁ 5.25%ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରାନୀତି କମିଟି ଏମ୍ପିସିର ନିଷ୍ପତ୍ତି ବିଷୟରେ ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଦେଶର ଚାହିଦା ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ଶ୍ରୀ ମାଲହୋତ୍ରା ଆହୁରି କହିଛନ୍ତି ପଶ୍ଚିମ ଏସିଆର ବିବାଦ ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକୁ ବ୍ୟାହତ କରି ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5% ହ୍ରାସ ପାଇଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଇଶା ରାଣୀ ବରୁଆ, ତନ୍ଭି ଶର୍ମା ଏବଂ ଶ୍ରେୟାଂଶୀ ବାଲିସେଟ୍ଟି ଆସନରେ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଶାରାଣୀ ବରୁଆ ରାଉଣ୍ଡ ଅଫ୍ 32 ମ୍ୟାଚ୍ରେ ଦକ୍ଷିଣ କୋରିଆର ଲି ସୋ ହିଙ୍କୁ 18-21, 21-15, 7-21ରେ ପରାସ୍ତ କରିଥିବାବେଳେ ତନ୍ଭି ଚୀନ୍ର ଅନ୍ କି ୟୁଆନ୍ଙ୍କୁ 21-16, 21-15ରେ ହରାଇଛନ୍ତି। ଶ୍ରେୟାଂଶୀ ଚାଇନିଜ୍ ତାଇପେଇର ୟୁ ପୋ ପାଇଙ୍କୁ 21-15, 21-14ରେ ପରାଜିତ କରିଛନ୍ତି। ଆଜି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ମହିଳା ସଟଲର୍ମାନେ ହେଲେ ମାଳବିକା ବନସୋଡ୍ ଏବଂ ଆକର୍ଷି କାଶ୍ୟପ। ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ପୂର୍ବତନ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି କିଦାମ୍ବି ଶ୍ରୀକାନ୍ତ, କିରଣ ଜର୍ଜ, ରୋନକ ରୋହନ, ସନିଥ ଦୟାନନ୍ଦ ଏବଂ ତରୁଣ ମନପଲ୍ଲୀ ଆଜି ଖେଳିବେ। ପୁରୁଷ ଡବଲ୍ସରେ ଅଣମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି କୃଷ୍ଣ ପ୍ରସାଦ ଗର୍ଗା ଏବଂ ପୃଥ୍ୱୀ କୃଷ୍ଣମୂର୍ତ୍ତି ରୟ ଏକ ବଡ଼ ବିପର୍ଯ୍ୟୟ ଘଟାଇ ଥାଇଲ୍ୟାଣ୍ଡର ଷଷ୍ଠ ମାନ୍ୟତାପ୍ରାପ୍ତ ଚୋଲୋ ଏମ୍ ପୋନ୍, ଚାନୋବି କେନମଙ୍କୋ ଏବଂ ଓରାପେଲ୍ ଥଙ୍ଗ

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଆମେ ନେଇଛୁ ଦର୍ଦ୍ଦ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ କିଶୋର କୁମାର। ଗୀତିକାର ନୟନ ଲୋୟାଲ ପୁରୀ ଏବଂ ସଙ୍ଗୀତ ଦେଇଛନ୍ତି ଖୟାମ।

ମେରେ ଜୀବନ ସାଥି ଚାଲନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି ଏହି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତିକାର ମଜରୁହୁ ସୁଲତାନପୁରୀ, ସଙ୍ଗୀତରେ ସଜେଇଛନ୍ତି ଆର୍ ଡି ବର୍ମାନ। କଥାଚିତ୍ର ମେରେ ଜୀବନ ସାଥୀ।

0: ଏ ଗୀତଟି ସହିତ ହିଁ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ସମଦିନ 2:30 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ କିଛି ସମୟ ପରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଲୋକସଭାରେ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ପାରିତ। ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଶିକ୍ଷାମନ୍ତ୍ରୀ ତ୍ରୟୋଦଶ ବୈଠକ। ରେପୋରେଟ୍କୁ 5.25% ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲୋକସଭାରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ଆଗତ କରିଥିଲେ। ଆଲୋଚନା ପରେ ବିଧେୟକଟି ଗୃହରେ ପାରିତ ହୋଇଯାଇଛି। ବିଧେୟକରେ ବ୍ୟାଙ୍କର୍ସ ବୁକ୍ସ ଏବଂ ଡିଜିଟାଲ୍ ବ୍ୟାଙ୍କିଂ ସମ୍ବନ୍ଧୀୟ ବିଭିନ୍ନ ଆଇନ ସମ୍ପର୍କିତ ବ୍ୟବସ୍ଥା ରହିଛି। ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11:00ରେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପିର ସତ୍ୟପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ। ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12:00ରେ ଅଧିବେଶନ ଆରମ୍ଭ ହେବା ପରେ ପୁନଶ୍ଚ ପ୍ରଶ୍ନକାଳ ଅବସରରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳନା ତାଲିମ ସ୍କୁଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଗୃହରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର

ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20ରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଆଜିଠାରୁ ଆସନ୍ତା 7 ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ

0: ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଆଜିଠାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଏହି ବୈଠକଗୁଡ଼ିକରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ବ୍ରିକ୍ସ ଟିଭିଇଟି ସଂଘ ଅଧୀନରେ ଦକ୍ଷତା ବିକାଶ ଓ ବର୍ଦ୍ଧିତ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯିବ। ସେହିପରି ସହଯୋଗୀ ଗବେଷଣା ଉଦ୍ଭାବନ ଓ ଷ୍ଟାର୍ଟଅପ୍କୁ ପ୍ରୋହାହନ ଯୋଗ୍ୟତାର ଆପୋଷ ଚିହ୍ନଟକୁ ସୁଦୃଢ଼ କରିବା ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ କ୍ଷମତା ନିର୍ମାଣ ବିଷୟରେ ମଧ୍ୟ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସମ୍ଭିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ବର୍ଷ ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ୍ ସମ୍ଭିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ସହ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି କରିଛି। ଜାମ୍ମୁ କାଶ୍ମୀରରେ 100% ରେଳ ବିଦ୍ୟୁତିକରଣ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି, ଫଳରେ ରାଜ୍ୟରେ ସ୍ୱଚ୍ଛ ପରିବେଶ ଅନୁକୂଳ ଓ ଦ୍ରୁତ ରେଳ ନେଟୱାର୍କ ଗଠନ ସମ୍ଭବ ହୋଇଛି, ଯାହା ଯାତ୍ରୀ ସୁବିଧା ଓ ସଂଯୋଗକୁ ଅଧିକ ସୁଦୃଢ଼ କରିଛି। ଏହି ସମୟ ମଧ୍ୟରେ 9 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆତ୍ମନିର୍ଭର ହୋଇପାରିଛନ୍ତି। ଚେନ୍ନାବ ରେଳ ସେତୁ କାଶ୍ମୀର ଉପତ୍ୟକାକୁ ଭାରତୀୟ ରେଳ ନେଟୱାର୍କ ସହ ସଂଯୋଗ କରିବା ଏକ ଐତିହାସିକ ସଫଳତା ଭାବେ ପରିଗଣିତ ହୋଇଛି। ଜାମ୍ମୁ କାଶ୍ମୀରରେ ବର୍ତ୍ତମାନ 80,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଜାରି ରହିଛି। 2024 ମସିହାରେ ଏଠାକୁ 2 କୋଟିରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଅଧିକ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ମଧ୍ୟ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋରେଟ୍କୁ 5.25% ଅପରିବର୍ତ୍ତିତ ରଖିଛି। ମୁଦ୍ରାନୀତି କମିଟି ଏମ୍ପିସିର ନିଷ୍ପତ୍ତି ବିଷୟରେ ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଦେଶର ଚାହିଦା ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ପଶ୍ଚିମ ଏସିଆର ବିବାଦ ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକୁ ବ୍ୟାହତ କରି ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍କୀତି ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5% ହ୍ରାସ ପାଇଛି ବୋଲି ଶ୍ରୀ ମଲହୋତ୍ରା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶ୍ରୀମତୀ ପରିଡ଼ା ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି କହିଛନ୍ତି, ପ୍ରଭାବିତ ଲୋକଙ୍କୁ ଖୁବ୍ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ନଳକୂପ ବିଶୋଧନ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
1: ରିହାବିଲିଟେସନ୍ ଏବଂ ରିଷ୍ଟୋରେସନ୍, ରାସ୍ତାଘାଟ ଯେଉଁଟା କଟ୍ ଅଫ୍ ହୋଇଛି ତା'ର ରିଷ୍ଟୋରେସନ୍ ପାଇଁକି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଯେଉଁ ଅଛି ତାଙ୍କୁ ତୁରନ୍ତ ବେଗରେ କୁହାଗଲା ଏବଂ ମୁଁ ଭାବୁଛି କି ହସ୍ପିଟାଲରେ ଯେଉଁଠି ଡକ୍ଟରଙ୍କର କମି ଥିଲା ସେଠି ତୁରନ୍ତ ଡେପୁଟେସନ୍ କରିବାକୁ କୁହାଯାଇଛି। ବ୍ଲିଚିଂ, ଡିସ୍ଇନ୍ଫେକ୍ସନ୍, ପାନୀୟ ଜଳର ବ୍ୟବସ୍ଥା ଏସବୁକୁ ଆମେ ଦ୍ରୁତ ଗତିରେ ଲୋକଙ୍କ ପାଖେ ପହଞ୍ଚେଇଛି। ଗୋଖାଦ୍ୟ ସଫିସିଏଣ୍ଟଲି ଲୋକଙ୍କ ପାଖେ ପହଞ୍ଚିବା ପାଇଁ କି ନିର୍ଦ୍ଦେଶ ଦିଆଗଲା।
0: କେନ୍ଦୁଝର ଜିଲ୍ଲାରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଓ ପୁନରୁଦ୍ଧାର ପରିଚାଳନା ସମ୍ପର୍କରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣର ପୁନରୁଦ୍ଧାର, ଜଳ ଯୋଗାଣ ବ୍ୟବସ୍ଥାର ମରାମତି, ଜରୁରୀକାଳୀନ ମୁକାବିଲା ଦଳ ମୁତୟନ, ରିଲିଫ୍ ବଣ୍ଟନ ଆଦି ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଜିଲ୍ଲାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ନିରନ୍ତର ଦୃଷ୍ଟି ରଖିବା ଏବଂ ପ୍ରଭାବିତ ଲୋକଙ୍କୁ ସଠିକ୍ ସମୟରେ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ନିଟ୍ ୟୁଜି ପ୍ରଥମ ପର୍ଯ୍ୟାୟ ନାମଲେଖା ନିମନ୍ତେ

ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା 12 ତାରିଖ ଅପରାହ୍ନ 3ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ପଞ୍ଜୀକରଣ ସହ ଦେୟ ପ୍ରଦାନ କରିବେ। ଆସନ୍ତାକାଲିଠାରୁ 13 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍ ଲକିଂର ସମୟସୀମା ଧାର୍ଯ୍ୟ କରାଯାଇଛି। ସହଜ ତଥା ସୁଗମ ପଞ୍ଜୀକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପରାମର୍ଶ ଆଧାରିତ ଭିଡ଼ିଓ ମେଡିକାଲ କାଉନ୍ସେଲିଂ କମିଟିର ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ସୁବର୍ଣ୍ଣପୁର ଜିଲ୍ଲାର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିଶାମୁକ୍ତ ସମାଜ ଗଠନ ଏବଂ ବିକଶିତ ଭାରତ ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଓ ସଂକଳ୍ପର ଗୁରୁତ୍ୱ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହେଶ୍ୱର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଜାତ ଶିଶୁର ସୁସ୍ଥ ବିକାଶ ପାଇଁ ପ୍ରଥମ 6 ମାସ କେବଳ ମା'ର କ୍ଷୀର ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧସ୍ଥିତ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୌଦ୍ଧକୁ ନିଶାମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସାମୁହିକ ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ଖରିଫ ଋତୁ ପାଇଁ ପଞ୍ଜୀକରଣ ଅବଧିକୁ ସରକାର ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଅବଧି ଗତ 31 ତାରିଖରେ ଶେଷ ହେଉଥିଲା। ବିଜ୍ଞପ୍ତ ଅଞ୍ଚଳରେ ଚାଷ ହୋଇଥିବା ଧାନ ମକା ଚିନାବାଦାମ ମାଣ୍ଡିଆ ଆଦି 8ଟି ଫସଲକୁ ବୀମାଭୁକ୍ତ କରାଯାଇପାରିବ। ଏଥିସହ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନାରେ ଚାଷୀମାନେ କ୍ଷତିପୂରଣ ପାଇପାରିବେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼ ସମ୍ଭଲପୁର କେନ୍ଦୁଝର ଗଞ୍ଜାମ ଗଜପତି ଆଦି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲୋକସଭାରେ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଧେୟକ 2026 ପାରିତ। ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ। ରେପୋ ରେଟ୍କୁ 5.25%ରେ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରିଲ୍ସ ପ୍ରତି ଆଗ୍ରହ ବଢ଼ୁଛି କି ଏ ସମ୍ପର୍କରେ ଶୁଣିବେ ଏକ ସାକ୍ଷାତକାର। ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ସର୍ଦ୍ଦାର ଅକବର ଗୀତ ପ୍ରଚାରିତ ହେବ ଅପରାହ୍ନ 5:30। ସନ୍ଧ୍ୟା 6:10 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଉଜ୍ଜଳ ଆମ ଦେଶ ଏହି କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55। ରାତି 7:00 ଆମ କେନ୍ଦ୍ରରୁ ପ୍ରଚାରିତ ହେବ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30। ଏଥିରେ ରହିଛି ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ କୃଷି ଉପରେ ଏହାର ପ୍ରଭାବ। ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। 8:15 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ମୂର୍ଚ୍ଛନାର କଣ୍ଠଶିଳ୍ପୀମାନେ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିବେ ସିତାର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ ରାଗ ମିଶ୍ରାଗରା ରାତି 8:30। ରାତି 9:15 ସ୍ପଟ୍ ଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ପ୍ରଚାର କରିବୁ କେତୋଟି ଦେଶିଆ ଗୀତ। ଶିଳ୍ପୀମାନେ ହେଲେ ମୋନାଲିସା ପଣ୍ଡା, ଯୋଗେନ୍ଦ୍ର ମହାପାତ୍ର, ପ୍ରୀତି ପଣ୍ଡା, ସତ୍ୟନାରାୟଣ ଅଧିକାରୀ, ନିହାରିକା ସାହୁ ଏବଂ ମନୋଜ କୁମାର ଦାସ। ପାର୍ଲିଆମେଣ୍ଟର ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00 ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:30 ପ୍ରଚାରିତ ହେବ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:47:53। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଅପରାହ୍ନ 5:00। ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz, ଏଫ୍ଏମ୍ରେ 103.6 MHz। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଅଛନ୍ତି ତନୁଜା ଖଡ଼ଗ୍ରାଇ ଏବଂ ନରେନ୍ଦ୍ର ହରିଜାନ।

0: ପାଶରେ। ହେ ସ୍ୱରର ଯାଦୁଗର, ତୁମକୁ ପ୍ରଣାମ। ସଙ୍ଗୀତ ଜଗତେ ତୁମେ ସଦା ଅନୁପମ।
1: ସ୍ୱାଗତ ସାଥୀ, ଆଜିର ଯୁବବାଣୀ କାର୍ଯ୍ୟକ୍ରମର ସମ୍ଭାର ଅଗଣାକୁ। ଏହି ସୁନ୍ଦର ସନ୍ଧ୍ୟାଟିକୁ ବିତାଇବା ପାଇଁ ଆସିଯାଇଛୁ ଆପଣଙ୍କର ପ୍ରିୟ ଆମେ ଦୁହେଁ। ମୁଁ ତନୁଜା ଖଡ଼ଗରାୟ,
0: ଆଉ ମୁଁ ନରେନ୍ଦ୍ର ହରିଜନ।
1: ନମସ୍କାର।

0: ତୁମେ ଗାଇଥିଲ ଯେଉଁ ଅମୃତ ଗାନ ଆଜି ବି ମୁଗ୍ଧ କରି ସଭିଙ୍କ ପ୍ରାଣ। ଦରଦ ଭରା ସେହି ଅପୂର୍ବ ସ୍ୱର ଜିଣି ନେଇଥିଲା ସାରା ବିଶ୍ୱର ଘର।
1: ତୁମେ ଚାଲିଗଲ ସତ ଆକାଶର ପାରି, ହେଲେ ତୁମ ସ୍ମୃତିକୁ କେହି

0: रे शोर,
1: पवन करे शोर।
0: अरे बाबा शोर नहीं, शोर शोर शोर,
1: पवन करे शोर।
0: हाँ।

0: ତେବେ ସାଥୀ ଚାଲନ୍ତୁ କାର୍ଯ୍ୟକ୍ରମଟିକୁ ଆଗେଇ ନେବା ଆଉ ଶୁଣିବା ଏକ ସୁନ୍ଦର ବିଚାର।
1: ସାଥୀ, ଅନୁଶାସନ ନ ଆଣିଲେ ନିଜକୁ ତିଆରି କରିବା ସମ୍ଭବ ହେବ ନାହିଁ। ମନ ସବୁବେଳେ ଅନୁଶାସନ ମାନିବାକୁ ରାଜି ବି ହେବ ନାହିଁ, ତାକୁ ବାଧ୍ୟ କରିବା ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ।

0: ଆଚ୍ଛା ତନୁ, ଏଇ ଯୋଉ ଗୀତଟା ବାଜିଲା କି ବଢିଆ ଥିଲା ନା?
1: ହଁ, ଜାଣିଛ ଏର ଗାୟକ କିଏ?
0: କିଏ?
1: ଏଇ ଟିକେ ଆଗରୁ ଗୋଟେ କବିତାଟେ ପଢ଼ିଲେ, ମନେ ଅଛି ନା?
0: ହଁ ହଁ,
1: ସେଇଟା ସେଇ ଗାୟକଙ୍କ ପାଇଁ ହିଁ ଥିଲା।
0: ଆଚ୍ଛା, ତେବେ କିଏ ସେ?
1: ହଁ କହୁଛି ଶୁଣ, ଏହି ମୁଗ୍ଧକର ସ୍ୱରର ଅଧିକାରୀ ହେଉଛନ୍ତି ମୁକେଶ ଚନ୍ଦ୍ର ମାଥୁର, ଯିଏକି କେବଳ ମୁକେଶ ନାମରେ ବେଶ ପରିଚିତ। ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଅମର ଏବଂ କାଳଜୟୀ ପ୍ରଚ୍ଛଦପଟ ଗାୟକ ଥିଲେ। ତାଙ୍କ ସ୍ୱରର ଗଭୀରତା ଏବଂ ଗାମ୍ଭୀର୍ଯ୍ୟ ପାଇଁ ଦ ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଭଏସ୍ ବା ସୁବର୍ଣ୍ଣ କଣ୍ଠଧାରୀ ଭାବେ ସେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ। ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ସହ ମିଶି ସେ ହିନ୍ଦୀ ସିନେମାର ସ୍ୱର୍ଣ୍ଣିମ ଯୁଗର ତ୍ରିମୂର୍ତ୍ତି ଗଠନ କରିଥିଲେ। ତାଙ୍କର କରୁଣ, ଭାବପୂର୍ଣ୍ଣ ଏବଂ ଆବେଗପୂର୍ଣ୍ଣ କଣ୍ଠସ୍ୱର ଶ୍ରୋତାଙ୍କୁ ସିଧାସଳଖ ହୃଦୟରେ ସ୍ପର୍ଶ କରୁଥିଲା।

ହଁ ତନୁ, ମନେ ପଡ଼ିଗଲା, ମୁକେଶ 1923 ମସିହା ଜୁଲାଇ ମାସ 22 ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜରାବର ଚାନ୍ଦ ମାଥୁର ଜଣେ ଇଞ୍ଜିନିୟର ଥିଲେ। ମୁକେଶ ତାଙ୍କ 10 ଭାଇ ଭଉଣୀଙ୍କ ମଧ୍ୟରେ ଷଷ୍ଠ ସନ୍ତାନ ଥିଲେ। ପିଲାଦିନେ ସେ ତାଙ୍କ ଭଉଣୀଙ୍କ ସଙ୍ଗୀତ ଗୁରୁଙ୍କ ଠାରୁ ଲୁଚିକି ଗୀତ ଶୁଣି ଗାୟନ ପ୍ରତି ଆକୃଷ୍ଟ ହୋଇଥିଲେ। ଦଶମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ସେ ସ୍ୱଳ୍ପ ସମୟ ପାଇଁ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟରେ ଜଣେ କିରାଣୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଜଣେ ଦୂର ସମ୍ପର୍କୀୟ ତଥା ପ୍ରସିଦ୍ଧ ଅଭିନେତା ମତିଲାଲ ତାଙ୍କୁ ଏକ ବିବାହ ଉତ୍ସବରେ ଗୀତ ଗାଇବାର ଶୁଣି ତାଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ। ସେ ମୁକେଶଙ୍କୁ ମୁମ୍ବାଇ ନେଇ ପଣ୍ଡିତ ଜଗନ୍ନାଥ ପ୍ରସାଦଙ୍କ ଅଧୀନରେ ଶାସ୍ତ୍ରୀୟ ସଙ୍ଗୀତର ତାଲିମ ଦେଇଥିଲେ।

ସତୀ 1941 ମସିହାରେ ସେ ନିର୍ଦ୍ଦୋଷ ଚଳଚ୍ଚିତ୍ରରେ ଅଭିନୟ ଏବଂ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ, କିନ୍ତୁ 1945 ମସିହାରେ ଆସିଥିବା ଚଳଚ୍ଚିତ୍ର ପହଲି ନଜରର ଗୀତ ଦିଲ୍ ଜଲତା ହେ ତୋ ଜଲନେ ଦେ ତାଙ୍କୁ ରାତାରାତି ଷ୍ଟାର

ପ୍ରାରମ୍ଭିକ ଦିନରେ ସେ ତାଙ୍କର ପ୍ରିୟ ଗାୟକ କେ ଏଲ୍ ସେହଗଲଙ୍କ ଶୈଳୀରେ ଗୀତ ଗାଉଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଅଲ୍ଲୀଙ୍କ ପ୍ରେରଣାରେ ସେ ନିଜର ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ଗାୟନ ଶୈଳୀ ପ୍ରତିଷ୍ଠା କରିଥିଲେ। ମୁକେଶଙ୍କ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ ସହ ତାଙ୍କର 28 ବର୍ଷର ଦୀର୍ଘ ସମ୍ପର୍କ। ମୁକେଶ ରାଜ କପୁରଙ୍କ ପରଦା ପଛରେ ସ୍ୱର ପାଲଟି ଯାଇଥିଲେ। ଆୱାରା, ମିଷ୍ଟର 420, ଅନ୍ନାଡ଼ି, ସଙ୍ଗମ ଏବଂ ଜୋକର ପରି ଅନେକ ଚଳଚ୍ଚିତ୍ରରେ ଦୁହିଁଙ୍କ ଯୋଡ଼ି ସୁପରହିଟ୍ ଗୀତର ଉପହାର ଦେଇଥିଲା। ଏହା ବ୍ୟତୀତ

ସାଥୀ, 1946 ମସିହାରେ ମୁକେଶ ଜଣେ କୋଟିପତିଙ୍କ ଝିଅ ସରଳ ତ୍ରିବେଦୀଙ୍କୁ ପରିବାରର ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ। ତାଙ୍କ ପୁଅ ନିତିନ ମୁକେଶ ମଧ୍ୟ ଜଣେ ଜଣାଶୁଣା ଗାୟକ। ମୁକେଶ ତାଙ୍କର ଅସାଧାରଣ ସଙ୍ଗୀତ ସାଧନ ପାଇଁ 4 ଥର ଫିଲ୍ମଫେୟାର ଆୱାର୍ଡରେ ସର୍ବଶ୍ରେଷ୍ଠ ଗାୟକ ଭାବେ ପୁରସ୍କୃତ ହୋଇଥିଲେ, ଯେଉଁଥିରେ ଅନାଳିର ସବକୁଛ ଶିଖା ହାମନେ ଏବଂ କଭି କଭି ଚଳଚ୍ଚିତ୍ରର ଶୀର୍ଷକ ଗୀତ ମଧ୍ୟ ସାମିଲ ଥିଲା। ଭାରତ ସରକାର ତାଙ୍କୁ 1974 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। 1976 ମସିହା ଅଗଷ୍ଟ 27 ତାରିଖରେ ଆମେରିକାର ଡେଟ୍ରୋଏଟ୍ ସହରର ଏକ ସଙ୍ଗୀତ ସମାରୋହ ସମୟରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ରାଜ କପୁର ଦୁଃଖରେ କହିଥିଲେ, ଆଜି ମୁଁ ମୋର ସ୍ୱରକୁ ହରାଇଲି। ତାଙ୍କର ଏହି କାଳଜୟୀ ଗୀତଗୁଡ଼ିକ ଆଜି ମଧ୍ୟ କୋଟି କୋଟି ଶ୍ରୋତାଙ୍କ ହୃଦୟରେ ଅମର ହୋଇକି ରହିଛି।

0: ହେଲେ ତନୁ, ଆଜି ଯେଉଁ ମୁକେଶଙ୍କର ଗୀତ ସବୁ ଶୁଣିଲେ, ତାଙ୍କର କଣ ସବୁ ଗୀତ ତମେ ଶୁଣିଛ?
1: ସବୁ ଗୀତ ତ ଶୁଣିନି, କିନ୍ତୁ କେତେଟା କେମିତି ଶୁଣିଛି ଆଉ କେତେଟା କେମିତି ଶୁଣିନି ଆଉ।
0: ଆଉ ତମେ ଫାଙ୍କା ଟାଇମରେ କଣ କରିଥାଉଛ ଯେ?
1: ଆଉ କଣ କରିବି ଯେ, ସମସ୍ତେ ଯାହା କରୁଛନ୍ତି ସେଇ ଜିନିଷ, ଖାଲି ରିଲ୍ସ ଦେଖିବାଟା ଆଉ।
0: ରିଲ୍ସ ପ୍ରତି ତମର ମଧ୍ୟ ଅଧିକ ଆଗ୍ରହ ବଢୁଛି ନାଇଁ କି?
1: ଆଜିକାଲି ତ ସମସ୍ତେ ପିଲାରୁ ବୁଢା ଯାଏ ସମସ୍ତେ ସେ ରିଲ୍ସ ପାଇଁ ପାଗଳ।
0: ହଁ ଠିକ କହିଛ।
1: ତେବେ ଚାଲନ୍ତୁ ଏବେ କାର୍ଯ୍ୟକ୍ରମକୁ ଆଗେଇ ନେବା ଗୋଟିଏ ସୁନ୍ଦର ସାକ୍ଷାତକାରରୁ, ଯାହାର ବିଷୟ ରହିଛି ରିଲ୍ସ ପ୍ରତି ଆଗ୍ରହ ବଢୁଛି କାହିଁକି।
2: ଆମର କାର୍ଯ୍ୟକ୍ରମ ଜୀବବାଣୀକୁ ଆପଣଙ୍କୁ ସ୍ୱାଗତ।
3: ବହୁତ ବହୁତ ଧନ୍ୟବାଦ।
2: ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
3: ମୁଁ ତ ବହୁତ ଭଲ ଅଛି।
2: ଆପଣ କଣ କରନ୍ତି, ଆପଣଙ୍କ ନାଁ?
3: ମୋ ନାଁ ହଉଛି ପଲକ ପଟ୍ଟନାୟକ, ମୁଁ ଜୟପୁରରୁ ବିଲଙ୍ଗ କରେ। ବର୍ତ୍ତମାନ ମୋର ଏବେ ପୋଷ୍ଟ ଗ୍ରାଜୁଏସନ ଚାଲିଛି ବିକ୍ରମ ଦେବ ୟୁନିଭର୍ସିଟିରେ, ସୋସିଓଲୋଜି ଅନର୍ସରେ ମୁଁ ପାଠ ପଢୁଛି।
2: ବହୁତ ବଢିଆ। ଯେହେତୁ ଆଜିକାଲି ଡିଜିଟାଲ ଇଣ୍ଡିଆ ହେଇଗଲାଣି ଏବଂ ସମସ୍ତେ ସୋସିଆଲ ମିଡିଆ ଆଉ ମୋବାଇଲ ଫୋନ ସହିତ ବହୁତ ଜଡିତ ହେଇକି ଅଛନ୍ତି, ସେଥିରେ ଗୋଟିଏ ଜିନିଷ ଆମକୁ ସମସ୍ତଙ୍କର ସହିତ ଗୋଟେ ଜୀବନର ଅଭିନ୍ନ ଅଙ୍ଗ ଭାବରେ ଜଡିତ ହେଇକି ଅଛି, ଯୋଉଟାକି ଇନଷ୍ଟାଗ୍ରାମ ବା ରିଲ୍ସ। ତ ଆପଣ କେମିତି ଏହାକୁ ଭାବୁଛନ୍ତି?
3: ତ ମୁଁ ବି ରିଲ୍ କ୍ରିଏଟର ଅଟେ, ମୁଁ ବି ରିଲ୍ସ ବନାଏ। ଆଉ ବ୍ୟସ୍ତବହୁଳ ଜୀବନରେ ରିଲ୍ସ ଗୋଟେ ଅଙ୍ଗ ପରି ହେଇଯାଇଛି, ଯେପରି ଆପଣ କହିଲେ, ଟିକେ ନିଜକୁ ମନୋରଞ୍ଜନ କରିବା ପାଇଁ।

0: ଦେଶ ବିଦେଶରେ ହାଲଚାଲ ଜାଣିବା ପାଇଁ, ତ ଏହା ଗୋଟେ ମାର୍ଗ ହେଇଯାଇଛି କି ଯାହା ସବୁ ଯୁବ ପିଢି, ସାନ ପିଲା ହଉ ୟା ଫିର ବୁଢା, ସମସ୍ତେ ଏବେ ଗୋଟେ ଟ୍ରେଣ୍ଡ ହିସାବରେ ସେ ରିଲ୍ସ ସର୍ଟସ ମାନେ ଫଲୋ କରୁଛନ୍ତି, ତ ତାହା ହିଁ କହିବି।
1: ଆଚ୍ଛା, ଠିକ ସେମିତି ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ରିଲ୍ସ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି କାହିଁକି, ତ ଏହାର ମୁଖ୍ୟ କାରଣ କଣ ହେଇପାରେ?
0: ତ ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ପାଖରେ ଫ୍ରି ଟାଇମ୍ ର ଅଭାବ ଥାଏ, ସେମାନେ ସବୁବେଳେ ଏହା ଚେଷ୍ଟା କରନ୍ତି କି ଟିକେ ନିଜକୁ ମନୋରଞ୍ଜନ କରିଦେବେ, ଟିକେ ରିଲ୍ସ ଦେଖିକି, ଟିକେ ସୋସିଆଲ ମିଡିଆ ଦେଖିକି ଟିକେ ମାଇଣ୍ଡ ଫ୍ରେସ୍ କରିଦେବି, ତ ସେ ହିସାବରେ ସେମାନେ ଅଧିକ ଆଗ୍ରହ ହୁଅନ୍ତି କି ହଁ ରିଲ୍ସ ଦେଖିଲେ ଟିକେ ଭଲ ଲାଗିବ ଆଉ ଆମେ ଟିକେ ଏହା ପ୍ରତି ଅଧିକ ଆକର୍ଷଣ ହେବା ଓ ତାକୁ ହିଁ ଫଲୋ କରିବା। ତ ଅଧିକାଂଶ ଯୁବପିଢି ତ ଠିକ ହବନି, ପ୍ରାୟ ସମସ୍ତେ ଆବଳ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ରିଲ୍ସ ପ୍ରତି ଆକର୍ଷଣ ହେଉଛନ୍ତି, ଯାହା କିଛି ସମୟ କିଛି ସେକେଣ୍ଡ ରିଲ୍ସ ବି ତାଙ୍କମାନଙ୍କୁ ଖୁସି କରିଥାଏ ଓ ଦେଖିବା ପାଇଁ ଅଧିକ ଆଗ୍ରହ ବି କରାଇଥାଏ।
1: ଖାଲି ଯୁବପିଢି ନୁହଁ, କିନ୍ତୁ ପିତାମାତା ମାନେ ମଧ୍ୟ ତାଙ୍କର ଛୁଆମାନଙ୍କୁ ଅଳ୍ପ ସମୟ ପାଇଁ ବୁଝେଇବା ପାଇଁ ଯେତେବେଳେ କାନ୍ଦୁଥାନ୍ତି ସେମାନଙ୍କୁ ବୁଝେଇବା ପାଇଁ ବୋଲି ସେମାନେ ହାତରେ ଫୋନ ଧରେଇ ଦିଅନ୍ତି, ତ ଏଇଟା ଆପଣ କଣ ଭାବୁଛନ୍ତି?
0: ଏବେ ଦେଖିବା ଏହି ସମୟ ତ ମୁଁ ବି ଏହା ପ୍ରତି ଏଗ୍ରି କରିବି, କାରଣ ମୋର ବି ଗୋଟେ ସାନ ଭାଇ ଅଛି, ସେ ବି କେବେ ବି କାନ୍ଦିଲେ ହେ ମୋ ମା ତାକୁ ଫୋନ ଧରେଇ ଦିଅନ୍ତି, ଆଉ ମୋ ସମୟରେ ଯେତେବେଳେ ଥିଲା ଏମିତି ମୁଁ କେବେ ଦେଖିନଥିଲି କି ଫୋନ ଦେଖେଇବା, ମୁଁ ସେ ଖେଳ ଖେଳରେ ବାହାରେ ଦେଖିକି ମତେ ସେ ଚୁପ୍ କରାଉଥିଲେ, କିନ୍ତୁ ଆଜି କଣ ସମସ୍ତେ ବ୍ୟସ୍ତ ରହିଯାଉଛନ୍ତି, ତାଙ୍କେ ଭାବୁଛନ୍ତି କି ନା ଫୋନଟା ଦେଖେଇଦେଲେ ପିଲାର ମାଇଣ୍ଡ ଡାଇଭର୍ଟ ହେଇଯିବ ତ ଫୋନ ଧରେଇଦେବା, ତ ତାହା ସମୟ ବି ସଞ୍ଚୟ କରିଥାଏ ଆଉ ପିଲାମାନଙ୍କ ମାଇଣ୍ଡ ବି ଡାଇଭର୍ଟ ହେଇଯାଏ, କିନ୍ତୁ ପିଲାମାନଙ୍କୁ ଅଭ୍ୟାସ କରାଇବା, ତାଙ୍କୁ ଫୋନ ଦେଇକି ହିଁ କଣ ବି କାମ, ତାଙ୍କୁ କାନ୍ଦିଲେ ଚୁପ୍ କରାଇବା, ଏହା ଠିକ ନୁହେଁ। କିଛି ସମୟ ପାଇଁ ଯଦି ଫୋନ ଦଉଛ ତ ଠିକ ଅଛି, କିନ୍ତୁ ଅଧିକ ସମୟ ପାଇଁ ତାଙ୍କୁ ଅଭ୍ୟାସ କରାଇବା ଠିକ ନାହିଁ।
1: ଠିକ କଥା, ହେଲେ ବର୍ତ୍ତମାନ ଯୁବପିଢି ଦୀର୍ଘ ସମୟର ଭିଡିଓ ଦେଖିବା ଅପେକ୍ଷା ରିଲ୍ସ ଅଧିକ ଦେଖୁଛନ୍ତି,
0: ସେଟା ତ ଠିକ କହିଲେ, କାରଣ ଆଜିର ଯୁବପିଢି ସବୁବେଳେ ସର୍ଟକଟ୍ ର ହିଁ ରାସ୍ତା ଦେଖନ୍ତି, କାହିଁକି ତାଙ୍କ ଭାବନ୍ତି କି କିଛି ସେକେଣ୍ଡ ରିଲ୍ସ ତାଙ୍କୁ ସବୁ ଇନଫର୍ମେସନ ସେହି ବିଷୟବସ୍ତୁରେ କଣ ଅଛି କଣ ନାହିଁ ସବୁ ଜାଣିବାର ମିଳିଯାଏ ଇନଫର୍ମେସନ, ତ ସେମାନେ ରିଲ୍ସ ହିଁ ଫଲୋ କରନ୍ତି। ଦୀର୍ଘ ଭିଡିଓ ଶିକ୍ଷାରେ କିମ୍ବା କୌଣସି ଏକ ସ୍ଥାନ କୌଣସି ଏକ ବିଷୟବସ୍ତୁ ଜାଣିବା ପାଇଁ ସୁବିଧା କରିଥାଏ, କିନ୍ତୁ ଗୋଟିଏ ରିଲ୍ସ ରେ 30 ସେକେଣ୍ଡରୁ 40 ସେକେଣ୍ଡରେ ଅଧିକ ଏବଂ କମ ସମୟରେ ବି ସେତିକି ବିଷୟବସ୍ତୁ ଜାଣିବା ପାଇଁ ଦେଇଥାଏ ଦେଖେଇଥାଏ, ତ ସେହି କାରଣରୁ ଯୁବପିଢି ଲଙ୍ଗ ଭିଡିଓ ନ ଦେଖିକି ସେ ରିଲ୍ସ ହିଁ ଫଲୋ କରନ୍ତି।
1: ଆଚ୍ଛା, ଠିକ କଥା, ଯେହେତୁ ଆପଣ ଜଣେ ଛାତ୍ରୀ, ତ ଅଧିକ ରିଲ୍ସ ଦେଖିବା ବନେଇବା ଏଇଟା ଆମର ଯୁବପିଢି ମାନଙ୍କର ପାଠପଢାରେ କିଛି ବାଧା ସୃଷ୍ଟି କରୁଛି କି?
0: ବହୁତ ବହୁତ ବାଧା ସୃଷ୍ଟି କରିଥାଏ, କାରଣ ରିଲ୍ସ ତ ଆମେ ମନୋରଞ୍ଜନ ପାଇଁ ଦେଖି ଦେଇଥାଉ, ଆମେ ଭାବୁ କି ହଁ କମ ସମୟ ଟିକେ ରିଲ୍ସ ଦେଖିଦେବା ଦେନ୍ ପାଠ ଟିକେ ପଢିଦେବା, କିନ୍ତୁ କେତେଟା 2, 3, 4 ରିଲ୍ସ ଦେଖିଲା ପରେ ଆମେ ସେଟାକୁ କଣ୍ଟିନ୍ୟୁ ରଖିଦେଇଥାଉ, ଆମେ ମନକୁ ଏମିତି ବନେଇ ଦଉ କି ନାଇଁ ଆଉ ଗୋଟେ ରିଲ୍ସ ଦେଖିଦେବି ଆଉ ଗୋଟେ ରିଲ୍ସ ଦେଖିଦେବି, 5 ମିନିଟ ବ୍ରେକ୍ ନେବା ଜାଗାରେ ଆମେ ଅଧଘଣ୍ଟା ଘଣ୍ଟାଟେ ୱେଷ୍ଟ କରିଦେଉ, ଆଉ ମୁଁ ଗୋଟେ ରିଲ୍ କ୍ରିଏଟର ଆଉ ମୋର ବି ମାଇଣ୍ଡ ବହୁତ ଡାଇଭର୍ଟ ହେଇଥାଏ, ଏକ୍ଜାମ ଟାଇମରେ ତ ମୁଁ ବହୁତ ଡାଇଭର୍ଟ ହେଇଯାଏ ମାଇଣ୍ଡ କି କଣ ଚାଲିଛି କଣ ଟିକେ ପୋଷ୍ଟ କରିଦେବି, ତେଣୁ ଯଦି ଆମେ ଗୋଟେ ସମୟ ସୀମା ଭିତରେ ଆମେ ରିଲ୍ସ ଦେଖିବା ସ୍କ୍ରିନ୍ ଟାଇମ କମ କରିବା ତ ତାହା ଠିକ ଅଛି, ବଟ୍ ଏକ୍ଜାମ ଟାଇମରେ ପାଠ ପଢା ଟାଇମରେ ଆମେ ଏମିତି ହିଁ କଣ୍ଟିନ୍ୟୁ ଦେଖି ଦେଖି ରହିବା ତ ସମୟ ନଷ୍ଟ ହୋଇଥାଏ, ତ ଏହାର ନେଗେଟିଭ ପ୍ରଭାବ ବି ଅଛି ଆଉ ପଜିଟିଭ ପ୍ରଭାବ ବି ଅଛି।
1: ତାହେଲେ ରିଲ୍ସ ଦେଖିବା ଗୋଟେ ଏଡିକ୍ସନ ଭାବରେ ପରିଣତ ହେଉଛି ବୋଲି ଆପଣ ଭାବୁଛନ୍ତି କି?
0: ହଁ, ମୁଁ ପୁରାପୁରି ଭାବେ ସହମତ ଅଛି ଏହି କଥାରେ, ଏବେ ଯେତିକି ବି ଷ୍ଟୁଡେଣ୍ଟ ଅଛନ୍ତି ଯେମିତିକି ମୋ ସାଙ୍ଗମାନେ ତାଙ୍କେ ପଢିବା ଟାଇମରେ କୁହନ୍ତି କି ନା ମୁଁ ଟିକେ ମାଇଣ୍ଡ ଫ୍ରେସ ପାଇଁ ଦେଖିଦେବି, କିନ୍ତୁ ସେ ରିଲ୍ସ ଏଡିକ୍ସନ ଯୋଗୁଁ ତାଙ୍କ ମାନେ ଅଧା ଟାଇମ ନଷ୍ଟ କରିଦିଅନ୍ତି, କୁହନ୍ତି କି ନା ରିଲ୍ସ ଦେଖିଲେ ମୋତେ ଟିକେ ନିଦ ଆସିବନି, ଶୋଇବା ବେଳେ ସେ ରିଲ୍ସ ଦେଖିବେ, ଖାଇବା ବେଳେ ସେ ସୋସିଆଲ ମିଡିଆ ରିଲ୍ସ ରେ ଏଙ୍ଗେଜ ହେବେ, ପରିବାର ସହିତ ସମୟ ନ ବିତେଇକି ସେହି ରିଲ୍ସ ଫୋନ ଏହି ସମସ୍ତେ ମାତି ଯାଆନ୍ତି, ଯାହା ତାଙ୍କ ଉପରେ ଖରାପ ଅସର ବି ପକାଇଥାଏ ଆଉ ଏହି ଏଡିକ୍ସନ ଦିନ ଦିନକୁ ବଢିଥାଏ, ତ ମୋ ମତରେ ରିଲ୍ସ ସୋସିଆଲ ମିଡିଆରେ ଅଧିକ ପଶିବାଟା ଗୋଟିଏ ଏଡିକ୍ସନ ହିଁ।
1: ଠିକ କଥା, ଆମେ ସମସ୍ତେ ଆମେ ଦୂରେଇ ରହିବା କଥା ସୋସିଆଲ ମିଡିଆ ସହିତ, ଯୋଉଟାକି ଆମର ମାନସିକ ଚିନ୍ତାରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ।
0: ଆଜ୍ଞା,
1: ହେଲେ ରିଲ୍ସ

0: ବ୍ୟବହାର କରିବା ମାନେ ଭିଡିଓ କ୍ରିଏଟ୍ କରିବା ଦେଖିବା ଏସବୁରେ ଆମର କ୍ୟାରିୟରର ସୁଯୋଗ କିଛି ଅଛି କି?
1: ତ ମୁଁ ପ୍ରଥମେ ବି କହିଥିଲି କି ରିଲ୍ସକୁ ସୋସିଆଲ ମିଡିଆକୁ ଆମେ ଠିକ୍ ଭାବେ ବ୍ୟବହାର କଲେ ତାର ପଜିଟିଭ ବେନିଫିଟ୍ସ ବି ମିଳେ, ସେହି ଖରାପ ବ୍ୟବହାର କଲେ ତାର ନେଗେଟିଭ ପ୍ରଭାବ ବି ପଡିଥାଏ। ଆଉ ମୁଁ ଗୋଟେ ରିଲ୍ସ କ୍ରିଏଟର, ତ ମୁଁ ଜାଣିଛି କି ଏହା ଉପରେ ବହୁତ କ୍ୟାରିୟର ଅଛି, କାରଣ ବହୁତ ମୋ ସାଙ୍ଗମାନେ ଜଣେ ଅଛନ୍ତି ଯେ କି ଏହି ରିଲ୍ କ୍ରିଏଟରକୁ ଗୋଟେ କ୍ୟାରିୟର ଉପରେ ଦେଖୁଛନ୍ତି। ଆଜିର ଏହି ଡିଜିଟାଲ ଦୁନିଆରେ ରିଲ୍ସ ମାଧ୍ୟମରେ ରୋଜଗାର କ୍ୟାରିୟର ବନେଇବା ପୁରାପୁରି ସମ୍ଭବ ଅଟେ। ଏବେ ଯଦି ଗୋଟେ ଦୋକାନ ନ୍ୟୁଲି ସେ ଓପନ କରିଛି, ପ୍ରଡକ୍ଟ ବିକିବାକୁ ଚାହୁଁଛି, ତ ସେ କେତେଟା ରିଲ୍ସ କ୍ରିଏଟର ମାନଙ୍କୁ ଯୋଗାଯୋଗ କରିକି ଡିଜିଟାଲି ବା ରିଲ୍ସ ମାଧ୍ୟମରେ ହିଁ ସେ ତାର ଜିନିଷକୁ ପ୍ରମୋଟ କରିଥାଏ, ତ ଯାହାଦ୍ୱାରା ତାର ଡିଜିଟାଲି ଜିନିଷ ବି ପ୍ରମୋଟ ହଉଛି, ଆଉ ଯିଏ ରିଲ୍ସ କ୍ରିଏଟର ପ୍ରମୋଟ କରୁଛି ତାକୁ ବି ସେ ଫାଇନାନ୍ସିଆଲି ସପୋର୍ଟ ବି ମିଳୁଛି।
0: ମାନେ ସୋସିଆଲ ମିଡିଆରେ ସେ ଆଡଭର୍ଟାଇଜମେଣ୍ଟ ଦଉଛି ତାର ଦୋକାନର?
1: ହଁ, ଡିଜିଟାଲି ସେ ତାର ଦୋକାନର ଆଡଭର୍ଟାଇଜ କରୁଛି। ରିଲ୍ କ୍ରିଏଟର ମାନେ ବି ସେହି ପ୍ଲାଟଫର୍ମକୁ ଠିକ୍ ଭାବେ ବ୍ୟବହାର କରିକି ପଇସା ବି କମାଉଛନ୍ତି, ଯାହା ଇନଷ୍ଟାଗ୍ରାମ ସୋସିଆଲ ମିଡିଆ ତାଙ୍କୁ ପଇସା ବି ଦିଏ ସେତିକି ଫଲୋଅର୍ସ ଆଉ ଭିୟୁ ହିସାବରେ।
0: ତେବେ ଆମେ ଅନେକ ସମୟ ଦେଖିଥାଉ ଯେ ସୋସିଆଲ ମିଡିଆ ଦ୍ୱାରା ବହୁତ କିଛି ଭୁଲ ତଥ୍ୟ ଆସିଥାଏ, ଯୋଉଟାକି ଆମେ ସତ ବୋଲି ଭାବିକିରି ତାକୁ ଆମେ ଗ୍ରହଣ କରିନେଉ, ତାହେଲେ ଏଇଟାକୁ ଆପଣ କେତେ ଦୂର ଯୁକ୍ତିଯୁକ୍ତ ଭାବନ୍ତି?
1: ବହୁତ ଠିକ କଥା କହିଲେ, ଏହି ବିଷୟବସ୍ତୁ ଅତ୍ୟନ୍ତିକ ଚିନ୍ତନୀୟ ଅଟେ। ଭୁଲ ଅନୁଚିତ କଥା ରିଲ୍ସ ମାଧ୍ୟମରେ ଜଲ୍ଦି ଖେଳାଯାଏ, ଯାହାଦ୍ୱାରା ଲୋକମାନଙ୍କ ଭିତରେ ଗଣ୍ଡଗୋଳ, ତର୍କ ବିତର୍କ, ଅବୁଝାମଣା ଦେଖାଯାଇଥାଏ, ଏବଂ ଲୋକମାନେ ବି ସେହି ବିଷୟବସ୍ତୁଙ୍କୁ ଜଲ୍ଦି ବିଶ୍ୱାସ ବି କରିଦିଅନ୍ତି, କାରଣ 2-3 ସେକେଣ୍ଡର ରିଲ୍ସ ବି ଗୋଟିଏ ଲୋକକୁ ଇନଫ୍ଲୁଏନ୍ସ କରିବା, ମେନିପୁଲେଟ୍ କରିବା ସେତିକି କାଫି ଅଟେ। ଲୋକମାନେ ସେ କଥାକୁ ନ ବୁଝିକି ସେମାନେ ରିଲ୍ସ ପ୍ରତି ଏତେ ଆକର୍ଷଣ ଆଉ ଏତେ ପଶିଯାଆନ୍ତି, ସେମାନେ କିଛି ଜାଣିବାକୁ ଚାହାନ୍ତିନି, ଓ ଯାହା ଦେଖନ୍ତି ସେଟା ହିଁ ବିଶ୍ୱାସ କରନ୍ତି, ତ ଏହା ବହୁତ ଖରାପ ଜିନିଷ ଅଟେ, ଯାହାଦ୍ୱାରା ସମସ୍ତେ ଫଲୋ ହେଇକି ଇନଫ୍ଲୁଏନ୍ସ ଜଲ୍ଦି ହେଇଯାନ୍ତି। ପଲିଟିକାଲି ହଉ ୟା ଫିର କିଛି ବି ଏରିଆର ଭୁଲ ଠିକ କଥା ହଉ, ଲୋକମାନେ ଏହି ରିଲ୍ସ ମାଧ୍ୟମରେ ଇନଫର୍ମେସନ ନିଅନ୍ତି ଓ ନିଜ ନିଜ ଭିତରେ ହିଁ ଅବୁଝାମଣା କରିଥାନ୍ତି।
0: ତେବେ ସୋସିଆଲ ମିଡିଆରେ କେଉଁ ଭଳିଆ କଣ୍ଟେଣ୍ଟ ସବୁ ବନେଇବାରେ ବା ଦେଖିବାରେ ଲୋକମାନଙ୍କର ଆଗ୍ରହ ଅଧିକ ବଢୁଛି?
1: ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜକୁ ମନୋରଞ୍ଜନ କରିବା ପାଇଁ ସେହି ଫନି କଣ୍ଟେଣ୍ଟ ହିଁ ଫଲୋ କରନ୍ତି, ତ ମୁଁ ବି ଗୋଟେ ଫନି କଣ୍ଟେଣ୍ଟ କ୍ରିଏଟର। ମୁଁ ଯାହା ରିଲ୍ସ କଣ୍ଟେଣ୍ଟ କ୍ରିଏଟ କରେ ସବୁ ମୋର ସିଚୁଏସନ ୟା ଫିର କଲେଜର ପାଠପଢା ହଉ, ଛୋଟ ଛୋଟ ଜୀବନରେ କେମିତି ମୁଁ ଗୋଟେ ହସ ଖେଳାଇ ପାରିବି ତାହା ଉପରେ ହିଁ ମୁଁ ଫୋକସ୍ କରେ, କାହିଁକି ଲୋକମାନେ ସେହି କଣ୍ଟେଣ୍ଟ ହିଁ ଅଧିକ ପସନ୍ଦ ବି କରନ୍ତି। ମୋର ଯେତିକି ଫନି କଣ୍ଟେଣ୍ଟ ଅଛି ୟା ଫିର ଗୋଟେ ଷ୍ଟୋରି ଅଛି, କିଛି ଶିଖିବା କଥା ଅଛି, ଲୋକମାନେ ଏପରି କଣ୍ଟେଣ୍ଟ ମାନେ ଅଧିକ ଫଲୋ କରନ୍ତି। ଯେଉଁ କଣ୍ଟେଣ୍ଟ ଟିକେ ହସ ବାହାରି ପଡିବ, ଯେଉଁ କଣ୍ଟେଣ୍ଟ ମାଇଣ୍ଡ ଟିକେ ଫ୍ରେସ ହେଇଯିବ, ଲୋକମାନେ ସେହି କଣ୍ଟେଣ୍ଟ ହିଁ ଫଲୋ କରିଥାନ୍ତି।
0: ତେବେ ଏହି ରିଲ୍ସ ବ୍ୟବହାର କରିବା ବେଳେ କେଉଁ କେଉଁ କଥା ପ୍ରତି ସବୁ ଆମେ ସଚେତନ ହେବା କଥା?
1: ସବୁଠୁ ମୁଖ୍ୟ କଥା ହଉଛି ରିଲ୍ସ ପ୍ରତି ଏଡିକ୍ଟେଡ ହେବା ସବୁଠୁ ଭୁଲ। ଯଦି ଆମେ ରିଲ୍ସ ସବୁ କାମରେ ଆମେ ଫୋନ ବ୍ୟବହାର କରିବା, ରିଲ୍ସ ଦେଖିବା, ତ ଏହା ନା ଆମ ବ୍ୟକ୍ତିଗତ ଜୀବନରେ ବି ପ୍ରଭାବ ପକେଇଥାଏ ଆଉ ଆମର ପରିବାର ମଧ୍ୟ ଅଶାନ୍ତି ସୃଷ୍ଟି କରିଥାଏ। ସେଥିପାଇଁ ଆମେ ଗୋଟେ ଲିମିଟ ରଖିବା କି ନାଇଁ, ସନ୍ଧ୍ୟାରେ ଯଦି ଦେଖିବି ଗୋଟେ ଘଣ୍ଟା ଟାଇମ ଦେଖିବି, ଶୋଇବା ଆଗରୁ ଦେଖିଲେ ବି କେତେ ମିନିଟ ପାଇଁ ହିଁ ଦେଖିବି, ଶୋଇବା ଆଗରୁ ଯଦି ଆମେ ଦେଖୁଥିବା ତ କଣ୍ଟିନ୍ୟୁ ରାତି ରାତି ଚାଲୁଥିବ, ଯାହା ଆମ ଆଖି ପାଇଁ ପ୍ରୋବ୍ଲେମ ହେଇଥାଏ। ପ୍ଲସ ଏକ୍ଜାମ ଟାଇମରେ ଦେଖିଲେ ଆମେ ଲିମିଟ କରିବାନି ସ୍କ୍ରିନ ଟାଇମକୁ, ତ ତାହା ବି ପ୍ରଭାବ ପକେଇଥାଏ, ତ ଆମେ ନିଜକୁ ସଚେତନ ଉଜାଗର କରିବା ଦରକାର, ଯାହା ପାଇଁ ଆମେ ରିଲ୍ସ ପାଇଁ ଏଡିକ୍ଟେଡ ନହେଇ ତାକୁ କେମିତି ଭଲ ଭାବରେ ୟୁଜ କରିବା ଓ ଏହା ପ୍ରତି ଏଡିକ୍ଟେଡ ନ ହେବା ତାହା ପ୍ରତି ଧ୍ୟାନ ଦେବା ଦରକାର।
0: ପୁରାପୁରି ଠିକ କଥା। ହେଲେ ରିଲ୍ସ ଆମର ସାମାଜିକ ସମ୍ପର୍କ ଆଉ ଆମର ଦୈନନ୍ଦିନ ଜୀବନଶୈଳୀକୁ କେମିତି ପ୍ରଭାବିତ କରୁଛି?
1: ରିଲ୍ସ ଆମ ଜୀବନରେ ଭଲ ପ୍ରଭାବ ବି ପକେଇଥାଏ ଆଉ ମନ୍ଦ ପ୍ରଭାବ ବି ପକେଇଥାଏ, କାରଣ ରିଲ୍ସ ମାଧ୍ୟମରେ ଲୋକମାନେ ଅନ୍ୟ ସହ ଜଡିତ ହୁଅନ୍ତି, ଅନ୍ୟଙ୍କ ନୂତନ ତଥ୍ୟ, ଆଧୁନିକ ଚିନ୍ତାଧାରା, ଆଧୁନିକ ସାଂସ୍କୃତିକ କେମିତି ତାଙ୍କେ ରହନ୍ତି, ଖାନପାନ କରନ୍ତି, ସବୁ ବିଷୟରେ ଜାଣିପାରନ୍ତି, ଯାହା ଆମର ସାମାଜିକ ଜୀବନରେ ଗୋଟେ କନେକ୍ସନ ଅର୍ ଗୋଟେ ରିଲେସନଶିପ କ୍ରିଏଟ କରିଥାଏ। କିନ୍ତୁ ଆମର ପ୍ରାଇଭେଟ ଲାଇଫ ଜୀବନ, ଦୈନିକ ଜୀବନରେ ଆମେ ଯଦି ଏହି ରିଲ୍ସ କଣ୍ଟେଣ୍ଟକୁ ଅଧିକ ଏଡିକ୍ଟେଡ ଭାବେ ପଶିଯିବା ତ ଘରେ ଅଶାନ୍ତି ବି ହୋଇଥାଏ, ପିଲାମାନେ ପାଠ ନ ପଢିକି କମ୍ ମାର୍କ ଆଣନ୍ତି ଏହି ରିଲ୍ସ ଚକ୍କରରେ, ଫ୍ୟାମିଲିରେ ବାପା ମା ସହିତ ବି ଗୋଟେ ଫାଇଟିଂ ହେଇଯାଏ କି ଫୋନ କାହିଁକି ଧରୁଛୁ, ଆମ ସହିତ ଟିକେ କଥା ହେଇଯା, ଆଉ ପିଲାମାନେ ଏହି ରିଲ୍ସ ଚକ୍କରରେ ଭୁଲ ତଥ୍ୟ ନେଇକି ଭୁଲ କଦମ ବି ଉଠାଉଛନ୍ତି, ଯେମିତିକି ଆପଣ ବି ଜାଣିଥିବେ କି କିପରି ଗୋଟେ ରିଲ୍ସ ମାଧ୍ୟମରେ ଗୋଟେ ପିଲା ଇନଫ୍ଲୁଏନ୍ସ ହେଇକି ଅନ୍ୟକୁ

0: ଗୁଳଜ କରିଦଉଛି ୟା ଫିର୍ ନିଜର ଜୀବନ ବି ଦେଇଦଉଛି କେବଳ ଗୋଟିଏ ଛୋଟିଆ ରିଲ୍ସ ଆଉ କେତେ ସେକେଣ୍ଡର ମନୋରଞ୍ଜନ ଲାଗି ତ ଏହା ବହୁତ ଆମର ସାମାଜିକ ଆଉ ଜୀବନଶୈଳୀ ଉପରେ ପ୍ରଭାବ ପକେଇଥାଏ ମୋ ମତରେ
1: ବହୁତ ସୁନ୍ଦର କହିଲେ ହେଲେ ଆପଣଙ୍କ ମତରେ ରିଲ୍ସ ର ସଠିକ ବ୍ୟବହାର କେମିତି କରିବା ଦରକାର
0: ରିଲ୍ସ ର ସଠିକ ବ୍ୟବହାର କରିବା ପାଇଁ ନିଜକୁ ସଚେତନ କରିବା ଦରକାର ଭାଇ କାରଣ ଯଦି କିଛି କାମ କରିବା ବେଳେ ଆମେ ସେହି କାମ ଉପରେ ଫୋକସ ଦେଲେ ଅଧିକ ଲାଭଦାୟକ ହୋଇଥାଏ ରିଲ୍ସ କେବଳ ଗୋଟେ ମାଧ୍ୟମ ଯାହାଦ୍ୱାରା ଆମେ ମାଇଣ୍ଡ ଫ୍ରେସ୍ କରିପାରିବା ନିଜକୁ ଏଣ୍ଟରଟେନମେଣ୍ଟ ହିଁ କରିପାରିବା ତାଠୁ ଅଧିକ କିଛି ନାହିଁ ଏବେ ଆମେ ରିଲ୍ସ ନ ଦେଖିକି କିଛି ବହି ପଢିଦେବା ନ୍ୟୁଜ ପେପର ଟିକେ ପଢିଦେବା ଟିଭି ହେଲେ ଏଟଲିଷ୍ଟ ଦେଖିଦେବା ତ ତାହା ଆମକୁ ଅଧିକ ଲାଭଦାୟକ ହୋଇଥାଏ ରିଲ୍ସ ଠାରୁ ତ ଆମେ ଗୋଟେ ଟାଇମ ସେଟ୍ କରିକି ଯଦି ରିଲ୍ସ ଦେଖିବା ତ ତାହା ଆମ ପାଇଁ ବହୁତ ଲାଭଦାୟକ ହୋଇଥାଏ ଏବେ ଗୋଟେ ନୂତନ ସେଟିଂ ବି ଆସିଛି ରିଲ୍ସ ରେ କି କେତେ ଲିମିଟ ହିସାବରେ ଆମକୁ ସେଇ ରିଲ୍ସ ଟା ଦେଖିବାର ଅଛି ତ ଏହି ନୂଆ ଅପଡେଟ୍ ଆମକୁ ବହୁତ ୟୁଜଫୁଲ ହେଇପାରିବ ଯଦି ଆମେ ଏହାକୁ ୟୁଜ କରିବା 15 ମିନିଟ ପାଇଁ ଆମେ ସେଟ୍ କରିକି ବସ୍ 15 ମିନିଟ ପାଇଁ ଦେଖିବା ତ ସେ ଅଟୋମେଟିକ ଆମକୁ ଆଲର୍ଟ କରିଦେଇଥାଏ ଏହି ସେଟିଂ ଆମେ ଯଦି ୟୁଜ କରିବା ତ ଆମର ପାଠରେ ହଉ ଘରେ ହଉ ବାହାରେ ହଉ ବହୁତ ବେନିଫିଟ୍ସ ଆମକୁ ଦେଇପାରିବ
1: ବହୁତ ବହୁତ ଧନ୍ୟବାଦ ବହୁତ ସୁନ୍ଦର ଭାବରେ ଆପଣ କହିଲେ ଏବଂ ଆପଣଙ୍କ ବହୁମୂଲ୍ୟ ସମୟ ଆମକୁ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ପ୍ରଥମ ଥର ପାଇଁ ଆକାଶବାଣୀ ଜୟପୁର ମୋତେ ଏପରି ସୁଯୋଗ ଦେଇଛି ତେଣୁ ଆପଣଙ୍କୁ ଓ ଆକାଶବାଣୀ ଜୟପୁରକୁ ମୁଁ ବି ବହୁତ ବହୁତ ଧନ୍ୟବାଦ ଜଣାଉଛି
1: ଧନ୍ୟବାଦ।

0: ପ୍ରତି ସାକ୍ଷାତକାର ତ ଭାରି ଶିକ୍ଷଣୀୟ ହୋଇଥିଲେ। ତେବେ ବର୍ତ୍ତମାନ ସମୟ ହେଲାଣି ବିଦାୟ ନେବା କଣ। ତେବେ ବିଦାୟ ନେବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲିର ଆକର୍ଷଣ।
1: ତେବେ ଶ୍ରୋତା ବନ୍ଧୁ, ଆସନ୍ତାକାଲି ତ ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ହିରୋସୀମା ଡେ ବିଷୟରେ ଏବଂ ଆପଣମାନଙ୍କ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ତେବେ ସାଥୀ, ଆଜି ପାଇଁ ଏତିକି। ଆଜିର ସମ୍ଭାର ଅଗଣାରେ ଆପଣଙ୍କୁ ପାଇ ଆମେ ବେଶ୍ ଖୁସି। ତେବେ ସାଥୀ, ଆପଣଙ୍କର ଆଜିର କାର୍ଯ୍ୟକ୍ରମ ପ୍ରତି କ'ଣ ମତ ରହିଛି ତାହା ଆମକୁ ଜଣାଇବା ପାଇଁ ଯେପରି ନ ଭୁଲନ୍ତି। ଆମକୁ ଯୋଗାଯୋଗ କରିବାର ନମ୍ବରଟି ହେଉଛି
0: 9438268568
1: ଏବଂ ଆମର ଇମେଲ ଆଡ୍ରେସ୍ଟି ହେଉଛି
0: airjoypur@gmail.com।
1: ତେବେ ରହିଲୁ ସାଥୀ, ଆପଣଙ୍କ ସହ ଥିଲୁ ଆପଣଙ୍କର ପ୍ରିୟ ଆମେ ଦୁହେଁ,
0: ମୁଁ ତନୁଜା ଖଡ଼ଗରାୟ
1: ଆଉ ମୁଁ ନରେନ୍ଦ୍ର ହରିଜନ।
2: ନମସ୍କାର।
3: ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ତନୁଜା ଖଡ଼ଗରାୟ ଏବଂ ନରେନ୍ଦ୍ର ହରିଜନ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହେଲୋ ସର୍ଦ୍ଦା ଲାଗିବା ଗୀତ।

0: ବେଲେ ରେଡିଓ ଶୁଣିବା ସତ୍ତେ ଭାଇ ବହିନି ମାନକେ ମୁଇଁ କମଲା ଜୁହାର କରିଦେଲି ନି।
1: ଏ କମଲା
0: ଆଲେ ମାମା ଆଇଲୁ କି ଜୁହାର
1: ବସିଲୁ ଅଛୁସ କି?
0: ହଇ ଖାଇ ମୋକେ ବସେଇ ଦେଇକିରି ତ ତୁଇ ଉଠି ଯିବୁସ ମାମା ଆରି।
1: ହଇ ନାଇଁ ଆଇଲି ନି ଖାଇକି ଆଇଲି ନି ଆଇଲି ଟେପ ଟେପ ଟେପ ଟେପ ଟେପ ଟେପ ଟେପ ଏବେ ଖନ ବାଟେ ଖାର ଗୋଟେ ଖାଇଟା ଯଦି ନସିଗଲା ବୋଲେ ସେତି ଯାଇକରି ଖେଟବାର ଅଛେ, ତେବେ ଯାଇକରି ଏସି ନଇଲେ ଖନ ବାଟେ ଟିବୁର ଗଲା ଟିବୁର ମାମା ଖନ ବାଟେ ବାରି ଗଲା ଅସମେ ଆମର ଆରି ଚିଡା ନ ଉଠିଲା ବୋଲି କରି ମନ ଦୁଃଖ କରବାଇ।
0: ତୋକେ ତ ସବୁ ଲୋକ ଟିବ୍ରୁ ମାମା ଟିବ୍ରୁ ମାମା ବୋଲି ସାରଦା ଏତେରେ ଭାଇ
1: ନାଇଁ ସାରଦା ଏତେରେ ଭାଇ ବୋଲେ ଏଠାର ଖାଇଯା ଖାର ଖାଇଟା ଯଦି କଣ୍ଟା ଗୋଟେ ଅସୁବିଧା ହେଇଗଲା ବୋଲେ ସେ ତୁମେ କେଟି କରି ସେମାନ ଖାମ କରବାଟା କରଲି ନାଇଁ
0: ଭଲ କାମ ଆଗା ମାମା
1: ବୁଝିଲୁସ କି ନାଇଁ ହେଲେ ଏବେ ଦେଖ ଏବେ ଖାକେ ପିଲା ଠକି ମନକେ ପାଠ ସାଠ ନ ପଢ଼ଲାଇନି ବୋଲେ ସେମାନଙ୍କେ ଯାଇ ସେ ପିଲାମାନଙ୍କେ ମିଶା ବୁଝାଇ କରି ନେଇକରି ସେ ସ୍କୁଲ ଏମାନଙ୍କୁ ଛାଡ଼ିଲିନି ନହେଲେ ଖାର ଯଦି ଖାଇ ଗାଗଡ଼ ନସଲା ଅଛେ ବୋଲେ ସେ ଡାକ୍ତରଖାନା ନେଇକରି ସେମାନଙ୍କେ ସେତିକି କଟାଇଲିନି ଖାକେ ଯଦି ସେ ରକତ ଦରକାର ପଡ଼ଲାନି ବୋଲେ ସେତି ଆମର ଗୋଟେ ଗ୍ରୁପ ଅଛେ ସେ ଗ୍ରୁପ ତାନେ ଖାତାବାର୍ତ୍ତା କରି ଯେ ରେସି ନେଇକି ତାକେ ସେ ହିସାବରେ ରକତ ଦେବା କାଜେ ଖେଟାଇଲିନି ଆସପା
0: ସବକେ ସାଇଜ କଲୁସନି ହେଲେ ପିଲାମାନଙ୍କେ କନ କନ ସ୍କୁଲେ କନ୍ତି ନେଇକି ଛାଡ଼ିଲୁସନି ମାମା
1: ନାଇଁ ପିଲାମାନଙ୍କେ ବୋଲେ ଏବେ ଦେଖ ଏବେ କ୍ଷେତ୍ର କମର ସ୍କୁଲ ମାନେ ହେଲା ଅଛେ ଗାଁ ସ୍କୁଲ ଅଛେ ତୋର ଖାଇ ସେ ଆଦର୍ଶ ସ୍କୁଲ ବୋଲି ମିଶା ଅଛେ ବୁଝିଲୁସ କି ନାଇଁ ଏଠା ଖାଇ ବୋଲେ ଏକଲବ୍ୟ ଆଦର୍ଶ ଆବାସିକ ଆଦର୍ଶ ବିଦ୍ୟାଳୟ ବୋଲିକରି ମିଶା ଅଛେ ବୋଲେ ଏଟା ଖାଇ ସେ ଆକ୍ତନ ଜନ ସିତି ଯାଇକରି ରେବା ଆବାସିକ ବୋଲେ ରେବାଟା ସିତି ଯାଇକରି ହଷ୍ଟେଲ ଫାଳାଟା ହଷ୍ଟେଲ ଫାଳାଟା ସେ ହଷ୍ଟେଲ ବୋଲେ ସେଠି ଆମେ ବୁଝିଲୁ ଏଟା ସେଟା ଆକା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବୋଲେ ଆମର ଯାଇକରି ପିଲା ଟକି ମନକେ ଆମେ ଯଦି ପଢାଇ ନ ପାରିଲୁନି ବୋଲେ ସେତି ଛାଡ଼ିଦେଲେ ସରି ଆମର ପିଲା ଟକି ମନକେ ସେମାନେ ସାଇଜ କରବାଇ ସେମାନେ ଯତ୍ନ କରବାଇ ତୋର ଖାଇ ସେ ଅଙ୍ଗି ଚଡ଼ି ଆରମ୍ଭ କରିକି
0: ସବୁ
1: ସୁବିଧା ଅଛେ ଖାଦି ପିଦି ସବୁ ସୁବିଧା ଅଛେ ଏ ଲୋକ ଯାଇକରି ହାଟକେ ଗୋଟାର ଯାଇକରି ବେଟେଇକରି ଉଠେଇଲେ ଅଧିକ
0: ହେଲେ ସିଧା ସେ ଛଅ କିଲାସ ନ କାଇକି ମାମା
1: ହଇ ସେନ୍ତାରି ସେ ଛଅ କିଲାସ ପାଠ ପଢାଇବାର ହେଲେ ସେଟା ଯଦି ଅଧିକ ଜାଣବାର ଅଛେ ବୁଝବାର ଅଛେ ବୋଲେ ଲଗର ଜନ ରେସି ନାଇଁ କି ଏସ୍ଆଇ ବାବୁ କି ଡିଆଇ ବାବୁ କି ସେ ବାବୁ ମାନେ ସେ ଜନ ସ୍କୁଲରେ ପାଠପଢା ବିଭାଗର ବାବୁ ମାନେ ରେ ଭାଇ ସେମାନଙ୍କେ ପଚାରିଲେ ସରି ସେମାନେ ନିମାନ ଖୋଇ କରି କହିଦେବେ ଅଧିକ ସେ ମୂର୍ଖ ନ କରବାର ଏନେ ତେନେ ସେ ଗାଈ ଗୋରୁ ଛଡ଼ାଇବାକେ ନ ପଟାଇବାର
0: ନାଇଁ
1: ଜାଣିଲା ଜାଣିଲା ଜାଣିଲା ହେଲେ କାତା ଲମେଲ ଲମି ଯାଇଛି ଦେଖ ଖାଇ ସେ ଫୋନ ମାନେ ଉଠିଗଲା ଆଜି ବୁଧବାର ସାରଦା ହେଇକରି ଭାଇ ବହିନ ମାନେ ଫୋନ କେ ଧରି କରି ଫୋନ ବାଜିଲାନି ଖଣ୍ଡେ ଉଠା ଉତା
2: ପ୍ରକାଶ
0: ବାବୁ କେନ୍ତିନି କହୁଛସ୍ କି
2: ଆଜି
0: ତ ସାରଦା ଲାଗବା ଗୀତ ଅଛେ କାଇ ଗୀତ ଶୁଣବାକେ ମନ କଲା ଚାଷ
2: ଗୀତ
0: କେ ତମେ ଶୁଣି ଦିଆ।

0: ହ୍ୟାଲୋ ସାରଦା ଲାଗ ବାକି
1: ଟିବ୍ରୁ ମାମା ଜୁହାର ଲାଗ
0: ଜୁହାର ବାବୁ କିଏ କହିଲାସିନି ଖୁଣ୍ଟେନି କହିଲାସିନି
1: ଜଲକଣ୍ଡ କହିଲିନି ଗାଡ ଗୁଣ୍ଡାଲ କୁନ୍ଦ୍ରା ବ୍ଲକ
0: ଜଲକଣ୍ଡ ବାବୁ କେନ୍ତା ରାଚାସ
1: ବଡ ନିମାନ ଆସୁ ମାମା ତମେ କେନ୍ତା ରାଚ
0: ଆମେ ମିଶା ବଡ ନିମାନ କାଚୁ ଇଲେ ତମର ପାନି ପୁନା ଯେ କେନ୍ତା ମାରିଲାନି କି ନାଇଁ
1: ଆଜି ତ ମାମା କୁଟ କୁଟା ମାରିଲା 11 ବେଳେ ଇନଭର୍ଟର ବାଟ ଯାକ ଜବରା ପାନି ମାରିଲା
0: ବେଡ଼ା ବେଡ଼ି କାମ ତ ସରିଛି ନିଛି ବାଟେ
1: ଆମର ତ ସରିଗଲା ବେ ଯେ ବାକି ଲୋକ ତ ଆମର ଖାନ ଲଗା ଆସି ବୋଲୁ ଘର 4 ଦିନ ଭିତରେ ସରାଇ ପାଇବେ ସବୁ ଲୋକ
2: ବଡ
1: ନିମାନ ଚୁକାଇ ବୈ ଦିଅ ପା କହିଲା କି କମଲା ପା କି କନ ପା କହିଲାସନି
2: କମଲା କା କହିଲିନି
1: କାଇଲେ
0: ଆଜି କାଇ ଗୀତ ଶୁଣିବାକୁ ମନ ଅଛେ ବାବୁ
1: ଆଜି ମୋ ଗୋଟେ ଗୀତ ଶୁଣାଇ ଦିଅ ମାମା ପର୍ଦା ଭାଇ ଭଉଣୀ ମାନଙ୍କର ଗୀତ ଛିରେ ଛିରେ ଝିଲାପି
0: ଆଲେ ଆଲେ ଶୁଣାଇବି ଶୁଣା ତୁ ନା ଆମର ଲୋକ ଏନ୍ତାରି ଫୋନ କରିତେ ରହିଲୁନି ଜୁହାର ଲାଗ
1: ଜୁହାର ମାମା।

0: ଫୋନ୍ ମନାଇଲା ତୁଇ ତ ବେଲ୍ କଲୁସ୍ ମାମା
1: ଓଇ ବୋଲେ ବେଲ୍ ବୋଲେ କହିଲିନି କାହିଁକି ଏନ୍ତା କି ତ ଦୁନିଆ ରକମର ଖାତା ମନ ବୁଝି ଆସୁ ଆସୁ
0: ସବୁ ପଚାରିବା
1: ପଚାରବାଟା ପଚାରବା ଆଖା ଇ ପଚାରବାଟା ପଚାରବେ ଆଖା ମୁଇଁ ବି ସେଇ ବାଇବନି ସାଙ୍ଗେ କଥା ନହେଲେ ସରି ଖଣ୍ଡେ ଦୁଃଖ ଲାଗୁଛି ଆଖା ଯୋଉଟା ଗୋଟେ ଦୁଇଟା ବାଇବନି ସାଙ୍ଗେ କଥା ହେବାକୁ ମୁଁ
0: ଜୁହାର
1: ଲାଗ
0: ଗାଲୁନି ଭାଇ ବହିନୀ ମାନ ଜୁହାର ଜୁହାର।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ସନ୍ଧ୍ୟା 6:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ରାଜଲକ୍ଷ୍ମୀ ସାହୁ ଏବଂ ଅକ୍ଷୟ ମହାନ୍ତି। ରାମଚରିତ ମାନସ ଶୁଣିବେ ସକାଳ 6:25। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଶୁଣିବେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ବଡ଼ବିର୍ସା ଶୀର୍ଷା ଏବଂ ସାଥୀ। ବର୍ଣ୍ଣାଳୀରେ ଗବାକ୍ଷ ପ୍ରଚାର କରିବୁ ସକାଳ 7:25। ଏଥିରେ ଶୁଣିବେ ଚିନ୍ତାର ପ୍ରଥମ ଭାଗ। ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା ପ୍ରଚାର କରିବୁ ଦିନ 12:30। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗଜଲ ଶୁଣିବେ ଦିନ 1:05। ଶିଳ୍ପୀ ହରିହରନ୍ ଏବଂ ଲତା ମଙ୍ଗେସ୍କର। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ମେସେଜ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ସ୍ତନ୍ୟପାନ ସପ୍ତାହ ସମ୍ପର୍କରେ। ଭେଟ୍ଘାଟରେ ଶୁଣିବେ ମାଣ୍ଡିଆ ରୋପା କମ୍ ଦିନେ କଲେ ଭଲ୍ ହେସି, ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ରହିଛି ଅନ୍ୟ ଏକ ସାକ୍ଷାତକାର, ମା କ୍ଷୀର ଅମୃତ ସନ୍ତାନ। ରାତି 8:15 ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନ ଦ୍ୱିତୀୟ ଭାଗ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର ଏବଂ ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଦେଶିଆ ଗୀତ ଶୁଣିବେ ରାତି 9:45। ଶିଳ୍ପୀ ହେଲେ ରଶ୍ମିତା ପାତ୍ର, ଲିଭିଂ ଷ୍ଟୋନ୍ ଖୋସ୍ଲା, ସ୍ନେହା ବେପର୍ତ୍ତା, ପ୍ରୀତି ପଣ୍ଡା ଏବଂ ସୁପ୍ରଭା ପାଢ଼ୀ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସୂଚନା ସମ୍ପର୍କରେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ରାଜ ଚଳଚ୍ଚିତ୍ରରୁ, ଶିଳ୍ପୀ ଅଲକା ୟାଗ୍ନିକ ଏବଂ ଅଭିଜିତ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପରବର୍ତ୍ତୀ ଗୀତଟି ଦିଲ୍ କା ରିସ୍ତା ଚଳଚ୍ଚିତ୍ରରୁ, ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 160ତମ ଭାଗ।

ଆକାଶବାଣୀ ଜୟପୁର ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଶୁଣିବେ ଉଜ୍ଜଳ ଆମ ଦେଶ, ପରେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ସରକାରଙ୍କର ଏହି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜନସାଧାରଣଙ୍କର ସହଯୋଗ ଏକାନ୍ତ କାମ୍ୟ। ଜୀବନ ଧାରଣ ପାଇଁ ସ୍ୱଚ୍ଛତା ଏକ ମୌଳିକ ଆବଶ୍ୟକତା। ନିରାମୟ ଜୀବନ ଓ ସୁସ୍ଥ ସମାଜ ଗଠନ ଦିଗରେ ତାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଲେ ଅପରିଚ୍ଛନ୍ନତା ଅଭିଶାପରୁ ମୁକ୍ତ ହେବନି ଦେଶ। ପରିମଳ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଶୌଚାଳୟ। ତେଣୁ ଆମେ ଏଣେ ତେଣେ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା ଉଚିତ ଏବଂ ଏହାକୁ ବୈଠକଖାନା ପରି ପରିଚ୍ଛନ୍ନ ରଖିବା ଆମର ଦାୟିତ୍ୱ। ସ୍ୱଚ୍ଛତାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ

ତେଣୁ ଆମେ ଏଣେ ତେଣେ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା ଉଚିତ ଏବଂ ଏହାକୁ ବୈଠକଖାନା କରି ପରିଚ୍ଛନ୍ନ ରଖିବା ଆମର ଦାୟିତ୍ୱ। ସ୍ୱଚ୍ଛତାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଣେଇଥିଲେ, ନା ଅଳିଆ କରିବା, ନା ଅଳିଆ କରିବାକୁ ଦେବା ମନ୍ତ୍ର। ଏକ ସାମୁହିକ ଆନ୍ଦୋଳନ ନେତୃତ୍ୱ ନେଇ ନିଜେ ଝାଡୁ ଧରି ମନ୍ଦିର ରାସ୍ତାରେ ସଫା କରିବା ଦ୍ୱାରା ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେଲା ସତ, କିନ୍ତୁ ଏଯାଏ ବି ଦେଶରୁ ସମ୍ପୂର୍ଣ୍ଣ ହଟିଲାନି ଅପରିଚ୍ଛନ୍ନତା। ଘରେ ପାଇଖାନା ଥାଇ ମଧ୍ୟ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି, ଯାହାଫଳରେ ଗୁରୁତର ଭାବେ ପ୍ରଭାବିତ ହେଉଛି ଜଳ ଓ ମୃତ୍ତିକା। ତେଣୁ ସ୍ୱଚ୍ଛତା କେବଳ ବନ୍ୟା ପରବର୍ତ୍ତୀ ସମୟର କଥା ନୁହେଁ, ଏଥିପ୍ରତି ଆମେ ସବୁଦିନ ସଚେତନ ରହିବା ଆବଶ୍ୟକ।

0: ଶୁଣୁଥିଲେ ଆଲୋଚନା ବନ୍ୟା ପରବର୍ତ୍ତୀ ପରିମଳ ବ୍ୟବସ୍ଥା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସଂସଦରେ ଗୃହୀତ ହେଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ନୂଆଦିଲ୍ଲୀ ଓ ଗୁରଗାଓଁରେ ଆସନ୍ତାକାଲିଠାରୁ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 2036 ମସିହା ସୁଦ୍ଧା 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ସଂସଦରେ ଆଜି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ ହୋଇଛି। ରାଜ୍ୟସଭାରେ ଏହି ସଂଶୋଧନ ବିଲ୍ ସମ୍ପର୍କରେ ଆଜି ଆଲୋଚନା ହେବା ପରେ ଏହା ଗୃହୀତ ହୋଇଛି। ଲୋକସଭାରେ ଗତ ସୋମବାର ଏହି ବିଲ୍ ଗୃହୀତ ହୋଇସାରିଛି। ଏହି ବିଲ୍ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି, ଫଳରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ ପ୍ରଧାନ ବିଚାରପତିଙ୍କ ବ୍ୟତିରେକେ 37କୁ ବୃଦ୍ଧି ପାଇବ। ଗତ ମେ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ 37 କରିବା ଲାଗି ଅଧ୍ୟାଦେଶ ଜାରି କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗଞ୍ଜାମ ଗସ୍ତ କରି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଓ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ସକାଳ ସମୟରେ ରାଷ୍ଟ୍ରପତି ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ଶୈବପୀଠ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗଞ୍ଜାମ ଗସ୍ତ ଶେଷ କରି ସକାଳ 10:20ରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସି ପହଞ୍ଚିଥିଲେ। ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଆଜିଠାରୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହୋଇଛି। 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ

ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ନୂଆଦିଲ୍ଲୀ ଓ ଗୁରୁଗାଓଁରେ ଆସନ୍ତାକାଲିଠାରୁ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ରାଜ୍ୟରେ ନୂତନ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ସରକାରଙ୍କ ଶିଳ୍ପାନୁକୂଳ ନୀତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ। ସମ୍ମିଳନୀରେ ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଡାଉନ୍ଷ୍ଟ୍ରିମ୍, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ସଂଶୋଧିତ ପାଠ୍ୟ ପୁସ୍ତକକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱଷ୍ଟୀକରଣ ରଖାଯାଇଛି। ଶିକ୍ଷାବିତ୍ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସଂଶୋଧନ ଜାରି ରହିଛି। ଖୁବ୍ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସ୍ୱଷ୍ଟ କରାଯାଇଛି। ରାଷ୍ଟ୍ରପତି ଭବନ ପରିସରରେ ଅମୃତ ଉଦ୍ୟାନକୁ ଜନସାଧାରଣଙ୍କ ଲାଗି ଆସନ୍ତା 16 ତାରିଖରୁ ଖୋଲାଯିବ। ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ପୂର୍ବାହ୍ନ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଉଦ୍ୟାନ ବୁଲି ଦେଖିବାର ସୁଯୋଗ ପାଇବେ। ତେବେ ପ୍ରତି ସୋମବାର ଉଦ୍ୟାନର ରକ୍ଷଣାବେକ୍ଷଣ କାର୍ଯ୍ୟ ଥିବାରୁ ଏହା ବନ୍ଦ ରହିବ। ଅମୃତ ଉଦ୍ୟାନ ବୁଲି ଦେଖିବା ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଏକ ପ୍ରତିନିଧି ଦଳ ଆଜି ସମ୍ବଲପୁରର ମା' ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ଏହାର ସ୍ଥିତି ନିରୀକ୍ଷଣ କରିଛନ୍ତି। ମନ୍ଦିର ମୁଖଶାଳା ସମ୍ମୁଖରେ ଥିବା ଫାଟକ ଉପରେ ପାଣି ଗଳୁଥିବା ସେମାନେ ଅନୁଧ୍ୟାନ କରିଛନ୍ତି। ଗତ 29 ତାରିଖରେ ସମ୍ବଲପୁର ଜିଲ୍ଲାପାଳ ପର୍ଯ୍ୟଟନ ବିଭାଗକୁ ଏ ସମ୍ପର୍କରେ ଚିଠି ଲେଖିବା ପରେ ପ୍ରତ୍ନତତ୍ତ୍ୱ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁଙ୍କ ନେତୃତ୍ୱରେ ଚାରିଜଣିଆ ଟିମ୍ ମନ୍ଦିର ସ୍ଥିତି ଯାଞ୍ଚ କରିଛନ୍ତି। ରାଜ୍ୟରେ 2036 ମସିହା ସୁଦ୍ଧା 11 GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରଠାରେ ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକ୍ଚରର୍ସ ଆସୋସିଏସନ୍ ଆଇଇଇଏମ୍ଏ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦେଶର ଶକ୍ତି ପ୍ରଗତିର ଇଞ୍ଜିନ୍ ଭାବେ ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶକୁ ଦ୍ରତଗତିରେ ଆଗେଇ ନେଉଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ରାଜ୍ୟରେ ଆଧୁନିକ ସ୍କାର୍ଟ ଗ୍ରିଡ୍, ଡିଜିଟାଲ ସବ୍ଷ୍ଟେସନ୍ ଏବଂ ଏଆଇ ସକ୍ଷମ ବ୍ୟବସ୍ଥା ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ଅଧିକ ମଜବୁତ କରିବାକୁ ନିଷ୍ପଭି ନିଆଯାଇଛି। ଓଡ଼ିଶାରେ ବର୍ତ୍ତମାନ 10 ଲକ୍ଷ କୋଟି ଟଙ୍କାର ନିବେଶ କାର୍ଯ୍ୟକ୍ରମ ଜାରି ରହିଛି। ରାଜ୍ୟର ଉନ୍ନତ ଭିଭିଭୂମି ଓ ନିବେଶ ଅନୁକୂଳ ନୀତି ପାଇଁ ଓଡ଼ିଶା ଶିଳ୍ପ ଏବଂ ସବୁଜ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ପାଲଟିଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶାରେ ଉତ୍ପାଦନ, ନବ ଉନ୍ମେଷ ଓ ନିବେଶ କରିବାକୁ ଶିଳ୍ପପତି ଓ ନିବେଶକଙ୍କୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ 60%ରୁ ଅଧିକ ବୃଷ୍ଟିପାତ ଯୋଗୁଁ ରାଜ୍ୟର 22 ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସର୍କିଟ୍ ହାଉସ୍ଠାରେ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ବିଶେଷ ଭାବେ ବନ୍ୟାରେ ପ୍ରଭାବିତ ହୋଇଛି। ତେବେ ଜଳସମ୍ପଦ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗ ଯୋଗୁଁ ବନ୍ୟାକୁ ନିୟନ୍ତ୍ରଣ କରାଯାଇପାରିଛି। ମହାନଦୀର ବନ୍ୟାଜଳ ଦ୍ୱାରା ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି। ପୁରୀ ଜିଲ୍ଲାର 5ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ 345 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ 1,20,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ମଧ୍ୟ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ 80ତମ ସ୍ୱାଧୀନତା ଦିବସ ପାଳନକୁ ନେଇ ଭୁବନେଶ୍ୱରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବୈଠକରେ ଅଧ୍ୟକ୍ଷତା କରି ସ୍ୱାଧୀନତା ଦିବସ ପାଳନର ସମସ୍ତ କାର୍ଯ୍ୟସୂଚୀ ଉପରେ ବିବରଣୀ ରଖିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ନୟାଗଡ଼ ଜିଲ୍ଲାରେ ବିଚାରାଧୀନ ପୋକ୍ସୋ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ସହ ଶୀଘ୍ର ଅଭିଯୋଗପ୍ରଦ ଦାଖଲ ଉପରେ ନୟାଗଡ଼ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ରହିଥିବା ଏ ସଂକ୍ରାନ୍ତ ବିଭିନ୍ନ ମାମଲାର ତଦନ୍ତର ଅଗ୍ରଗତି, ବର୍ତ୍ତମାନର ସ୍ଥିତି ଓ ଉପୁଜିଥିବା ସମସ୍ୟା ସମ୍ପର୍କରେ ଏସ୍ପି ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଓଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଶିକ୍ଷା, ଶିଶୁ ବିକାଶ, ଜୀବିକା ଓ ଜନସେବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଗ୍ରାମାଞ୍ଚଳରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ଲୋକଙ୍କୁ ମିଳୁଥିବା ସେବାର ମାନ ଓ ବିଭିନ୍ନ ବିକାଶ

0: ମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି 12 ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏଇଆର୍ଓଙ୍କୁ ନିଯୁକ୍ତ କରାଯାଇଛି। 40,500 ନୋଟିସ୍ ମଧ୍ୟରୁ 38,821 ନୋଟିସ୍ ସଫଳତାର ସହ ବିତରଣ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର 1,480 ଦାବି ଓ ଆପତ୍ତିର ଶୁଣାଣି ଶେଷ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଷ୍ଠରୋଗର ଚିହ୍ନଟ ଓ ଏହାର ନିରାକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଅଭିଯାନ ଆସନ୍ତା 17-25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଶିକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା କଲ୍ୟାଣ ବିଭାଗ ସହଯୋଗରେ ଆସନ୍ତା 10-17 ତାରିଖ ପର୍ଯ୍ୟନ୍ତ ଜାତୀୟ କୃମିନାଶକ ଅଭିଯାନ ପାଳନ କରାଯିବ। ଏଥିରେ 1-19 ବର୍ଷ ବୟସର ଶିଶୁ ଓ କିଶୋର କିଶୋରୀ ଏବଂ 20-24 ବର୍ଷ ବୟସର ପ୍ରତ୍ୟେକଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଯୌନ ନିର୍ଯାତନା ନିବାରଣ ଆଇନ ପୋଷ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ବିଷୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାଧିକରଣର କର୍ମକର୍ତ୍ତା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଗଜପତି ଆଦି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସଂସଦରେ ଗୃହୀତ ହେଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ନୂଆଦିଲ୍ଲୀ ଓ ଗୁରୁଗାଓଁରେ ଆସନ୍ତାକାଲିଠାରୁ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 2036 ମସିହା ସୁଦ୍ଧା 11 GW ଅକ୍ଷୟଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଅନୁଚ୍ଛେଦ 370 ପ୍ରତ୍ୟାହାର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ନୂତନ ବିକାଶ ଗାଥା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସମ୍ଭିଧାନର ଅନୁଚ୍ଛେଦ 370 ଉଚ୍ଛେଦର ଆଜି 7ମ ବାର୍ଷିକୀ ପାଳନ କରାଯାଉଛି। ପୂର୍ବରୁ ଜାମ୍ମୁ ଏବଂ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନେଇ ଲାଗୁ ହୋଇଥିବା ଅନୁଚ୍ଛେଦ 370କୁ 2019 ମସିହା ଅଗଷ୍ଟ ମାସ 5 ତାରିଖରେ ସଂସଦ ଅଧିବେଶନ କାଳରେ ଉଚ୍ଛେଦ କରାଯାଇଥିଲା। 370 ଅନୁଚ୍ଛେଦ ଲାଗୁ ନେଇ ଜାମ୍ମୁ କାଶ୍ମୀର ଭାରତର ଏକମାତ୍ର ରାଜ୍ୟ ରହିଥିଲା। ଏଥିପାଇଁ ତାକୁ କେତେକ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିଲା। ଜାମ୍ମୁ କାଶ୍ମୀରର ନିଜସ୍ୱ ସମ୍ଭିଧାନ ଏବଂ ସ୍ୱତନ୍ତ୍ର ପତାକା ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ସେଠାରେ ସିଧାସଳଖ ଲାଗୁ ହୋଇପାରୁ ନଥିଲା। ଏପରିକି ସାମାଜିକ ଅସମାନତା ଯୋଗୁଁ ସେଠାରେ ଦଶନ୍ଧି ଦଶନ୍ଧି ଧରି ବସବାସ କରୁଥିବା ବାଲ୍ମୀକି, ଗୋର୍ଖା, ଦଳିତ, ପଶ୍ଚିମ ପାକିସ୍ତାନର କିଛି ଶରଣାର୍ଥୀ ତଥା ଅନ୍ୟାନ୍ୟ କେତେକ ବର୍ଗଙ୍କୁ ସ୍ଥାୟୀ ନାଗରିକତ୍ୱ ଏବଂ ଭୋଟ୍ ଦେବାର ଅଧିକାର ମିଳୁନଥିଲା। ଏଥିସହ ସେଠାକାର ମହିଳା ରାଜ୍ୟ ବାହାରେ ବିବାହ କଲେ ପୈତୃକ ସମ୍ପତ୍ତି ଅଧିକାରରୁ ବଞ୍ଚିତ ହେଉଥିଲେ। ଅସ୍ଥିରତା ଏବଂ ବିଚ୍ଛିନ୍ନତାବାଦୀ ଗତିବିଧି ଯୋଗୁଁ ବହୁ ଧନଜୀବନ ହାନି ହେଉଥିଲା। ଧାରା 35A ଲାଗୁ ହେଉଥିବା ଯୋଗୁଁ ସେଠାରେ ଶିଳ୍ପ ପ୍ରତିଷ୍ଠା, ଜମି କ୍ରୟ ଏବଂ ବେସରକାରୀ ନିବେଶ ସମ୍ଭବ ହୋଇପାରୁ ନଥିଲା। 2019 ମସିହା ଅଗଷ୍ଟ ମାସ 5 ତାରିଖରେ ଏହି ଦୁଇଟିଯାକ ଧାରାକୁ ସରକାର ରଦ୍ଦ କରିଥିଲେ, ଫଳରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପଦବୀ ପ୍ରତ୍ୟାହାର ହୋଇଥିଲା। ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ 2019 ଅନୁଯାୟୀ ଏହାକୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଏଭଳି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଗଲା। ଏଭଳି ପଦକ୍ଷେପ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି। ଅନୁଚ୍ଛେଦ 370 ଏବଂ 35A ରଦ୍ଦ ହେବା ପରେ ସେଠାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ଏକ ଭାରତ ଏକ ସମ୍ଭିଧାନ ଦୃଷ୍ଟିକୋଣ ଆଧାରରେ ଭାରତୀୟ ସମ୍ଭିଧାନ ସମେତ 160ରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ ଆଇନ ସେଠାରେ କାର୍ଯ୍ୟକାରୀ ହୋଇଛି। ସେଥିମଧ୍ୟରେ ଶିକ୍ଷା, ସୂଚନା ଅଧିକାର, ମହିଳା ସୁରକ୍ଷା, ଶ୍ରମ ଆଇନ

0: ଆଦି ରହିଛି। ସାମାଜିକ ସମାନତା ନ୍ୟାୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ବାଲ୍ମୀକି, ଗୋର୍ଖା ଏବଂ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କୁ ନାଗରିକତ୍ୱ ଏବଂ ସମ୍ପତ୍ତି ଅଧିକାର ମିଳିଛି। ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବା ସହ ଶାନ୍ତି ଏବଂ ସୁରକ୍ଷାର ବାତାବରଣ ତ୍ୱରାନ୍ୱିତ ହୋଇଛି। ପଞ୍ଚାୟତ, ପୌରପାଳିକା ଏବଂ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହେବା ସହ ଜନପ୍ରତିନିଧି କ୍ଷମତାପ୍ରାପ୍ତ ହୋଇଛନ୍ତି। ମୌଳିକ ଭିଭିଭୂମି, ଯୋଗାଯୋଗ, ଶିଳ୍ପ ଏବଂ ଅର୍ଥନୈତିକ ନିବେଶ, ପର୍ଯ୍ୟଟନ ଓ ସଂସ୍କୃତି, ସ୍ୱାସ୍ଥ୍ୟସେବା ଓ ଜନକଲ୍ୟାଣ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବା ସହ ଅଧିକ ସଶକ୍ତ ହୋଇପାରିଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ନୂତନ ସୁଡ଼ଙ୍ଗ, ବାଇପାସ୍ ଏବଂ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ମାଧ୍ୟମରେ ଉନ୍ନତ କରାଯାଇପାରିଛି। କାଶ୍ମୀର ଉପତ୍ୟକାକୁ ଜାତୀୟ ରେଳ ନେଟ୍ୱାର୍କ ସହ ସଂଯୋଗ କରାଯାଇଛି। ଚେନାବ ଏବଂ ଅଞ୍ଜିଖାଦ ରେଳ ସେତୁ ସମେତ ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ସଂଯୋଗୀକରଣ କାର୍ଯ୍ୟ ଶେଷ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି। ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିଛି। ଜେଡ୍ ମୋର୍ ସୁଡ଼ଙ୍ଗ ସୋନମାର୍ଗକୁ ସବୁଦିନିଆ ସଂଯୋଗ ସୁନିଶ୍ଚିତ କରିଥିବାବେଳେ ଜୋଜିଲା ସୁଡ଼ଙ୍ଗ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଫଳରେ ଗୁରୁତ୍ୱପୂର୍ଣ୍ଣ ଶ୍ରୀନଗର ଲେହ ରାଜପଥରେ ବର୍ଷସାରା ସଂଯୋଗୀକରଣ ସୁନିଶ୍ଚିତ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିକାଶ ଘଟିଛି। 2024ରେ ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା 2,35,00,000 ଅତିକ୍ରମ କରିଥିଲା। ସେଥିରେ 65,000ରୁ ଅଧିକ ବିଦେଶୀ ପର୍ଯ୍ୟଟକ ରହିଥିଲେ। ସରକାରୀ ତଥ୍ୟ ଅନୁଯାୟୀ 2019 ପରଠାରୁ ସେଠାରେ 18,000 କୋଟି ଟଙ୍କାର ନିବେଶ ହୋଇଛି। 2,200ରୁ ଅଧିକ ଶିଳ୍ପ ୟୁନିଟ୍ ପ୍ରତିଷ୍ଠିତ ହୋଇଥିବାବେଳେ 26 ନୂତନ ଶିଳ୍ପ ଇଷ୍ଟେଟ୍ ବିକଶିତ ହୋଇଛି। 41,000ରୁ ଅଧିକ ସରକାରୀ ଚାକିରି ଯୋଗାଇ ଦିଆଯାଇଥିବା ବେଳେ ପ୍ରାୟ 9,81,000 ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। 2019 ପରଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ 83% ହ୍ରାସ ପାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜିର ଦିନଟି ଭାରତୀୟ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଚଳିତ ବର୍ଷ ମଧ୍ୟ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ମାଧ୍ୟମରେ ଡକ୍ଟର ମୁଖାର୍ଜୀଙ୍କ ଦୃଷ୍ଟିକୋଣ ପୂର୍ଣ୍ଣତା ପାଇଛି। ପରିଶେଷରେ ଏତିକି କୁହାଯାଇପାରେ, ଏହି ପଦକ୍ଷେପ ଜାମ୍ମୁ କାଶ୍ମୀର ଓ ଲଦାଖ ଇତିହାସରେ ନୂତନ ସୂର୍ଯ୍ୟୋଦୟ ଆଣିଛି। ଏହି ଦୁଇଟିଯାକ କେନ୍ଦ୍ରଶାସିତ ଅଞ୍ଚଳ ଏବେ ପ୍ରଗତି, ସୁରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ନୂତନ ପଥରେ ଅଗ୍ରସର ହେଉଛନ୍ତି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଏତଳ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ମଥାରେ ଦେଇ ପାଟ ଓଢ଼ଣୀ ଚଳଚ୍ଚିତ୍ରରୁ। ଶିଳ୍ପୀ ବିଭୁ କିଶୋର ଏବଂ ଟପୁ ମିଶ୍ର, ଗୀତିକାର ବସନ୍ତରା ସାମଲ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଶୁକ୍ଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବେବି ଚଳଚ୍ଚିତ୍ରରୁ ଶିଳ୍ପୀ ହ୍ୟୁମାନ ସାଗର ଏବଂ ଚୁନମୁନ ଗୀତିକାର ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ଶେଷରେ ପାଗଲା ପ୍ରେମୀ ଚଳଚ୍ଚିତ୍ରରୁ ଶିଳ୍ପୀ କୁମାର ବାପି, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ମନମନ୍ତ ମିଶ୍ରା।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସଂସଦରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ। ସରକାରଙ୍କୁ କ୍ଷମା ମାଗିଲେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି 6.7% ହେବ ବୋଲି ଆର୍ବିଆଇର ଆକଳନ। ଆମେରିକାର କେତେକ ସାମଗ୍ରୀ ଉପରେ ଚୀନ୍ର ପ୍ରତିବନ୍ଧକ ଘୋଷଣା ଏବଂ ଓଡ଼ିଶା ସମେତ 5 ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସଂସଦରେ ଆଜି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ ହୋଇଛି। ରାଜ୍ୟସଭାରେ ଏହି ସଂଶୋଧନ ବିଲ୍ ସମ୍ପର୍କରେ ଆଜି ଆଲୋଚନା ହେବା ପରେ ଏହା ଗୃହୀତ ହୋଇଛି। ଲୋକସଭାରେ ଗତ ସୋମବାର ଏହି ବିଲ୍ ଗୃହୀତ ହୋଇସାରିଛି। ଏହି ବିଲ୍ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି, ଫଳରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33ରୁ ପ୍ରଧାନ ବିଚାରପତିଙ୍କ ବ୍ୟତିରେକ 37 ହେବ। ଚଳିତ ବର୍ଷ ମେ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା 33ରୁ 37 କରିବା ଲାଗି ଅଧ୍ୟାଦେଶ ଜାରି କରିଥିଲେ।
2: Honorable Deputy Chairman Sir, with your kind permission, I rise to move that the bill further to amend the Supreme Court Number of Judges Amendment Act 1956 as passed by Lok Sabha be taken into consideration.
1: ଲୋକସଭାରେ ଆଜି ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ 2026 ଗୃହୀତ ହେବା ପରେ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ମୁଲତବୀ ପରେ ଅପରାହ୍ନ 2 ଲୋକସଭାର ଅଧିବେଶନ ବସିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ବ୍ୟାଙ୍କର୍ସମାନଙ୍କ ପାଇଁ ସମସ୍ତ ଆଇନ ପୁସ୍ତକ ମାଧ୍ୟମରେ ଉଲ୍ଲେଖ ରହିବ, ଯାହାକି ଡିଜିଟାଲ୍ ବ୍ୟାଙ୍କିଂ କାରବାର ଦିଗରେ ସହାୟକ ହେବ। ସାମ୍ପ୍ରତିକ ବ୍ୟାଙ୍କିଂ ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏବଂ ଅତ୍ୟାଧୁନିକ ଆଇନ ବ୍ୟବସ୍ଥା ସମ୍ପର୍କରେ ବ୍ୟାଙ୍କର୍ସମାନଙ୍କୁ ଅବଗତ କରିବା ଏହି ବିଲ୍ର ଲକ୍ଷ୍ୟ ରହିଛି। ଏଥିରେ ମଧ୍ୟ ଇଲେକ୍ଟ୍ରୋନିକ୍ କିମ୍ବା ଡିଜିଟାଲ୍ ରେକର୍ଡର ବ୍ୟବସ୍ଥା ରହିବ। ଲୋକସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ସତ୍ତ୍ୱେ କୌଣସି ଆଲୋଚନା ବିନା ଏହି ବିଧେୟକ ପାସ୍ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ

ରିଜିଜୁ ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କାରଣରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ସଂସଦର ସୁପରିଚାଳନା ପାଇଁ ସହଯୋଗ କରିବାକୁ ସେ ବିରୋଧୀ ଦଳ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି। ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ବିଜିନେସ୍ ପରାମର୍ଶଦାତା କମିଟି ଦ୍ୱାରା ସମୟ ଆବଶ୍ଚିତ ହୋଇଥିଲେ ସୁଦ୍ଧା ବିରୋଧୀ ସଦସ୍ୟମାନେ ସହଯୋଗ କରୁନଥିବାରୁ ଶ୍ରୀ ରିଜିଜୁ ଦୁଃଖ ପ୍ରକାଶ କରିଥିଲେ। ଲୋକସଭାରେ ପୂର୍ବାହ୍ନ 11:00ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିଥିଲେ। ତେବେ ବିରୋଧୀ ସଦସ୍ୟ ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ପରିସ୍ଥିତିରେ ସୁଧାର ନ ଆସିବାରୁ ବାଚସ୍କତି ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସେହିପରି ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ପୂର୍ବାହ୍ନ 11:00ରେ ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିଜେପିର ସତ୍ପାଲ ଶର୍ମା ଧାରା 370 ଉଚ୍ଛେଦ ଉପରେ ଗୃହରେ ମତ ଉପସ୍ଥାପନ କରିଥିଲେ। ତେବେ ଆଲୋଚନା କାଳରେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ପ୍ରଥମେ ମଧ୍ୟାହ୍ନ 12:00 ଏବଂ ଦ୍ୱିତୀୟରେ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ସରକାର କହିଛନ୍ତି ସମଗ୍ର ଦେଶରେ 579 ଦର ନିର୍ଦ୍ଧାରଣ କେନ୍ଦ୍ର ଦ୍ୱାରା ପ୍ରଦତ୍ତ 41 ଖାଦ୍ୟ ସାମଗ୍ରୀର ଦୈନିକ ଦର ଅନୁଧ୍ୟାନ କରାଯାଉଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା କହିଛନ୍ତି ପଶ୍ଚିମ ଏସିଆରେ ବିବାଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ 7 କ୍ଷମତାପନ୍ନ କମିଟି ଗଠନ କରାଯାଇଛି। ପଶ୍ଚିମ ଏସିଆ ପରିସ୍ଥିତିର ପ୍ରଭାବ ଏବଂ ଏହାର ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଏହି କମିଟି କାର୍ଯ୍ୟ କରୁଛି। ମନ୍ତ୍ରୀ କହିଛନ୍ତି ପଶ୍ଚିମ ଏସିଆରେ ଅଶାନ୍ତି ସତ୍ତ୍ୱେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଗହମ ଏବଂ ଡାଲିଜାତୀୟ ସାମଗ୍ରୀର ଦର ସ୍ଥିର ରହିଛି। ମେଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ଆଜି ସରକାରଙ୍କ ନିକଟକୁ ତାଙ୍କର କ୍ଷମାପ୍ରାର୍ଥନା ପତ୍ର ପଠାଇଛନ୍ତି। ଶିଶୁ ଯୌନ ଶୋଷଣ ସାମଗ୍ରୀ ସିଏସ୍ଏଏମ୍ ଆଧାରିତ ତଥ୍ୟ ଏବଂ ଡିପ୍ ଫେକ୍ ସାମଗ୍ରୀ ଏବଂ ପ୍ଲାଟଫର୍ମରେ ହେଉଥିବା ଅନେକ ତ୍ରଟି ନିମନ୍ତେ ସରକାରଙ୍କୁ ସେ କ୍ଷମା ମାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମେଟା ସ୍ୱୀକାର କରିଛି ଯେ କେତେକ ନିର୍ଦ୍ଦିଷ୍ଟ ପ୍ରକାର ବିଷୟକୁ ବଢ଼ାଇବା ଲାଗି ତାଙ୍କୁ ବୃହତ୍ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା। ମେଟା ଇଣ୍ଟରମିଡିଏରି ଡେଫିନେସନ ଅଧୀନରେ ଆସୁନଥିବାରୁ ପ୍ଲାଟଫର୍ମରେ କେଉଁମାନେ ତଥ୍ୟ ଗ୍ରହଣ କରୁଛନ୍ତି ତାହା ଚୟନ କରାଯାଇଥାଏ। ମେଟା ପକ୍ଷରୁ ଏଥିନିମନ୍ତେ କ୍ଷମା ପ୍ରାର୍ଥନା ସହ ଦୁଃଖ ପ୍ରକାଶ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି 2026-27 ଆର୍ଥିକ ବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ ଜିଡିପି 6.7% ହେବ ବୋଲି ଆକଳନ କରିଛି। ଏଥିସହିତ ରେପୋ ରେଟ୍କୁ 5.25% ଅପରିବର୍ତ୍ତିତ ରଖିଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିରନ୍ତର ବଜାୟ ରହିବା ସହ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିରେ ତା'ର ସ୍ଥିତି ମଜବୁତ ରଖିବ। ମୁଦ୍ରାନୀତି କମିଟି ଏମ୍ପିସିର ନିଷ୍ପତ୍ତି ବିଷୟରେ ଘୋଷଣା କରି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଦେଶର ଚାହିଦା ଅନୁଯାୟୀ ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୀତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। ଶ୍ରୀ ମାଲହୋତ୍ରା ଆହୁରି କହିଛନ୍ତି ପଶ୍ଚିମ ଏସିଆର ପ୍ରମୁଖ ବାଣିଜ୍ୟ ମାର୍ଗଗୁଡ଼ିକୁ ବ୍ୟାହତ ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ତଥାପି ଆର୍ବିଆଇ ଆର୍ଥିକ ବର୍ଷ 2026-27 ପାଇଁ ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍କୀତି ପୂର୍ବରୁ ଦର୍ଶାଯାଇଥିବା 5.1% ଆକଳନରୁ 5% ହ୍ରାସ ପାଇଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ସମ୍ଭିଧାନର ଅନୁଚ୍ଛେଦ 370 ଉଚ୍ଛେଦକୁ ଆଜି 7 ପୂରଣ ହୋଇଛି। 2019 ଆଜିର ଦିନରେ ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ 370 ବ୍ୟବସ୍ଥାକୁ ସଂସଦ ଦ୍ୱାରା ଉଚ୍ଛେଦ କରାଯାଇଥିଲା। ପୂର୍ବରୁ ଅନୁଚ୍ଛେଦ 370ରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଜାମ୍ମୁ କାଶ୍ମୀର ଦେଶର ଏକମାତ୍ର ରାଜ୍ୟ ଥିଲା ଯାହାର ଏକ ପୃଥକ୍ ସମ୍ଭିଧାନ ରହିଆସିଥିଲା। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଯାହା ରାଜ୍ୟକୁ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରୁଥିଲା। ଅନୁଚ୍ଛେଦ 370 ପ୍ରତ୍ୟାହାର ହେବା ପରେ ସମସ୍ତ କେନ୍ଦ୍ରୀୟ ଆଇନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସେଠାରେ ଲାଗୁ ହୋଇଛି। ଏହି ନିଷ୍ପତ୍ତି ସମ୍ପୃକ୍ତ ଅଞ୍ଚଳରେ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ମଧ୍ୟ ବାଟ ଦେଖାଇଛି, ଫଳରେ ସେଠାରେ ବିକାଶର ସମ୍ଭାବନା ବୃଦ୍ଧି ପାଇଛି। ଅଧିକ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଅଞ୍ଚଳର ସାମାଜିକ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ମଧ୍ୟ ହୋଇଛି। ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ଏବଂ 35A ଉଚ୍ଛେଦ ହେବା ପରଠାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଶ୍ରୀ ମୋଦି ସୂଚାଇଛନ୍ତି ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମିର ସମ୍ପ୍ରସାରଣ ଘଟିଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟମିତା ଏବଂ କ୍ରୀଡ଼ା ଭଳି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଛି। ସେ କହିଛନ୍ତି ସମ୍ଭିଧାନର ସମ୍ପୂର୍ଣ୍ଣ ପ୍ରୟୋଗ

0: ମହିଳା ବଞ୍ଚିତ ବର୍ଗ କିମ୍ବା ଦଶନ୍ଧି ଧରି ସେମାନଙ୍କ ମୌଳିକ ସାୟିଧାନିକ ଅଧିକାରରୁ ଉପେକ୍ଷିତ ଲୋକମାନେ ସଶକ୍ତ ହୋଇପାରିଛନ୍ତି। ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଏକ ଦୁର୍ଗମ ଗ୍ରାମରେ ସନ୍ତାସବାଦୀଙ୍କ ଆଡ୍ଡାସ୍ଥଳ ଠାବ କରାଯାଇ ବହୁ ପରିମାଣର ଅସ୍ତ୍ରଶସ୍ତ ଜବତ କରାଯାଇଛି। ପୁଲିସ୍ ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନଙ୍କ ମିଳିତ ତଲାସୀ ବେଳେ ଏହାର ଅନୁସନ୍ଧାନ କରାଯାଇଥିଲା। ସେଠାରୁ ଦୁଇଟି ଏକେ ରାଇଫଲ୍ ଏବଂ ବିଭିନ୍ନ ମାରଣାସ୍ତ ଜବତ କରାଯାଇଛି। ସୁରନକୋଟ ଜଙ୍ଗଲରେ ତଲାସୀ କାର୍ଯ୍ୟ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ କରାଯାଇଛି। ଜାମ୍ମୁର ଅଖନୁର ସେକ୍ଟର ଏବଂ କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ମଧ୍ୟ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଚୀନ୍ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ସାମଗ୍ରୀ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଘୋଷଣା କରାଯାଇଛି। ଏଥିମଧ୍ୟରେ ଡ୍ରୋନ୍ ରପ୍ତାନୀ ଏବଂ ଆମେରିକାରେ 6 କମ୍ପାନୀ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚୀନ୍ ଡ୍ରୋନ୍ ଆମଦାନୀ ଉପରେ ଆମେରିକା ନିଷେଧାଦେଶ ଲାଗୁ କରିବା ଉପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତେଳଏସ୍ଟି ଚୀନ୍ କମ୍ପାନୀ ସାମଗ୍ରୀ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଚୀନ୍ ସାମଗ୍ରୀ ଉପରେ କଟକଣା ପ୍ରତ୍ୟାହାର କରିବା ଏବଂ ନୂତନ ପ୍ରତିବନ୍ଧକ ଲାଗୁ ନ କରିବା ଲାଗି ମନ୍ତ୍ରଣାଳୟ କହିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆସନ୍ତା ସେପ୍ଟେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଯିବା ସମ୍ଭାବନା ରହିଥିବାରୁ ଏହି ଘୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଗାଙ୍ଗେୟ ସମତଳ ଅଞ୍ଚଳ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୋଆରେ ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ବିହାର, ଛତିଶଗଡ଼, କର୍ଣ୍ଣାଟକ ଉପକୂଳ, ପୂର୍ବ ରାଜସ୍ଥାନ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ସଂସଦରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଗୃହୀତ। ସରକାରଙ୍କୁ କ୍ଷମା ମାଗିଲେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ। ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି 6.7% ହେବ ବୋଲି ଆର୍ବିଆଇର ଆକଳନ। ଆମେରିକାର କେତେକ ସାମଗ୍ରୀ ଉପରେ ଚୀନ୍ର ପ୍ରତିବନ୍ଧକ ଘୋଷଣା ଏବଂ ଓଡ଼ିଶା ସମେତ 5 ରାଜ୍ୟରେ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କେନ୍ଦୁଝର ଜିଲ୍ଲା ସମ୍ପର୍କରେ ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ବର୍ଷା ସତ୍ତ୍ୱେ ଲକ୍ଷାଧିକ ଶ୍ରଦ୍ଧାଳୁ ବିଶ୍ୱର ସର୍ବୋଚ୍ଚ ନନ୍ଦିଘୋଷ ରଥକୁ ଟାଣି ମାଉସୀମା ମନ୍ଦିରକୁ ନେଇଥିଲେ। ବାହୁଡ଼ା ଯାତ୍ରାରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜ ଦେଓଙ୍କ ଛେରାପହଁରା ପରେ ରଥଟଣା ଆରମ୍ଭ ହୋଇଥିଲା। ସମଗ୍ର ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି
2: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମର ଆୟୋଜିତ ହେଉଛି, ସେ ପାଇଁ ଆମର ଜିଲ୍ଲା ପ୍ରଶାସନ ଦ୍ୱାରା ସବୁ ପଦକ୍ଷେପ ନିଆଯାଇଛି, ସବୁ ଅରେଞ୍ଜମେଣ୍ଟ କରାଯାଇଛି, ସବୁ ସମ୍ବେଦନଶୀଳ ଜାଗାରେ ପୋଲିସର ଡିପ୍ଲୟମେଣ୍ଟ ହୋଇଛି, ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ହୋଇଛି, ତଥା ଟ୍ରାଫିକ୍ ଆରେଞ୍ଜମେଣ୍ଟ ବି ଆକର୍ଡିଂଲି କରାଯାଇଛି। ଯେଉଁ ତରଫରୁ ବେଶୀ ଆମର ଫୁଟଫଲ୍ ହେବ ସେ ତରଫରୁ ଆମର ପାର୍କିଂ ଆରେଞ୍ଜମେଣ୍ଟ କରାଯାଇଛି ଏବଂ ସବୁ ଅରେଞ୍ଜମେଣ୍ଟ ଅଛି, ଇନକ୍ଲୁଡିଂ ପୋଲିସ ଆଣ୍ଡ ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍। ଆମର କେନ୍ଦୁଝରର ଯେଉଁ ୟୁନିକନେସ୍ ଥାଏ, ଆମର ତିନି ଠାକୁର ଗୋଟିଏ ରଥରେ ଏକା ସାଙ୍ଗେ ବିଜେ କରିଥାନ୍ତି ଏବଂ ଆମର ଯେଉଁ ଏଠି ସ୍ଥାନୀୟ ଜନଜାତି ଦ୍ୱାରା ସଂଗୃହିତ ଶିଆଳି ଲତାର ବ୍ୟବହାର କରାଯାଏ ରଥ ଟାଣା ପାଇଁ, ସେମିତି ଆମେ ସେଇ ପରମ୍ପରା ସେଇ ଟ୍ରେଡିସନକୁ ଆମେ ଆଜି ବି ଏମିତି ଫଲୋ କରୁଛୁ। ଏଣ୍ଡ ଆମେ ଆଶା କରୁଛୁ କି ଏବେ ଭଲ ପାଗ ଅଛି, ଅଲଦୋ ଆମର IMD ଫୋରକାଷ୍ଟ ହିସାବରେ ଆମେ ପ୍ରସ୍ତୁତ ଅଛୁ, ସେମିତି ଆରେଞ୍ଜମେଣ୍ଟ କରାଯାଇଛି, ବଟ୍ ଆମେ ଆଶା କରୁଛୁ ସବୁ ରଥଟଣା ଆମର ଶାନ୍ତି ଶୃଙ୍ଖଳାର ଯେମିତି ଗତ ବର୍ଷ ହୋଇଥିଲା ସେମିତି ହିଁ ଏହି ବର୍ଷ ବି ସବୁ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହେବ।
1: ଜିଲ୍ଲା ପରିଷଦର 10ମ ଅଧିବେଶନରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ଜଳସେଚନ ପ୍ରକଳ୍ପ

0: ରାସ୍ତା ଓ ସେତୁ ନିର୍ମାଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଡାଇଲିସିସ୍ ସୁବିଧା, ଶିକ୍ଷା ଏବଂ ଜନଜାତି ଅଞ୍ଚଳରେ ବହୁଭାଷୀ ଶିକ୍ଷା ବ୍ୟବସ୍ଥାର ଅଗ୍ରଗତି ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ କେନ୍ଦୁଝରର 7ଟି ବ୍ଲକର ବିକାଶ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ଶିଶୁ ପୋଷଣ, ଅଙ୍ଗନୱାଡ଼ି ସୁବିଧା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା ସହ ପ୍ରତିଯୋଗିତାମୂଳକ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କୃଷି କ୍ଷେତ୍ରରେ କେନ୍ଦୁଝର ଆଉ ଏକ ସଫଳତା ହାସଲ କରିଛି। ଜିଲ୍ଲାରୁ ପ୍ରଥମ ଥର ପାଇଁ ଜୈବିକ ପଦ୍ଧତିରେ ଉତ୍ପାଦିତ କଳାମଲ୍ଲୀ କଳାଧାନ ଜିଲ୍ଲାରୁ ପ୍ରଥମ ଥର ପାଇଁ ଜୈବିକ ପଦ୍ଧତିରେ ଉତ୍ପାଦିତ କଳାମଲ୍ଲୀ କଳାଧାନ ଓ ଜାସ୍ମିନ୍ ଧାନ ୟୁରୋପ ରପ୍ତାନୀ ପାଇଁ ପଠାଯାଇଛି। ଏହାଦ୍ୱାରା ଚାଷୀମାନେ ପାରମ୍ପରିକ ବଜାର ତୁଳନାରେ ଅଧିକ ମୂଲ୍ୟ ପାଇବେ ବୋଲି ଆଶା କରାଯାଉଛି। ଜିଲ୍ଲା ଜଳ ଓ ପରିମଳ କମିଟି ବୈଠକରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ଘରକୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦୁଝରକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ 2026ରୁ 2029 ପର୍ଯ୍ୟନ୍ତ ରଣନୀତିକ କାର୍ଯ୍ୟ ଖସଡ଼ା ଉନ୍ମୋଚନ କରାଯାଇଛି। ସଚେତନତା, କିଶୋରୀଙ୍କ ଦକ୍ଷତା ବିକାଶ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଏବଂ ପୋଷଣ ଶିକ୍ଷା ଉପରେ ଜୋର୍ ଦିଆଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କେନ୍ଦୁଝର ଗସ୍ତ କରିଥିଲେ। ଯୋଗ୍ୟ ନୂଆ ଭୋଟରଙ୍କ ନାମ ସାମିଲ, ତ୍ରୁଟି ସଂଶୋଧନ ଏବଂ ଭୁଲମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହାଛଡ଼ା ରାଜ୍ୟ ସରକାରଙ୍କ ପ୍ରଭାରୀ ସଚିବ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ସାମାଜିକ ସୁରକ୍ଷା, ପାନୀୟ ଜଳ, ଶିକ୍ଷା, ପୋଷଣ, ଆବାସ ଓ ଜନଜାତି ବିକାଶ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ଆଭାମୟୀ ବିଶ୍ୱାଳ ଏବଂ ମୋନାଲିସା ପଣ୍ଡା।

0: ସରକାରଙ୍କର ଗୋଟେ ଯୋଜନା ଯୋଉଟାରେ କି କୃଷକମାନେ ଚାଷ କାମ ପାଇଁ ସହଜରେ ଆହୁରି କମ୍ ସୁଧରେ ଋଣ ନେଇପାରିବେ। ଇ ଋଣକୁ ସାର, କୀଟନାଶକ, କୃଷି ଯନ୍ତ୍ରପାତି ଆହୁରି ଅନ୍ୟାନ୍ୟ କୃଷି ଖର୍ଚ୍ଚ ପାଇଁ ବ୍ୟବହାର ମିଶା କରିପାରିବେ। ଇ ସୁବିଧା ପଶୁପାଳନ ଆହୁରି ମତ୍ସ୍ୟଚାଷ କରୁଥିବା ଯୋଗ୍ୟ କୃଷକମାନଙ୍କୁ ମିଶା ମିଳିବ। ହେଲେ ଏଇଟାକୁ ଆବେଦନ କରିବା ପାଇଁ ନେଇକି କିଛି ନାହିଁ, ବେଶୀରେ ଗୋଟେ ଆଧାର କାର୍ଡ, ଗୋଟେ ଭୋଟର କାର୍ଡ, ନହେଲେ ପାନ୍ କାର୍ଡ, ଆହୁରି ଜମିର କାଗଜପତ୍ର, ଆହୁରି ପାସପୋର୍ଟ ସାଇଜ ଫଟୋ, ଆହୁରି ବ୍ୟାଙ୍କ ଖାତାର ବିବରଣୀ ଗୋଟେ ଏକା ଦରକାର।
1: ଓହୋ, ହେଲେ ଏଇଟା ଆମର ସେ ନେଟୱାର୍କ ସେଣ୍ଟର ପରାଡା ଯାକ ଥାଉଛି ଯେ ଗାଁ ଗାଁକୁ, ସେଠି ଯାଇକି କଲେ ହବ ନେଇକି ନା?
0: ଆହୁରି ନହେଲେ ଆଇରେ ନେଇକି କମ୍ ସୁଧ ହାରରେ କୃଷି ଋଣ ମିଳିବ, ଚାଷର ଆବଶ୍ୟକତା ଅନୁଯାୟୀ ବାରମ୍ବାର ଟଙ୍କା ଉଠେଇବା ଆହୁରି ଜମା କରିବାର ସୁବିଧା ମିଶା ରହିଛି। ହେଲେ ସମୟରେ ଋଣ ଯଦି ଆମେ ଦେଇଦେଉଛୁ ବୋଲେ ସୁଧରେ ମିଶା ରିହାତି ମିଳିବ। ଚାଷ, ପଶୁପାଳନ ଆହୁରି ମତ୍ସ୍ୟଚାଷ ପାଇଁ ଏଟା ବହୁତ ବଢିଆ ଆକା କହିଲେ ଚଳେ।
1: ନାଇଁ ନାଇଁ, ଭଲ ହେଲା ମୁଇଁ ଶୁଣିଥିଲି ତ ବୋଲି ପଚାରିଦେଲି। ଆମର ଚାଷୀ ଭାଇ ଭଉଣୀ ମାନେ ମିଶାରୁ ଶୁଣିବେ, ତାଙ୍କୁ ବି ଭଲ ଲାଗିବ ନେଇ କି?
0: ହଏ, ହେଲେ ଆମେ ତ ଇ ଆମର ଜଳବାୟୁ ପରିବର୍ତ୍ତନ ବିଷୟରେ କଥା ହେଲୁ। ଇ ବର୍ଷା ଦିନରେ ବର୍ଷା ହଉନାହିଁ, ସେଟା ବଡ ଟେନସନ କଥା। ହେଲେ ଆଜି ନେଇକି ଆମର ଏଇ ଚାଷୀ ଭାଇଙ୍କର ଦ୍ୱିପଦ କଥାରେ ଏଟା ଏକା ଜାଣିବା, ଜଳବାୟୁ ପରିବର୍ତ୍ତନ ଓ କୃଷି ଉପରେ ଏହାର ପ୍ରଭାବ।
1: ହଇ ହଇ, ମୁଁ ଗୋଟେ ବଢିଆ ଆଜ୍ଞା ସହିତ କଥା ହଉଛି, ତମେ ଶୁଣ ଖାଲି, ଶୁଣିଲେ କା କେତେ କଥା ଜଣା ପଡ଼ବ, ତାପରେ ଆମେ କେମିତି ଆମର ସେଟା ଚାଷରେ ଲଗେଇ ପାରିବା ସେଟା ଅନୁସାରେ ଜାଣିବା, ହଉ କି?
2: ସାର୍ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
3: ନମସ୍କାର ମ୍ୟାଡମ,
2: ଆପଣ ଆପଣଙ୍କ ପରିଚୟ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଭାଇ ଭଉଣୀ ମାନଙ୍କୁ ଜଣାଇବେ।
3: ମୋ ନାଁ ଶ୍ରୀ ସୁଦୀପ୍ତ ସୌରଭ ସାହୁ, ମୁଁ ଜୟପୁର ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ।
2: ଆଜ୍ଞା, ଯେହେତୁ ସାର୍ ଆପଣ କୃଷି ଉଦ୍ୟାନରେ ଆପଣ ଅଛନ୍ତି, ତ ଆଜିକା ସମୟରେ ଜଳବାୟୁ ଯେଉଁ ପରିମାଣରେ ପରିବର୍ତ୍ତନ ହେଉଛି ଆଉ ତାର ପ୍ରଭାବ କୃଷି ଉପରେ କିପରି ପଡୁଛି ସେ ସମ୍ପର୍କରେ ମୁଁ ଆପଣଙ୍କଠୁ ଜାଣିବାକୁ ଚାହିଁବି।
3: ନିଶ୍ଚିତ ଭାବେ, ଦେଖନ୍ତୁ ଚାଷ କାର୍ଯ୍ୟଟା ଆମର ଜଳବାୟୁ ଉପରେ ନିହାତି ଭାବେ ଆଫେକ୍ଟ ହୁଏ। ଜଳବାୟୁର ଟିକେ କିଛି ବି ଚେଞ୍ଜେସ ଆସିଲେ ଆମର ଚାଷର ଯୋଉ ପରିମାଣ ରହୁଛି ତାର ଉପରେ ନିହାତି ଭାବେ ତାର କୁପ୍ରଭାବ ପଡେ। ତ ସେଥିପାଇଁ ଆମର ଜଳବାୟୁକୁ ନେଇକି ବିଭିନ୍ନ ଜିଓଗ୍ରାଫିକାଲ କଣ୍ଡିସନରେ ଆମର କ୍ରପ ଗୁଡିକ ମଧ୍ୟ ଭିନ୍ନ ଭିନ୍ନ ବା ଚାଷ ଗୁଡିକ ମଧ୍ୟ ଭିନ୍ନ ଭିନ୍ନ ପଦ୍ଧତିରେ ଏବଂ ଭିନ୍ନ ଭିନ୍ନ ପ୍ରକାରରେ ଚାଷ ହୁଏ। ତ ନିହାତି ଭାବେ ଆମର ଜଳବାୟୁର ବହୁତ ହି ଇଫେକ୍ଟ ଅଛି ଆମର ଚାଷ ଉପରେ।
2: ଆଜ୍ଞା, ତାହେଲେ ସାର୍ ଜଳବାୟୁ ପରିବର୍ତ୍ତନ କହିଲେ କଣ?
3: ଦେଖନ୍ତୁ, ଆମକୁ ପ୍ରଥମେ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ, ଗୋଟେ ହେଲା ଜଳବାୟୁ ଆଉ ଗୋଟେ ହେଲା ପାଣିପାଗ। ପ୍ରଥମେ ଆମକୁ ଏଇ ଦୁଇଟି ଜିନିଷ ଭିତରେ ଆମକୁ ପାର୍ଥକ୍ୟ ବୁଝିବାକୁ ପଡିବ। କୌଣସି ସ୍ଥାନର ଜଳବାୟୁ ଆମେ କହୁ, ସେହି ଜାଗାର ବିଭିନ୍ନ ପ୍ରକାର ଯୋଉ ଆମର କ୍ଲାଇମେଟୋଲୋଜିକାଲ ଯୋଉ ୟୁନିଟ୍ସ ଅଛି, ଯେମିତି ବୃଷ୍ଟିପାତ, ସେ ଜାଗାର ସୋଲାର ରେଡିଏସନ ବା ସୂର୍ଯ୍ୟ କିରଣର କେତେ ଟାଇମ ରହୁଛି, ତା ସହିତ ଆର୍ଦ୍ରତା, ଏଭଳି ବହୁତ ଗୁଡ଼ିଏ ଜିନିଷର ସମଷ୍ଟିକୁ ଯଦି ଆମେ 30-50 ବର୍ଷର ଆଭରେଜ ଧରିବା, ତ ତାକୁ ସେହି ଜାଗାର ଆମେ କ୍ଲାଇମେଟ କହିବା। କିନ୍ତୁ ପାଣିପାଗଟି ମୁଖ୍ୟତଃ ରିସେଣ୍ଟ ଯୋଉ ୱେଦର ଫେନୋମେନ ବା ଯାହା ପାଣିପାଗ ଯୋଉ ରହୁଛି 2-3 ଦିନ କିମ୍ବା 7 ଦିନ ଭିତରେ ଯାହା ବି ପରିବର୍ତ୍ତନ ରହୁଛି ଆମର, ତାକୁ ଆମେ ପାଣିପାଗ କହିବା। ତ ଏଇ ଦୁଇଟି ଜିନିଷ ଭିତରେ ଆମେ ପ୍ରଥମେ ପାର୍ଥକ୍ୟ ଜାଣିପାରିଲେ, ତାହେଲେ ଆମେ ଆମ ଯୋଉ ଜାଗାରେ କଣ ଆମେ କ୍ରପ କରିବା, କୋଉ ସମୟରେ କୋଉ ଚାଷ କରିବା ଏବଂ କେଉଁ ପଦ୍ଧତି ଅବଲମ୍ବନ କରିବା, ସେଇଟା ଆମକୁ ବହୁତ ମାତ୍ରାରେ ହେଲ୍ପ କରିବ।
2: ଆଜ୍ଞା, ତାହେଲେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ଗୁଡିକ କଣ?
3: ଜଳବାୟୁ ପରିବର୍ତ୍ତନର ବହୁତ ଗୁଡିଏ କାରଣ ଅଛି, କେତେ ଗୁଡିଏ ନେଚୁରାଲ ଥାଏ, କେତେ ଗୁଡିକ ମନୁଷ୍ୟକୃତ ଥାଏ। ମନୁଷ୍ୟକୃତ ହିସାବରେ ଆମେ ଯଦି ଦେଖିବା, ଆମର ଯୋଉ ରାପିଡ ଅର୍ବାନାଇଜେସନ ବା ସହରୀକରଣ ହଉଛି, ତା ସହିତ ଯୋଉ ବିଭିନ୍ନ ପ୍ରକାର ଆମର ସଂସାଧନ ପାଇଁ ବିଭିନ୍ନ ପ୍ରକାର ଖଣି ଯୋଉ ରହୁଛି ଜଙ୍ଗଲ ଏରିଆରେ, ତାକୁ ଖଣି ପାଇଁ ଜଙ୍ଗଲକୁ ନଷ୍ଟ କରାହଉଛି, ବିଭିନ୍ନ ପ୍ରକାର ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ପାଇଁ ରାସ୍ତାଘାଟ ପାଇଁ ବହୁତ ସାରା ଗଛ କଟା ଯାଉଛି, ଏବଂ ତା ସହିତ ମଣିଷର ବ୍ୟବହାର ବଢେଇବା ପାଇଁ ବିଭିନ୍ନ ପ୍ରକାର ଯାନବାହନ ମଧ୍ୟ ଯାହାର ବହୁଳ ମାତ୍ରାରେ ବ୍ୟବହାର ବଢିଲାନି, ସେଥିରୁ ବହୁତ ପ୍ରକାରର କଳକାରଖାନା ମଧ୍ୟ ଆମର ଏଷ୍ଟାବ୍ଲିଶ ହଉଛି, ଯୋଉଥିରେ କି ବହୁତ ଟକ୍ସିକ ଗ୍ୟାସେସ, ଗ୍ରୀନ ହାଉସ ଗ୍ୟାସେସ ସବୁ ନିର୍ଗତ ହୁଏ। ଏବଂ ଚାଷ କ୍ଷେତ୍ରରେ ମଧ୍ୟ ଅଧିକାଂଶ ଦେଖିବେ ଧାନର ଏରିଆ ବଢିବା ଯୋଗୁଁ ଯୋଉ ମିଥେନ ଗ୍ୟାସ, ଯୋଉ ଗ୍ରୀନ ହାଉସ ଗ୍ୟାସ, ସେଟା ମଧ୍ୟ ବହୁତ ପରିମାଣରେ ବଢୁଛି, ଏବଂ କଂକ୍ରିଟ ଜଙ୍ଗଲ ଯୋଗୁଁ ଯୋଉ ହିଟଟା ଆମର ଆଗରୁ ରିଫ୍ଲେକ୍ଟ ହେଇଯାଉଥିଲା ସେଟା ଟ୍ରାପ ହେଇକି ଆର୍ଥର ଆମର ଟେମ୍ପରେଚର ବଢଉଛି। ତ ଏଇଭଳିଆ ବହୁତ ଗୁଡିଏ ମନୁଷ୍ୟକୃତ ରିଜନ ଅଛି ବା କାରଣ ଅଛି, ଯାହାଫଳରେ ଆମର କ୍ଲାଇମେଟ ଚେଞ୍ଜଟା ବହୁତ ଜଲ୍ଦି ହଉଛି, ଯାହାଫଳରେ ଆମର ବହୁତ ସାରା ଆମେ ଅସୁବିଧା ଫେସ୍ କରୁଛେ ଚାଷରେ ମଧ୍ୟ ଏବଂ ଦୈନନ୍ଦିନ ଜୀବନରେ ମଧ୍ୟ। ସେମିତି ଆହୁରି କିଛି ଏମିତି ୱେଦର ଫେନୋମେନା ଅଛି ଯୋଉଟା କି ଆମର କ୍ଲାଇମେଟ ଚେଞ୍ଜ କରିବାରେ ପ୍ରକୃତିର ବହୁତ ସେଥିରେ ଅବଦାନ ଅଛି, ଯେମିତି ଆମର ରହିଲା ଭଲକାନିକ ଇରପ୍ସନ ମାନେ ଯୋଉ ଲାଭା ଉଦ୍ଗିରଣ ହବା, ଯାହାଫଳରେ ସେଥିରୁ ମଧ୍ୟ ବହୁତ ସାରା ଟକ୍ସିକ ଫ୍ୟୁମ ଲାଇକ୍ ସଲଫର ଡାଇଅକ୍ସାଇଡ, ନାଇଟ୍ରିକ ଅକ୍ସାଇଡ ଏସବୁ ଜିନିଷ ଗ୍ୟାସ ଗୁଡିକ ବାହାରେ, ତ ଯାହାଫଳରେ ସେଗୁଡିକ ଏସିଡ ରେନ୍ କରି ତାକୁ ମଧ୍ୟ ଆମର ଜଳବାୟୁର ବହୁତ ସାରା କ୍ଷତି

0: ଆଉ ଜଙ୍ଗଲର ନିଆଁ ଯୋଉଟା ରହିଲା ଯାହାଫଳରେ ମଧ୍ୟ କ୍ଲାଇମେଟ୍ ଚେଞ୍ଜରେ ବହୁତ ମାତ୍ରାରେ ହେଲ୍ପ କରେ।
1: ଆଜ୍ଞା, ତାହେଲେ ଜଳବାୟୁ ପରିବର୍ତ୍ତନ ଯୋଉ ମାତ୍ରାରେ ହେଉଛି ଯାହାଦ୍ୱାରା କି ଆମେ ବହୁତ ସମୟରେ ଅନିୟମିତ ବର୍ଷା ଆଉ ଅତ୍ୟଧିକ ଗରମ ମଧ୍ୟ ଅନୁଭବ କରିଥାଉଛୁ, ତାହେଲେ ସାର୍ ଏସବୁ ଆମ ଫସଲ ଉତ୍ପାଦନ ଉପରେ କିପରି ପ୍ରଭାବ ପକାଉଛି?
0: ଦେଖନ୍ତୁ, ଚାଷ କାର୍ଯ୍ୟ ଉଦ୍ଭିଦ ଆମେ ଯାହା ବି କରୁଛେ, ଚାଷ କାର୍ଯ୍ୟରେ ଆମର ଯାହା ବି ଫସଲ ରହିଲା ସେ ଗୋଟେ ମୁଖ୍ୟତଃ ସେମାନେ ଗୋଟେ ଉଦ୍ଭିଦ, ତ ସେମାନଙ୍କର ଫିଜିଓଲୋଜିକାଲ ବା ମେଟାବଲିକ ଆକ୍ଟିଭିଟି ପାଇଁ ତାଙ୍କର ଯୋଉ କ୍ଲାଇମେଟ ବା ଯେତିକି ଟେମ୍ପରେଚର ହ୍ୟୁମିଡିଟି ରେନ୍ଫଲ ଦରକାର, ଯଦି ସେଥିରେ କିଛି ବି ବ୍ୟତିକ୍ରମ ହୁଏ

0: ପ୍ରୋବ୍ଲେମ୍ ଆମର ଆସିଥାଏ। ତ ଯୋଉ ଗୁଡାକୁ ଆମକୁ ଦୃଷ୍ଟିରେ ରଖି ଧୀରେ ଧୀରେ ଆମେ ସେଇ ଜିନିଷକୁ କେମିତି ତାକୁ ପ୍ରିଭେଣ୍ଟ କରିବା ଏବଂ ତାକୁ ନେଇକି ଆମକୁ ଚାଷକୁ ଆଗକୁ ବଢିବାକୁ ହବ, ସେ ବିଷୟରେ ଆମକୁ ବହୁତ ଦୀର୍ଘସ୍ଥାୟୀ ଉପାୟ ଏବଂ ତା ପାଇଁ ଆମକୁ ଆକ୍ସନ ନବାକୁ ଏବେଠୁ ହିଁ ପଡିବ। ନହେଲେ ଆମର ଚାଷ କ୍ଷେତ୍ର ଯୋଉ ଉତ୍ପାଦନ ହ୍ରାସ ପାଇବ, ଯୋଉଟା ପ୍ରଡକ୍ଟିଭିଟି ଲସ୍ ଆମେ କହୁଛୁ, ସେଇଟା ନିଶ୍ଚିତ ଭାବେ ଆମକୁ କମେଇବାକୁ ପଡିବ, ନହେଲେ ଚାଷ କାର୍ଯ୍ୟ ଆଉ ଲାଭଜନକ ହେଇକି ରହିବ ନାହିଁ।
1: ନିଶ୍ଚିତ ଭାବରେ ସାର୍, ତାହେଲେ ଏଇ ଯୋଉ ଆମର ଜଳବାୟୁ ପରିବର୍ତ୍ତନ ହଉଛି, ସେସବୁ ଆମ ମାଟିର ଉର୍ବରତା ଉପରେ କଣ ପ୍ରଭାବ ପକାଉଛି?
0: ବିଭିନ୍ନ ପ୍ରକାର ଯୋଉ ଗ୍ରୀନ ହାଉସ୍ ଗ୍ୟାସ ହଉ କିମ୍ବା ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ ଯୋଉଟା କହିଲେ ଯାନବାହନର ହଉ କଳକାରଖାନାର ହଉ, ସେସବୁ ଯେତେବେଳେ ଆମର ବୃଷ୍ଟି ସହିତ ବା ମଶ୍ଚର ସହିତ ମିଶେ ବିଭିନ୍ନ ପ୍ରକାର ଏସିଡ୍ ତିଆରି କରେ, ତାକୁ ଆମେ ଏସିଡ୍ ରେନ୍ କହୁ। ସଲଫର ଡାଇଅକ୍ସାଇଡ୍ ହଉ କିମ୍ବା ନାଇଟ୍ରିକ ଅକ୍ସାଇଡ୍ ହଉ, ଆପଣଙ୍କର ବିଭିନ୍ନ ପ୍ରକାର ସଲଫ୍ୟୁରିକ ଏସିଡ୍ ହଉ, ଏସବୁ ଯେତେବେଳେ ଆମ ମାଟିରେ ପଡେ ମାଟିର ଅମ୍ଳୀୟତା ବଢିଯାଏ। ଯୋଉ ପାଣିର ଆମର ଯୋଉ ବିଭିନ୍ନ ପ୍ରକାର ଇରିଗେସନ ପାଇଁ ଯୋଉ ପାଣି ଅଛି, ପୋଖରୀ ନଦୀ ନାଳ ଏସବୁର ମଧ୍ୟ ପିଏଚ୍ ମଧ୍ୟ ବହୁତ ପରିମାଣରେ ହ୍ରାସ ହେଇଯାଏ। ତ ଅମ୍ଳୀୟ ହେବା ଦ୍ୱାରା ମାଟିରେ ଆମେ ଯୋଉ ଫସଲ କରୁଛେ ସେ କଣ ହବ, ମାଟିରେ ଥିବା ଯୋଉ ଖଣିଜ ଲବଣ ଏସବୁକୁ ସେ ଗ୍ରହଣ କରିପାରିବ ନାହିଁ, ଏବଂ ମାଟିରେ ଥିବା ଯୋଉ ବାୟୋମାସ ଅଛି ଏବଂ ଆମର ମାଇକ୍ରୋ ଅର୍ଗାନିଜମ ଯୋଉଟା ବେନିଫିଟ ଆମର ଚାଷ ପାଇଁ, ସେସବୁର ସଂଖ୍ୟା ମଧ୍ୟ ବହୁତ ପରିମାଣରେ ହ୍ରାସ ହେଇଯାଏ। ତ ନିହାତି ଭାବେ ଜଳବାୟୁ ପରିବର୍ତ୍ତନର ପ୍ରଥମ ଶିକାର ତ ଆମ ନିହାତି ଭାବେ ମାଟି ହୁଏ, ମାଟିର ଉର୍ବରତା ହ୍ରାସ ହେବା ସହିତ ସେଥିରେ ଯୋଉଟା ଆମର ଭଲ ବ୍ୟାକ୍ଟେରିଆ ମାନେ ସେମାନଙ୍କର ସଂଖ୍ୟା ବହୁତ ପରିମାଣରେ କମ୍ ହେଇଯାଏ, ଯାହାଫଳରେ ସଏଲର କ୍ୱାଲିଟି ବହୁତ ପରିମାଣରେ ଡିଗ୍ରେଡ ହେଇଯାଏ।
1: ତାହେଲେ ଏଭଳି ପରିସ୍ଥିତିରେ କୃଷକମାନେ କେଉଁ ପ୍ରକାର ଚାଷ ପଦ୍ଧତି ଅବଲମ୍ବନ କରିବା ଉଚିତ?
0: ଆମକୁ ପ୍ରଥମେ ଆମର ସରାଉଣ୍ଡିଂରେ ବା ଆମର କ୍ଲାଇମେଟରେ ଯାହା ବି ଆମେ ଚାଷ କରୁଛେ ତାକୁ କଣ କଣ ପ୍ରୋବ୍ଲେମ ଫେସ୍ କରୁଛେ ଆମେ ତାକୁ ଆଇଡେଣ୍ଟିଫାଏ କରିବା, ଏବଂ ତାପରେ କ୍ଲାଇମେଟ ରେଜିଲିଏଣ୍ଟ ଟେକ୍ନୋଲୋଜି ଯାହା ଯାହା ବି ଅଛି ସେ ସବୁକୁ ଆମକୁ ଧୀରେ ଧୀରେ ଟେକ୍ନୋଲୋଜି ସାହାଯ୍ୟରେ ଆମକୁ ଆଡପ୍ଟ କରିବାକୁ ନିହାତି ଭାବେ ପଡିବ। ୱିଦାଉଟ୍ ଆଡପ୍ଟେସନ ଅଫ୍ ଟେକ୍ନୋଲୋଜି ଆମେ ଚାଷ କ୍ଷେତ୍ରରେ ସେସବୁ ଯାହା ବି ପ୍ରୋବ୍ଲେମ ଅଛି ତାକୁ ଆମେ ସଲ୍ଭ କରିପାରିବା ନାହିଁ। ଯେମିତି ଉଦାହରଣ ଦେବି, ଆଜିକାଲି ଆମର ବର୍ଷାର ଅନୁପାତ ବହୁତ ପରିମାଣରେ କମିଗଲାଣି, ତ ଜଳ ବିନା ଆମେ ଚାଷ କରିପାରିବା ନାହିଁ, କିନ୍ତୁ ଯେତିକି ବି ଜଳ ଇରିଗେସନ ପାଇଁ ଆମକୁ ୱାଟର ଆଭେଲେବିଲିଟି ଅଛି ତାକୁ ଆମେ କେମିତି ଠିକ ଭାବେ ବ୍ୟବହାର କରିପାରିବା, ଯାହାଫଳରେ ଆମର ଅଳ୍ପ ପାଣିରେ ମଧ୍ୟ ଆମ ଚାଷଟି ଠିକ ଭାବେ ହେଇଯିବ। ତ ସେଥିପାଇଁ ଯୋଉ ଆମର ଟେକ୍ନୋଲୋଜି ଅଛି ଡ୍ରିପ୍ ଇରିଗେସନ ବା ବୁନ୍ଦା ଜଳସେଚନ, ସ୍ପ୍ରିଙ୍କ୍ଲର ଇରିଗେସନ ବା ଛିଞ୍ଚା ଜଳସେଚନ, ଯୋଉଟା ଆମେ କହୁଛୁ ସରକାରଙ୍କର ସ୍ଲୋଗାନ ଅଛି ପର୍ ଡ୍ରପ୍ ମୋର୍ କ୍ରପ୍, ତାକୁ ଆମକୁ ଚାଷ କ୍ଷେତ୍ରରେ ନିହାତି ଭାବେ ବ୍ୟବହାର କରିବାକୁ ପଡିବ। ଆମେ ଫଳ ଚାଷ କରୁ କିମ୍ବା ଡାଲି ଜାତୀୟ ପନିପରିବା କିଛି ବି ଆମେ କରୁଛୁ, ଅର୍ଥକାରୀ ଫସଲ ଚାଷ କରୁଛୁ, ସେଥିରେ ଆମକୁ ଇରିଗେସନକୁ ନିହାତି ଭାବେ ଡ୍ରିପ୍ ମାଧ୍ୟମରେ ଆମକୁ କରିବାକୁ ପଡିବ, ଯାହାଫଳରେ 80-90% ଆମର ପାଣିର ଅପଚୟ ଆମର ବଞ୍ଚିଯାଇ ପାରିବ। ତାପରେ ରହିଲା ଟେମ୍ପରେଚର ବୃଦ୍ଧି ହେଉଛି କିମ୍ବା ଅଦିନିଆ କୁଆପଥର ବୃଷ୍ଟି ହେଉଛି, ଏସବୁ ଯୋଉ କ୍ଲାଇମେଟୋଲୋଜିକାଲ ଯୋଉ ଆମର ଅସୁବିଧା ଫେସ୍ କରୁଛନ୍ତି ଚାଷୀ ଭାଇ ମାନେ, ତା ପାଇଁ ମଧ୍ୟ ଆମର ପ୍ରୋଟେକ୍ଟେଡ୍ କଲ୍ଟିଭେସନ ବା କେମିତି ପଲି ହାଉସ କିମ୍ବା ନେଟ୍ ହାଉସ କରି ତା ଭିତରେ ଚାଷ କଲେ ତା ଭିତରେ ଆମେ ଟେମ୍ପରେଚର ହ୍ୟୁମିଡିଟି ସବୁ ନିଜେ କଣ୍ଟ୍ରୋଲ କରିପାରିବା। ବାହାର ଟେମ୍ପରେଚର ଯେତେ ହାଇ ଥିଲେ ମଧ୍ୟ ପଲି ହାଉସ ଭିତରେ ଆମର ଚାଷ ପାଇଁ ଯେତିକି ଅନୁକୂଳ ସେତିକି ଟେମ୍ପରେଚର ଏବଂ ରିଲେଟିଭ ହ୍ୟୁମିଡିଟି ଆମେ ମେଣ୍ଟେନ୍ କରିପାରିବା। ସେଇ ଜିନିଷ ଗୁଡିକୁ ମଧ୍ୟ ଆମକୁ ଟେକ୍ନୋଲୋଜି ମାଧ୍ୟମରେ ହିଁ ଆମେ ତାକୁ ସଲ୍ଭ କରିପାରିବା, ତାହେଲେ ଯାଇ ଆମେ କ୍ଲାଇମେଟ ଚେଞ୍ଜର ଯୋଉ ଆଡଭର୍ସ ଇଫେକ୍ଟ ଅଛି ତାକୁ ଆମେ ନିହାତି ଭାବେ ଟ୍ୟାକେଲ କରିପାରିବା।
1: ଆଜ୍ଞା, ତାହେଲେ ସାର୍ ଜୈବିକ ଚାଷ ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇ ପାରିବ କି?
0: ନିଶ୍ଚିତ ଭାବେ, ଯେତେବେଳେ ଗ୍ରୀନ ରିଭଲ୍ୟୁସନ ଷ୍ଟାର୍ଟ ହେଲା ସେତେବେଳେ ଦେଶରେ ଜନସଂଖ୍ୟା ହିସାବରେ ସେତିକି ଖାଦ୍ୟ ଉତ୍ପାଦନ ହେଉନଥିଲା, ଯାହାଫଳରେ ଆମକୁ ସିଂହଭାଗ ବାହାରୁ ଆମକୁ ଆମଦାନୀ କରିବାକୁ ପଡୁଥିଲା। ତ ସେଥିପାଇଁ ଯେତେବେଳେ ଗ୍ରୀନ ରିଭଲ୍ୟୁସନ ଷ୍ଟାର୍ଟ ହେଲା ଆମର ବିଭିନ୍ନ ପ୍ରକାର ଡ୍ୱାର୍ ଭେରାଇଟିର ଯାହା ବି ଆମର କ୍ରପ୍ ରହିଲା, ହ୍ୱିଟ୍ ରହିଲା, ତ ସେସବୁକୁ ହାଇ ପେଷ୍ଟିସାଇଡ୍ ଏବଂ ଆମର ୟୁରିଆ ଡିଏପି ଏସବୁ ଫର୍ଟିଲାଇଜର ଦେଇ ଆମର ପ୍ରଡକ୍ଟିଭିଟି ଉତ୍ପାଦନକୁ ବହୁତ ପରିମାଣରେ ବଢାଗଲା, କାହିଁକି ସେତେବେଳେ ଏହାର ନିହାତି ଜରୁରୀ ଥିଲା। କିନ୍ତୁ ସେ ଯୋଉ ଲୋଭଟି ଧୀରେ ଧୀରେ ଆମକୁ ଏତେ ଅଭ୍ୟସ୍ତ କରିଦେଲା ସାର ବିଷ ପ୍ରୟୋଗ କରିବାରେ, ଯାହାଫଳରେ ମାଟି ଏବଂ ଜଳବାୟୁ ଏତେ ପରିମାଣରେ ବିଷାକ୍ତ ହେଲା, ଯାହାଫଳରେ ବହୁତ ଗୁଡ଼ିଏ ରୋଗ ମଧ୍ୟ ଆମର ଲୋକଙ୍କ ମଧ୍ୟରେ ବଢିଲା। ତ କ୍ୟାନ୍ସର ଭଳି ରୋଗ ଅଛି ଯୋଉଟାର ମୁଖ୍ୟ କାରଣ ମଧ୍ୟ ବହୁତ ପରିମାଣରେ ଆମର କୀଟନାଶକର ବ୍ୟବହାର ଏବଂ ଯୋଉ ୱିଡିସାଇଡ୍ ଅଛି ଘାସ ମାରିବା ବିଷୟ ଏସବୁର ବିଷ ପାଇଁ ଆମ ଦେହ ମଧ୍ୟକୁ ଗଲା ବିଭିନ୍ନ ମାଧ୍ୟମରେ ଏବଂ ବିଭିନ୍ନ ପ୍ରକାର ରୋଗ ଗଲା, ଏବଂ ତାହା ମଧ୍ୟ ଆମର ଜଳାଶୟରେ ଯୋଉ ମାଛ ଥିଲେ କିମ୍ବା ଅନ୍ୟାନ୍ୟ ଯାହା ଆମର ଫ୍ଲୋରା ଫନା ଥିଲା ତାକୁ ମଧ୍ୟ ବହୁତ ପରିମାଣରେ ଆଫେକ୍ଟ କଲା। ତ କେମିକାଲ ବ୍ୟବହାର ଫଳରେ ଚାଷ କ୍ଷେତ୍ରରେ ଆମର ବହୁତ ସାରା ତାର ଆଡଭର୍ସ ଇଫେକ୍ଟ ଆମେ ଫିଲ୍ କରିଛେ, ମୁଖ୍ୟତଃ ବହୁତ ସାରା ଡିଜିଜ୍ ମଧ୍ୟ ଆମର ଦେହରେ ସେସବୁ ଜିନିଷ ପାଇଁ ହଉଛି। ତ ତାକୁ ଯଦି ଆମେ ଜୈବିକ ଉପାୟରେ କରିପାରିବା ତାହେଲେ ଏଇ ପ୍ରୋବ୍ଲେମ

0: କୁ ମଧ୍ୟ ଆମେ ସଲ୍ଭ କରିପାରିବା।
1: ଆଜ୍ଞା, ତାହେଲେ ସାର୍ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର କେଉଁ ସବୁ ଯୋଜନା କରିଛନ୍ତି?
0: ଆମର ଯାହା ବି ପରିବର୍ତ୍ତନ ଜଳବାୟୁରେ ଆସୁଛି, ଚାଷ
1: ଆଜ୍ଞା
0: ନିଶ୍ଚିତ ଭାବେ ସେଥିରେ ଆଫେକ୍ଟ ହେଉଛି ଏବଂ ସରକାର ସେ ବିଷୟରେ ବହୁତ ଅବଗତ। ତ ତା ବିଷୟରେ ବହୁତ ସାରା ରିସର୍ଚ୍ଚ ଚାଲିଛି ଏବଂ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରି ଚାଷୀ ଭାଇମାନଙ୍କୁ କେମିତି ସେଥିରେ କମ୍ ଆଫେକ୍ଟ ହେବେ ଏବଂ ତାଙ୍କର ପ୍ରଡକ୍ସନ ବଢ଼ିବ, ରିସ୍କ ତାଙ୍କର କମିଯିବ, ତ ସେ ବିଷୟରେ ବହୁତ ସାରା ସରକାର ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି। ଯେମିତି ଆର୍ଇଡି ରହିଲା, ରେନଫେଡ୍ ଏରିଆ ଡେଭଲପମେଣ୍ଟ ସେଥିପାଇଁ ରହିଲା, ତାପରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଯେମିତି କହିଲି ଡ୍ରିପ୍ ସ୍ପ୍ରିଙ୍କ୍ଲର ଇରିଗେସନ କୁ ବହୁତ ହି ସରକାରୀ ସବସିଡି 80-90% ସବସିଡି ସରକାର ଦଉଛନ୍ତି ଡ୍ରିପ୍ ଆଉ ସ୍ପ୍ରିଙ୍କ୍ଲର ଇରିଗେସନ କରିବା ପାଇଁ। ତାପରେ ପଲି ହାଉସ ବା ପ୍ରୋଟେକ୍ଟେଡ କଲ୍ଟିଭେସନ ଭିତରେ ଚାଷ କରିବା ପାଇଁ ସେଥିରେ ମଧ୍ୟ ବହୁତ ପରିମାଣରେ ସବସିଡି ଦିଆଯାଉଛି ଚାଷୀମାନଙ୍କୁ, ଏବଂ ବିଭିନ୍ନ ପ୍ରକାରର ତାଲିମ ଶିବିର ମଧ୍ୟ କରାଯାଉଛି କେମିତି ଆମେ କ୍ଲାଇମେଟ୍ ରେଜିଲିଏଣ୍ଟ ଟେକ୍ନୋଲୋଜିରେ ଆମେ ଚାଷ କରିବା, ନୂଆ ନୂଆ ପଦ୍ଧତି ଆଡପ୍ଟ କରିବା, ଅର୍ଗାନିକ ଫାର୍ମିଂ କେମିତି କରିବା। ଅର୍ଗାନିକ ଫାର୍ମିଂ ପାଇଁ ମଧ୍ୟ ସରକାରଙ୍କ ତରଫରୁ ସବସିଡିର ବ୍ୟବସ୍ଥା ଅଛି, ଟ୍ରେନିଂର ବ୍ୟବସ୍ଥା ଅଛି, ଏବଂ ସମୟ ସମୟରେ ଚାଷୀ ଭାଇମାନଙ୍କୁ ମଧ୍ୟ ବିଭିନ୍ନ ଜାଗାରେ ଟୁର୍ ମାଧ୍ୟମରେ ମଧ୍ୟ ଚାଷୀ ଭାଇମାନଙ୍କୁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ମଧ୍ୟ ତାଙ୍କୁ ଆମେ ନେଇକି ଯାଉଛୁ। ତାଙ୍କୁ ଏ ବିଷୟରେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଆମେ ତାଙ୍କୁ ଧାରଣା ଦିଆଯାଉଛି, ସେମାନେ ନିଜେ ଦେଖୁଛନ୍ତି, ଶିଖୁଛନ୍ତି ଏବଂ କାର୍ଯ୍ୟରେ ମଧ୍ୟ ଲଗାଉଛନ୍ତି।
1: ଆଜ୍ଞା, ତାହେଲେ ସାର୍ କୃଷକମାନେ ପାଣିପାଗ ପୂର୍ବାନୁମାନକୁ ନେଇ କିପରି ବ୍ୟବହାର କରିପାରିବେ?
0: ଦେଖନ୍ତୁ, ଆଜିକାଲି ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଆସିଗଲାଣି। ସରକାରଙ୍କ ତରଫରୁ ନିୟମିତ ଭାବେ ଆମର ମେଟ୍ରୋଲୋଜିକାଲ ଯୋଉ ଷ୍ଟେସନ ରହିଛି କିମ୍ବା କୃଷି ବିଜ୍ଞାନ କେନ୍ଦ୍ର ରହିଛି, ସେଥିରୁ ବିଭିନ୍ନ ପ୍ରକାର ବୁଲେଟିନ୍ସ ଆସେ। ଆପଣଙ୍କର ସର୍ଟ ଟର୍ମ ହଉ, ଲଙ୍ଗ ଟର୍ମ ପ୍ରେଡିକ୍ସନ ହଉ, ସରକାରଙ୍କ ତରଫରୁ ଆସେ। ତ ଚାଷୀ ଭାଇମାନେ ନିଶ୍ଚିତ ଭାବେ ଟିଭିରେ, ରେଡିଓରେ କିମ୍ବା କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଯୋଉ ବୁଲେଟିନ୍ସ ଆସେ, ଓୟୁଟି ଯୋଉ ଆମର ଏଗ୍ରିକଲଚର ୟୁନିଭର୍ସିଟି ଅଛି, ତ ସେଠୁ ବହୁତ ସାରା ଆମର ବୁଲେଟିନ୍ସ ଆସେ, ତାକୁ ମଧ୍ୟ ସେମାନେ ଶୁଣିପାରିବେ। ସେ ବିଷୟରେ ସେମାନେ କ୍ଲାଇମେଟ୍ ବିଷୟରେ ଜାଣିପାରିବେ। ତା ସହିତ ସେମାନେ ନିକଟସ୍ଥ ଯୋଉ କୃଷି କିମ୍ବା ଉଦ୍ୟାନ କୃଷି ଅଫିସ ଅଛି, ସେଠି ମଧ୍ୟ ଯାଇ ସବୁ ବିବରଣୀ ବିଷୟରେ ସେମାନେ ପାଇପାରିବେ।
1: ଜଳବାୟୁ ପରିବର୍ତ୍ତନ ସମୟରେ କୃଷକମାନେ ଆଶା ହରାଇବା ଉଚିତ କି ନା ନୂଆ ପଦ୍ଧତି ଆପଣେଇକି ଆମେ ଲାଭବାନ ହେଇପାରିବା?
0: ପୂର୍ବ କାଳରେ ଯେତେବେଳେ ଟେକ୍ନୋଲୋଜି ଏତେ ଆସିନଥିଲା, ଆମର ଚାଷୀ ଭାଇମାନେ କ୍ଲାଇମେଟୋଲୋଜିକାଲ ପ୍ରେଡିକ୍ସନ ବିଷୟରେ ଜାଣିପାରୁନଥିଲେ, ଏଥର କେତେ ବର୍ଷା ହବ, କଣ ହବ, କେବେ ହବ, ତ ସେଇ ଅନୁସାରେ ସେମାନେ ଚାଷ କାର୍ଯ୍ୟର ଯୋଉ ଆମର ସେଡ୍ୟୁଲ ରହିଛି ତାକୁ ଠିକ ଭାବେ ସେମାନେ ପରିଚାଳନା କରିପାରୁନଥିଲେ। ଗୋଟେ ଅସମ୍ଭାବ ଗୋଟେ ଫ୍ୟୁଚରକୁ ନେଇକି ସେମାନେ ଚାଷ କରୁଥିଲେ, କିନ୍ତୁ ଧୀରେ ଧୀରେ ଯେହେତୁ ଟେକ୍ନୋଲୋଜି ଆମର ବଢ଼ିଲାଣି, ଆମେ କେତେ ବର୍ଷା ହବ, କେବେ ହବ, କଣ ହବ, କେବେ ଲୋ ପ୍ରେସର ହଉଛି, କେବେ ମରୁଡି ହବ, କେବେ ଏଲନିନୋ ହବ, ଏସବୁ ବିଷୟରେ ସରକାରଙ୍କ ତରଫରୁ ଆମକୁ ଡାଟା ଦିଆଯାଉଛି। ଆଉ ଆଜିକାଲି ଫୋନ ମାଧ୍ୟମରେ ମଧ୍ୟ ସବୁ ଜିନିଷ ଆଭେଲେବୁଲ ହେଇଗଲାଣି, ତ ଆମ ଚାଷୀ ଭାଇମାନେ କୌଣସି ପ୍ରକାର ଦିଗହରା ହବା ଦରକାର ନାହିଁ କିମ୍ବା ଟେନସନ ନେବା ଦରକାର ନାହିଁ। ଡାଟା ସେମାନେ ନିଜ ହାତ ପାହାନ୍ତରେ ପାଇପାରିବେ, ପାଇଲା ପରେ ସେମାନେ ଚାଷ କ୍ଷେତ୍ରରେ ନିଜ ତାକୁ ବ୍ୟବହାର କରିପାରିବେ, କେବେ ସିଡ୍ ସୋଇଂ କରିବେ, କୋଉ ଭେରାଇଟି ନେବେ, କଣ ଚାଷ କରିବେ, ଏବଂ ଯଦି କିଛି ପ୍ରୋବ୍ଲେମ ଆସୁଛି ତାକୁ ସେମାନେ କେମିତି ହ୍ୟାଣ୍ଡେଲ କରିବେ, ସେ ସବୁ ବିଷୟରେ ଆପଣ ସରକାରଙ୍କ ତରଫରୁ ନିଶ୍ଚିତ ଭାବେ ହେଲ୍ପ ପାଇବେ। ଏବଂ ସେ ସବୁ ଜିନିଷର ଯାହା ବି ସରକାରଙ୍କ ତରଫରୁ ଯୋଜନା ଅଛି ତାର ସୁବିଧା ମଧ୍ୟ ନେଇ ସେ ରିସ୍କ ବିୟରିଂ ଆବିଲିଟି ନିଜ ତାଙ୍କର ବଢେଇ ପାରିବେ ଏବଂ ଚାଷ କ୍ଷେତ୍ରରେ ନିହାତି ଭାବେ ଲାଭ କରିପାରିବେ।
1: ଆଜ୍ଞା, ତାହେଲେ ସାର୍ ଆମ କାର୍ଯ୍ୟକ୍ରମ ତରଫରୁ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ବହୁତ କିଛି କଥା କହିଲେ ପାଣିପାଗ ଏଇସବୁ ବିଷୟରେ, ତେବେ ଶେଷରେ ଆମ କୃଷକ ଭାଇ ଭଉଣୀ ମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ?
0: କୌଣସି ବି ଦୈବୀ ଦୁର୍ବିପାକ ଆସିଲେ କିମ୍ବା ପ୍ରୋବ୍ଲେମ ଆସିଲେ ନିଶ୍ଚିତ ଭାବେ ସରକାର ସବୁବେଳେ ସେ ଯୋଉ ପରିସ୍ଥିତିକୁ କେମିତି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ ବିଭିନ୍ନ ପ୍ରକାର ଗାଇଡଲାଇନ ମାନ ଜାରି କରିଥାନ୍ତି। ଆମେ ଚାଷୀ ଭାଇମାନଙ୍କ ଡୋର ଟୁ ଡୋର ସେମାନଙ୍କୁ ଏସବୁ ଜିନିଷ ପହଞ୍ଚାଇ ଥାଉ। ଆଉ ସେମାନଙ୍କର ଚାଷ କ୍ଷେତ୍ରରେ ମୁଖ୍ୟତଃ ଆମେ କ୍ଲାଇମେଟକୁ ଯଦି ଆମକୁ ଏଇ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ହବ, ତାର ଏକମାତ୍ର ଉପାୟ ହେଉଛି ଆମକୁ ଟେକ୍ନୋଲୋଜି ବ୍ୟବହାର କରିବ। ଟେକ୍ନୋଲୋଜି ବ୍ୟବହାର କରିବା ପାଇଁ ସରକାର ବହୁତ ସାରା ଯୋଜନା ପ୍ରଣୟନ କରିଛନ୍ତି, ତାହା ଆମର ଚାଷୀ ଭାଇମାନେ ସେସବୁ ଯୋଜନାର ଲାଭ ନିଅନ୍ତୁ ଏବଂ ଯାହା ବି ସେମାନଙ୍କ ଜ୍ଞାନ ଆହରଣ କରୁଛନ୍ତି ତାକୁ କାର୍ଯ୍ୟରେ ଲଗାନ୍ତୁ, ଫିଲ୍ଡରେ ଲଗାନ୍ତୁ, ଏବଂ କୌଣସି ପ୍ରକାର ବି ସେମାନେ ତାଙ୍କର ଅସୁବିଧାର ସମ୍ମୁଖୀନ ହେଲେ ନିକଟସ୍ଥ ଯୋଉ ଆମର କୃଷି ହଉ, ଉଦ୍ୟାନ କୃଷି ହଉ, ଅଫିସରେ ଯାଇକି ଅଫିସର କିମ୍ବା ଷ୍ଟାଫ ମାନଙ୍କ ସହିତ ତାଙ୍କ ସହିତ ସମ୍ପର୍କ ରଖନ୍ତୁ, ଆପଣଙ୍କୁ ନିଶ୍ଚିତ ଭାବେ ସେଠୁ ବହୁତ ହେଲ୍ପ ମଧ୍ୟ ମିଳିପାରିବ।
1: ଆଜ୍ଞା ସାର୍, ଆପଣ ତ ବହୁତ ଭଲ ଭଲ କଥା କହିଲେ, ଆଉ ନିଜ ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ ଆମକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ସାର୍।
0: ନମସ୍କାର।
2: ବାଃ, ବଢିଆ କିନା ଆଜ୍ଞା କହିଲେ ନେଇ କି କେଡେ ସୁନ୍ଦର, ତମେ ଗୋଟେକୁ ଗୋଟେ ପଚାରିବାକୁ, ତାଙ୍କେ ଧାଡିକୁ ଧାଡି ଉତ୍ତର ଦେବାକୁ, ବଢିଆ ଲାଗିଲା ଶୁଣିକିନା, କେତେ କଣ ଜାଣିମିଶା ହେଲା। ହେଲେ ଏଇ ବୈଠକ ଘର ଟିକେ ଖାଁ ଖାଁ ଲାଗୁଛି, ହଇ ହଇ ଗୀତ ବାଜନା କଣ ଟିକେ ବଜେଇବା ବୁଲୁଥିଲି, ଚାଲ ଗୀତ ଗୋଟେ ଶୁଣିଦେବା।

0: ଗୀତ ତ ଶୁଣିଲେ ନାନୀ, ଭଲ ଲାଗିଥିବ। ମୁଇଁ ଗୋଟେ ଆଜ୍ଞା ସହିତ କଥା ହେଲି, ତମେ ତ ଶୁଣିଲ। ତମେ କିଛି ଆଣିଛ କି ନାଇଁ ଆମର ଭାଇ ଭଉଣୀ ମାନଙ୍କୁ ଶୁଣେଇବା ପାଇଁ?
1: ଆହୁରି ନହେଲେ ମୁଇଁ ମିଶା ଆଣିଛି ନା, ଗୋଟେ ଭାଇନା ସହିତ କଥା ହେଲି ବୋଲଛ। ତାଙ୍କେ କେଡେ ସୁନ୍ଦର ଏଇ ଧାନ ଆହୁରି ପନିପରିବା ଚାଷ କରୁଛନ୍ତି, ଚାଲ ଶୁଣିବା।
2: ଆଜ୍ଞା ଜୁହାର।
3: ଜୁହାର
2: ମ୍ୟାଡମ, ଜବର କାଇ କାଇଟା ମାନେ ଲଗେଇଛନ୍ତି ପରା?
3: ହଁ ଧାନ ଲାଗିଛି ମ୍ୟାଡମ, ଏଇ ଗୋଟେ ନେଳିଗିରି ଆଉ ଭେଣ୍ଡି ଲଗେଇଥିଲି।
2: ବଢିଆ। ହେଲେ ଭାଇନା ଆଗ କଥା ହବା ସିନା, ଆଗ ଜାଣିଦବା ଘରଟା କୋଉଠି, ଏଇଟା କି ଗାଁ?
3: ହେଲେ
2: କେବେରୁ ଚାଷ କାମ କଲେଣି ଆଜ୍ଞା?
3: ଚାଷଟା ତ ମୁଁ 2003 ଠୁ, ଯେତେବେଳେ ମୋର ଟେନ୍ଥ ସରିଲା ପରେ ମୁଁ ଆରମ୍ଭ କଲି, 18 ବର୍ଷ ହଉ ଆରମ୍ଭ କରିଦେଲି। ପ୍ରାୟ 20 ବର୍ଷ ହେଲାଣି ମୁଁ ଚାଷ କାମରେ ରହିଛି। ଗୋଟେ ସର୍ଭିସ ସେକ୍ଟରରେ ମୁଁ ଜବ ପାଇଁ ଚଲେଇଛି। ଏପଟେ ଆମର ମଣ୍ଡି କାମ ଯୋଉଟା ଫାର୍ମର ମାନଙ୍କ ଧାନ କିଣା ବିକାରେ ଗଭର୍ଣ୍ଣମେଣ୍ଟ କାମଟା କରୁଛି।
2: ବଢିଆ। ହେଲେ ଏବେ କିସ୍ଟା କିସ୍ଟା ଲଗେଇଛ?
3: ଏବେ ଲଗେଇଛି ଭେଣ୍ଡି ଲାଗିଛି, ନୀଳଗିରି ଏବେ ବର୍ତ୍ତମାନ ଲାଗିଛି, ଗତ ବର୍ଷ ବି ଲାଗିଛି, ଆଉ ଧାନ ଲାଗିଛି।
2: ହେଲେ ଏଇ ଧାନ ଚାଷ କେବେଠୁ ଷ୍ଟାର୍ଟ କରିବାର, କଣ କେମିତି ତାର ପ୍ରୋସେସ ଥାଉଛି?
3: ଧାନଟା ତ ଜୁନ୍ 6 ତାରିଖରେ ତଳି ପକେଇଲୁ, ଆଉ ରୁଆଟା ଧାଡି ରୁଆ ହିସାବରେ ଆମର ଜୁନ୍ 18ରେ 12 ଦିନର ପଲା ଲଗେଇଲୁ। ଆଉ ଭେଣ୍ଡିଟା ମଧ୍ୟ ସେ ଜୁନ୍ 10 ପହିଲାରେ ଲଗେଇଲୁ, ପ୍ରଥମ ପହିଲାର ଯେତେବେଳେ ବର୍ଷା ହେଲା ପ୍ରଥମ ପହିଲାରେ ଲଗେଇଲୁ। ଆଉ ଡୁଙ୍ଗୁରି ମଧ୍ୟ ଜୁନ୍ 10ରେ ଲଗେଇଛୁ, ଯୋଉଟା କି ଢେପ ଜମି ମାନଙ୍କୁ ଯୋଉଟା ପାଣି ମାଡୁ ନାହିଁ ସେ ସବୁ ଯାକ ନେଳଗୁରି ଚାରା ଲଗେଇଛୁ। ଆଉ
2: ହେଲେ ପନିପରିବା ବୋଲେ ଏବେ ତ ଏଇ ଟାଇମରେ କୋଉ କୋଉ ପନିପରିବା କଲେ ଟିକେ ଭଲ ଫସଲ ହବ?
3: ପନିପରିବାଟା ତ ବର୍ତ୍ତମାନ ଦେଖିବାକୁ ଗଲେ ଭେଣ୍ଡି ହବ, ତାପରେ ବର୍ଷା ଦିନିଆ ବୋଇତାଳୁ ହବ, ତା ବାଦ ବାଇଗଣ ମଧ୍ୟ ହେଇପାରିବ, ଏପଟେ ଆମର କୋବି, ଯଦି ଆମର ବର୍ଷା ଦିନିଆ କୋବି ଟମାଟୋ ବି ହେଇପାରିବ।
2: ହେଲେ ଆଜ୍ଞା ଏଇ ଯୋଉ ଧାନ ଭେଣ୍ଡି ସବୁ ଲଗେଇଛ ଯେ, ଏଇଟା ବିକିବା ପାଇଁ କୋଉଠି ନଉଛ?
3: ହଁ ବିକିବା ମାର୍କେଟ ବଜାର, ଆମର ରବିବାର ହାଟ କାମତା ମାର୍କେଟରେ ବି ବିକ୍ରି ହୁଏ, ତାପରେ ବରିମା ନିୟରେଷ୍ଟ ବରିମା ବଜାରରେ ବି ଆମେ ବିକ୍ରି ପାଇଁ କିଛି ଅସୁବିଧା ନାହିଁ, ବିକ୍ରି ହେଇଯାଉଛି।
2: ହେଲେ ଆଜ୍ଞା ଏଇ ବର୍ଷ ତ ଖରା, ଏବେ ବର୍ଷା ଦିନରେ ମିଶା ଜବର ଖରା ହଉଛି, ତ ଚାଷକୁ କିଛି ଏଫେକ୍ଟ କରିବ ନାହିଁ ନା?
3: ନାଇଁ ନାଇଁ, ପନିପରିବାଟା ତ ଏବେ

0: କି ନହେଲେ 4 ଦିନ 5 ଦିନକୁ ଥରେ ପାଣି ଦରକାର। ପନିପରିବାକୁ କିଛି ସଚେଟ ହବ ନା, ଧାନଟା ପ୍ରୋବ୍ଲେମ ହେଇଯାଇପାରେ। ଆମର ଖାଲ ଜମି ଯାକ, ଖାଲ ଜମିରେ ପାଣି ପ୍ରାୟତଃ ରହୁଛି, ଆଉ ଢେପ ଜମି ମାନଙ୍କୁ ପାଣିର ଆବଶ୍ୟକତା ଅଛି। ଆଉ
1: ହେଲେ ଧାନ ମଣ୍ଡି କେମିତି ନେଇକିନା କୋଉଠି ବିକିଲେ ବେଲେ କେତେ ପଇସା ଏମିତି ବାହାରୁଥିବ?
0: ମଣ୍ଡି ଆମେ ନିଜେ ଗୋଟେ ପାଣି ପଞ୍ଚାୟତ କରୁଛୁ, ଯୋଉଟା କି 10 ଜଣ ଚାଷୀକି ନେଇକି ଲିଫ୍ଟ, ଓଡ଼ିଶା ସରକାର ଯୋଉଟା କି ଓଏଲ୍ଏସ୍ ଡିପାର୍ଟମେଣ୍ଟ ତରଫରୁ ଆମର ବିନା ଖର୍ଚ୍ଚରେ ଏବେ ମଧ୍ୟ ରିସେଣ୍ଟ ବାହାରିଥିଲା, ଆଉ ଚାଷୀମାନଙ୍କୁ ଯାହା ଜଣାଇଥିଲା ସେଟା ଅନଲାଇନ୍ ଆପ୍ଲିକେସନ କଲା ପରେ ଲିଫ୍ଟ ପଏଣ୍ଟ ସରକାର ତରଫରୁ ସାଙ୍କ୍ସନ ହବ। ଆଉ ସେଟା ପାଇପ୍ ଲାଇନ୍ ଆମର ଯୋଉଟା କି ଆପଣଙ୍କର ନଦୀ ଥିବ କିମ୍ବା ନାଳ ଥିବ, ଯୋଉଟା କି ୱାଟର ରିସୋର୍ସ ଥିବ, ସେଠୁ ଆମେ ଲିଫ୍ଟ ପଏଣ୍ଟ କରିକିରି ଆମର ଜମିରେ ପାଣି ମାଡୁଛି। ବର୍ଷା ନହେଲେ ମଧ୍ୟ ପାଣି ମଡେଇକିରି ଚାଷ କରୁଛୁ, ଆଉ ନିଜେ ଗୋଟେ ସୋସାଇଟି କରିକିରି ନିଜର ଧାନ ନିଜେ ଆମେ ବିକ୍ରି କରିବା ପାଇଁ ନିଜେ ଆମେ ରେଜିଷ୍ଟ୍ରେସନ କରୁଛୁ। ନିଜେ ଚାଷୀ ତ ଆମର 10 ଜଣଙ୍କର ଫାର୍ମର ଧାନ କିଣୁଛୁ, ତା ବାଦେ 200-300 ଫାର୍ମର ରେଜିଷ୍ଟ୍ରେସନ କରୁଛୁ, ଆଉ ତାଙ୍କର ଧାନ କିଣିକିରି ଗଭର୍ଣ୍ଣମେଣ୍ଟକୁ ଆମେ ଦଉଛୁ। ତା ବାବଦରେ ଗଭର୍ଣ୍ଣମେଣ୍ଟ ତରଫରୁ ଆମକୁ 31.25 ଟଙ୍କା ଗଭର୍ଣ୍ଣମେଣ୍ଟର ଆମକୁ ଦଉଛୁ, ଯୋଉଟା କି ଆମର ମେଣ୍ଟେନାନ୍ସ ପାଇଁ ଆମର ଲିଫ୍ଟ ପାଣି ପଞ୍ଚାୟତ ଗଠନ କରିକିରି ଯେମିତିକି ଲିଫ୍ଟ ପଏଣ୍ଟରେ ପାଣି ଠିକରେ ପାଇବ, କରେଣ୍ଟ ବିଲ୍ ବନ୍ଧା ହବ, ଚାଷୀମାନଙ୍କୁ ଯେମିତି ସୁବିଧା ସୁଯୋଗ କରାହବ ସେଥିପାଇଁ ପଇସା ପତ୍ର ଖର୍ଚ୍ଚ କରି ଆମେ ଚଲେଇବୁ, ନିଜର ଧାନ ନିଜେ ବିକ୍ରି କରିପାରୁଛୁ।
1: ହେଲେ ଏଇ ଚାଷ କାମରେ କି ପୁରା ପ୍ରସେସରେ ସରକାରଙ୍କର ସହାୟତା ରହୁଛି ନା?
0: ହଁ ନିଶ୍ଚିତ ଭାବରେ ରହୁଛି, ଯୋଉଟା କି ଆମେ ସରକାରୀ ଧାନ ଆମେ ଯଦି ଆଣିବା ତାର ଉପରେ ସବସିଡି ଆସୁଛି, ଯୋଉଟା କି 1,000 ଏକ କି 1,010 ଆମେ ଯଦି କରିବା ତାର ଉପରେ ଡିବିଟି ମାଧ୍ୟମରେ ସରକାର ତରଫରୁ ପଇସା ଆସୁଛି। ଆଉ
1: ହେଲେ ଭାଇନା, ତମେ ଯେତେବେଳେ ଏଇ ଚାଷ କାମ କରିବାଟା ଷ୍ଟାର୍ଟ କଲ, କାଠୁ ଦେଖିକି ଶିଖିଲ ନା କୋଉଠୁ ଗୋଟେ ଶିଖିକି ନା ମାନେ କୋର୍ସ କରିକି ନା ଜାଣିଲ ଏଇ ଉପରେ?
0: ନା, ବାପା ତ ନିଜେ ଗୋଟେ ଚାଷ କରିବାର, ଆମର ପ୍ରାୟ 40-50 ଏକର ଜଏଣ୍ଟ ଫ୍ୟାମିଲି, 40-50 ଏକର ଚାଷ କରୁଥିଲେ। ସେ ବାପା ସାଙ୍ଗରେ ଯାଇକି ନିଜେ ଗୋଟେ ତାଙ୍କର ଗୋଟେ ଗାଇଡେନ୍ସ ହିସାବରେ ମୋର ରହିଥିଲେ, ସେଟା ମୁଁ ଦେଖିଲି। ତା ବାଦେ ଗୋଟେ ଚାଷ ପ୍ରତି ଆଗ୍ରହ ଥିଲା, ପଢା ଉପରେ ଆଗ୍ରହ ଥିଲା, ସେଟା ପାଇଁ ସେ ପଢା ଏଇବାଟେ ଚାଲିଛି, ଏଇଟା ଗୋଟେ ଆଉଟ ଇନକମରେ ମୋର ଚାଷ ବି ଦୁଇଟା କାମ ଚାଲିଛି। ନିଜେ ନିଜେ ମୁଁ ଶିଖିଛି, ତାପରେ ଟିଭି ମାଧ୍ୟମରେ, ରେଡିଓ ମାଧ୍ୟମରେ, ଏପଟେ ଆମର ସେତେବେଳେ ତ 2000 ମସିହାରୁ ଦେଖିଲା ବେଳକୁ ପ୍ରାୟତଃ ରେଡିଓ ଟିଭି ଉପରେ ନିର୍ଭର କରିକି ଆମେ ଯୋଉଟା ଦେଖୁଥିଲୁ ଶୁଣୁଥିଲୁ, ତାପରେ ଭିଡ଼ିଲା ବେଳକୁ ପରାମର୍ଶ ନେଇକିରି ଆମେ ନିଜେ ଶିଖିଛୁ।
1: ହେଲେ ଯୋଉ ବିହନ ଦରକାର ପଡୁଛି କି ଅଲଗା ସାର ଦରକାର ପଡୁଛି, କୋଉଠୁ କିଣୁଛ, କୋଉଠି ଜୟପୁର ଆସିକି ନଉଛ ନା ବରି?
0: ନା, ଆମର ପ୍ରଥମରେ ତ ଲେମ୍ପ, ଆମର କାମତା ଲେମ୍ପରୁ ସାର ବିହନ ଦଉଥିଲେ, ଏବେ ବର୍ତ୍ତମାନରେ ବିହନ ବି ଆସୁଛି, ସାର ଆସୁଛି, ସେଠୁ ଆମେ ଉଠଉଛୁ, ନା ବୋଲେ ପ୍ରାଇଭେଟ ଦୋକାନ ମାନ ବି ଅଛି, କିଛି ଅସୁବିଧା ନାହିଁ, ପରିମା ନିରେଷ୍ଟ ପରିମା ନାହିଁ ତ ଗାଁରେ ବି ଆମେ ସାର ପାଇଯାଉଛୁ।
1: ହେଲେ ଭାଇନା, ଆମର ଏଇ କୋରାପୁଟର ଜଳବାୟୁ ଯେମିତି ଅଛି, ଆମର ଏଠାର କ୍ଲାଇମେଟରେ କୋଉ କୋଉ ଚାଷ ବେଶୀ ଭଲସେ ହେଇପାରିବ?
0: ବର୍ତ୍ତମାନ ତ ପନିପରିବା ତ ଟୋଟାଲି ଉପରେ ସମସ୍ତ ଭେଣ୍ଡି କରିପାରିବା, ଆମର ମୂଳା ଏପଟେ ମୂଳା ଭେଣ୍ଡି, ଆମର ବାଇଗଣ ହଉଛି, ଆଳୁ ହଉଛି, ଛୋଟ ଆଳୁ ବଡ ଆଳୁ ସବୁ ହେଇପାରୁଛି, ତା ବାଦେ ଆମର ବିନ୍ସ ବି ହେଇପାରୁଛି, ପୁଟଲ ବି ଆମର ନିୟରେଷ୍ଟ ଲାଗିଛି, ପୁଟଲ ଯୋଉଟା କି ଧାଡି କରିକିରି ଲଗା ହଉଛି, ଯୋଉଟା ପୁଟଲ ଚାଷ ମୋର ପାଖ ଚାଷୀ ଗୋଟେ ପୁଟଲ ବି କରୁଛି, ସେ ଭଲ ହେଇପାରିବ ଢେପ ଜମି ମାନଙ୍କୁ।
1: ହେଲେ ଏବେ ଏଇ ଚାଷ କାମ ଭିତରେ ଯଦି କୋଉଠୁ କିଛି ଗାଇଡେନ୍ସ ଦରକାର ପଡିଲା କି କଣ ଜାଣିବା ପାଇଁ, ତ କୋଉଠି ଆପଣଙ୍କୁ ସେମିତି କିଛି ହେଲ୍ପ ମିଳୁଛି କି କିଛି ଗୋଟେ ଅର୍ଗାନ?
0: ଆମେ ଯୋଗାଯୋଗ ଅନଲାଇନ୍ ରୁ ଆମର ଗୁଗୁଲରୁ ସର୍ଚ୍ଚ କରିକିରି ଆମର ୟୁଟ୍ୟୁବ ରୁ ବି ଦେଖିପାରିବ, ନା ବୋଲେ ଭିଲ୍ଡବ୍ଲୁ ପରାମର୍ଶ ନେଇକିରି ଆମେ ଚାଷ କାମ ଆଗେଇ ପାରିବା।
1: ଆଜ୍ଞା, ଏବେ ତ ଧାନ ଲାଗିଛି କହୁଛନ୍ତି, ଆ ପରେ କଣ ରୋପିବେ?
0: ରୋପିବେ ମକା ବି ଚାଲିଛି, ମକା ବି ଲଗେଇଛି, ଯୋଉଟା କି ଢେପ ଜମି ମାନଙ୍କୁ ମକା ଲାଗିଛି, ତାପରେ ଏବେ ଧାନ ଲାଗୁଛି, ଏବେ ଖରିଫରେ ଯୋଉଟା ଖାଲ ଜମି ମାନଙ୍କୁ ଧାନ, ଏବେ ଆଉ ଖରିଫରେ ପାଇଁ ବି ଧାନ ଲାଗୁଛି, ଖାଲ ଜମି ମାନଙ୍କୁ ଅନ୍ୟ ଚାଷ ଗୁଡା ହଉନାହିଁ, ଯୋଉଟା କି ଢେପ ଜମି ସେଟା ଆମେ ମକା ଲଗଉଛୁ ଖରାରେ ଖରିଫରେ, ଆଉ ପନିପରିବା ଲାଗୁଛି, ତାପରେ ପିଆଜ ଲାଗୁଛି, ବାଇଗଣ ଲାଗୁଛି, ଆଳୁ ଲାଗୁଛି, ଭେଣ୍ଡି ଲାଗୁଛି, ବିନ୍ସ ଲାଗୁଛି।
1: ହେଲେ ଏଇସବୁ ବି ଚାଷ ଯୋଉଟା ହଉଛି ସେଟା ବରିଗମା ମାର୍କେଟରେ ହେଇଗଲା?
0: ହଁ ହଁ, ବରିଗମା ମାର୍କେଟରେ ଆମେ ବିକିବା ପାଇଁ ବିକ୍ରି ବଟା ପାଇଁ କିଛି ଅସୁବିଧା ନାହିଁ, ବରିଗମା ମାର୍କେଟକୁ ଆମେ ଦେଇପାରୁଛୁ, ତାପରେ ନିୟରେଷ୍ଟ ଆମର ଗାଁ ହାଟରେ ବି ବିକ୍ରି ହେଇଯାଉଛି।
1: ବାହାରକୁ ଆପଣ ସେମିତି କିଛି ଚାଲାଣ କରୁଛନ୍ତି କି ଅଲଗା?
0: ନାଇଁ ନାଇଁ ନାଇଁ, ସେମିତି କିଛି ନାହିଁ, ଯାହାକି ନୀଳଗିରି ଆମେ ଯୋଉଟା ଲଗେଇଛୁ, ଯୋଉଟା କି ଡ୍ରାଏ ଜମି, ଯୋଉଟା କି ପାଣିର ସୁବିଧା ନାହିଁ, ସେ ଜମି ମାନଙ୍କୁ ନୀଳଗିରି ଲଗେଇଛୁ, ଯୋଉଟା କି ହାଇଦ୍ରାବାଦ ଯାଉଛି, ଏପଟେ ରାୟଗଡ଼ା ଯାଉଛି, ଯେକେ ପେପର ମିଲ୍ ଯୋଉଟା ପେପର ହଉଛି ଉପରକୁ ଆମେ ନେଡ଼ିବରେ ଏକ୍ସପୋର୍ଟ ହଉଛି।
1: ହେଲେ ଏଇ ଧାନ ହେଇଗଲା କି ପନିପରିବା ହେଇଗଲା କି କୋଉ ବି ଗୋଟେ ପନିପରିବା, ସେଟା ହବା ପାଇଁ ତାର ପ୍ରୋସେସରେ କେତେ ଦିନ ଲାଗୁଛି, ବୋଲେ କେତେ ମାସ ତାକୁ ଯାଇକି ଟାଇମ ଦେଲେ ଯାଇକିନା ସେଟା ଫସଲଟା ଆମକୁ ଭଲ ପାଇବ?
0: ଧାନଟା ଦେଖନ୍ତୁ, ଧାନ ରେଡ଼ିରୁ ସେମିତି ତ 100-150 ଡେଜ୍ ତା ରହୁଛି, ଗୋଟେ ପ୍ରାୟ ସମ୍ପୂର୍ଣ୍ଣ ଆମେ ତୋଳି ପକେଇବାଠୁ ଟୋଟାଲି ଆମେ ଧାନ କ୍ରପ କଟିଂ ପର୍ଯ୍ୟନ୍ତ ହାରାହାରି 150 ଦିନ ଲାଗୁଛି, ପ୍ରାୟ 5 ମାସରୁ 6 ମାସ ହେଇଯାଉଛି, 5 ମାସ ମିନିମମ 5 ମାସରେ ଧାନ କ୍ରପ କଟିଂ ହେଇଯାଉଛି। ଆଉ ପନିପରିବାଟା ଆମେ ଯୋଉଟା ପିଆଜ ଲଗେଇବା 3 ମାସ ଭିତରେ 90 ଦିନରେ ହେଇଯାଉଛି ଲଗେଇଲା।

0: ବିମ୍ସ ହଉ ଭେଣ୍ଡି ହଉ ସବୁ ଯାକ ଗୋଟେ 2 ମାସ ଭିତରେ ପ୍ରଡକ୍ସନ ଆରମ୍ଭ ହେଇଯାଉଛି।
1: ହେଲେ ଭାଇନା ଆଗକୁ କଣ କଣ ଲଗେଇବ ବୋଲି ଭାବିଛ?
0: ମୁଁ ତ ପନିପରିବା ପ୍ରତି ବର୍ଷ ଲାଗୁଛି ଡିସେମ୍ବରରେ, ଆଉ ଆଗକୁ ଡିସେମ୍ବର ମଧ୍ୟ ଯୋଉଟା ଢେପ ଜମିନ ପାଣିର ଯୋଉଟା ଆମର ଜମିରେ ସୁବିଧା ଅଛି ପନିପରିବା ମକା ଏସବୁ ଲଗେଇବ ବୋଲି ଭାବୁଛି। ଆଉ ଭେଣ୍ଡି ଲାଗିବ, ତାପରେ ଆମର ପିଆଜ ଲାଗୁଛି ଗଭର୍ଣ୍ଣମେଣ୍ଟ ତରଫରୁ, ପିଆଜ ପାଇଁ ମଧ୍ୟ ପିଆଜ ମଞ୍ଜି ଗଭର୍ଣ୍ଣମେଣ୍ଟ ତରଫରୁ ଲଗେଇବା ପାଇଁ ଦଉଛନ୍ତି, ମଞ୍ଜି ଚାରା ପାଇଁ ମଧ୍ୟ ମଞ୍ଜି ଦଉଛନ୍ତି, ତା ବାଦ ବି ସବସିଡି ଆସୁଛି ଯୋଉଟା କି ମ୍ୟାନେଜମେଣ୍ଟ ପାଇଁ। ଆଉ ପିଆଜ ମଧ୍ୟ ମୁଁ ଗତ ବର୍ଷ 30 ସେଣ୍ଟ ଲଗେଇଥିଲି, ଏ ବର୍ଷ ବି ଲାଗିବ।
1: ବଢିଆ ଭାଇନା, ତମର ସାଙ୍ଗେ କଥା ହେଇକିନା କେତେ ଜାଣି ହେଲା। ହେଲେ
0: ଧନ୍ୟବାଦ।
1: ହେଲେ ମୁଇଁ ମିଶା ଆଇବି କେତେବେଳେ ଦେଖିକି
0: ହଁ ଆସନ୍ତୁ ଦେଖିବେ।
1: ହିସାବ କରିବି।
0: ହଁ ହଁ ଠିକ ଅଛି, ହଉ
1: ହେଲେ ଆଉ ଥରେ ମୁଇଁ ଆସିବି।
0: ଠିକ ଅଛି, ଧନ୍ୟବାଦ।
1: ଧନ୍ୟବାଦ ଆପଣଙ୍କର ଟାଇମ ଦେଇଥିବାରୁ।
0: ହଁ ନମସ୍କାର, ଧନ୍ୟବାଦ।
2: ହେ ନାନୀ, ଭାଇନା ତ ବଢିଆ ବଢିଆ କଥା କହିଲେ। ହେଲେ ଦେଖ ଆମେ କଥା ହଉ ହଉ କେମିତି ସମୟ ହେଇଗଲାଣି, ଜଲ୍ଦି ବାହାରି ପଡିବାର ଅଛି, ନହେଲେ ଆହୁରି କୋଉ ଟାଇମରେ ବର୍ଷା କୁଟି ଦେଲା ବୋଲେ ଆହୁରି ହଇରାଣ ହବା।
3: ନାଇଁ ନାଇଁ ଉଠବା ଉଠବା, ବୈଠକରୁ ଉଠବା। ହେ ଚାଲ ଯିବା ଯିବା।

0: କୃଷି ଓ କୃଷକ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସଂସଦ ସମୀକ୍ଷା, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସଂସଦରେ ଗୃହୀତ ହେଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକ। ନୂଆଦିଲ୍ଲୀ ଓ ଗୁରୁଗାଓଁରେ ଆସନ୍ତାକାଲିଠାରୁ ହେବ ଓଡ଼ିଶା ନିବେଶକ ସମ୍ମିଳନୀ, ଯେଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ସମୂହ ଘରୋଇ ଉତ୍ପାଦ 6.7% ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବାନୁମାନ। କଟକ ଜିଲ୍ଲା ସାଲେପୁରଠାରେ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଭୁବନେଶ୍ୱର ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଆୟୋଜିତ ହୋଇଛି। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସଂଯୋଗ ସ୍ଥାପନ ପାଇଁ ଗଣମାଧ୍ୟମର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି। ବିଜେପିର ନବନିର୍ବାଚିତ ରାଜ୍ୟସଭା ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବନ୍ୟା ପରବର୍ତ୍ତୀ ସ୍ଥିତି ଓ ପ୍ରଶାସନିକ ପଦକ୍ଷେପର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୁରୀ ଜିଲ୍ଲାର ଡେଲାଙ୍ଗ ଏବଂ କଣାସର ବନ୍ୟାଞ୍ଚଳ ପରିଦର୍ଶନ କରି ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ରେପୋ ରେଟ୍କୁ 5.25% ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ପରବର୍ତ୍ତୀ ଗୀତଟି ପାଇଁ ଶିଳ୍ପୀ ହେଲେ ସୁଧାକର ପଣ୍ଡା, ଗୀତ ରଚନା ସୋରଂଶୁ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ଧୀରେନ୍ ମୋହନ ପଟ୍ଟନାୟକ।

ଶୁଣନ୍ତୁ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା ସ୍ୱରାଂଶୁ ପଟ୍ଟନାୟକ। ସ୍ୱର ସଂଯୋଜନା ଧୀରେନ୍ ମୋହନ ପଟ୍ଟନାୟକ।

ଶୁଣିଲେ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା କରିଥିଲେ ସୌରଂଶୁ ପଟ୍ଟନାୟକ। ସ୍ୱର ସଂଯୋଜନାରେ ଥିଲେ ଧୀରେନ୍ ମୋହନ ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ ତାବଲାରେ ଥିଲେ ସୁଶାନ୍ତ କୁମାର ଅଧିକାରୀ। ବେହେଲାରେ ଥିଲେ ହିମାଂଶୁ ଭୂଷଣ ଶତପଥୀ। ମେଣ୍ଡୋଲିନ୍ରେ ଥିଲେ କେ ଈଶ୍ୱର ସରାଫ। ସେକ୍ସୋଫୋନ୍ରେ ଥିଲେ ରାହୁଲ ଦେବ ସାମନ୍ତରାୟ। ଗିଟାରରେ ଥିଲେ ଅଲିଭ୍ରାଜ ଖୋସଲା। କିବୋର୍ଡ଼ରେ ଥିଲେ ବିଜୟ କୁମାର ଜେନା। ସ୍ପେଶିଆଲ ଇଫେକ୍ଟରେ ଥିଲେ ପିୟୁଷ ପଟ୍ଟନାୟକ ଏବଂ ଢଲକରେ ଥିଲେ ପୂର୍ଣ୍ଣ ନାୟକ। ରେକର୍ଡିଂରେ ସହଯୋଗିତାରେ ଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ପଣ୍ଡିତ ନିଖିଲ ବେନାର୍ଜୀଙ୍କ ସିତାର ବାଦନ।

ଏଥୋଲୋଜି କାର୍ଯ୍ୟକ୍ରମରେ ଲେଖଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଦେଶୀୟ ଗୀତ। ପ୍ରଥମେ ଶିଳ୍ପୀ ହେଲେ ମୋନାଲିସା ପଣ୍ଡା। ଗୀତ ରଚନା ଅଶୋକ ମିଶ୍ର।

ଆମ ପରବର୍ତ୍ତୀ ଗୀତଟି ପାଇଁ ଶିଳ୍ପୀ ହେଲେ ଯୋଗେନ୍ଦ୍ର ମହାପାତ୍ର, ଗୀତ ରଚନା ଗୋପାଳକୃଷ୍ଣ ସାମନ୍ତରାୟ।

ଆପଣମାନେ ଶୁଣୁଛନ୍ତି ଦେଶିଆ ଗୀତ। ଏଥର ଶିଳ୍ପୀ ହେଲେ ସତ୍ୟନାରାୟଣ ଅଧିକାରୀ, ଗୀତ ରଚନା ଅଶୋକ ମିଶ୍ର।

ସମ୍ବଲପୁର ଆଞ୍ଚଳିକ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ସମ୍ବଲପୁର ଏବଂ କଳାହାଣ୍ଡି ଅଞ୍ଚଳର ଗୀତ। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ଗୀତ ଗାଇଛନ୍ତି ଋଷିକେଶ ମେହେର, ଗୀତ ରଚନା ରଜନୀ ଭୂଏ।

ବର୍ତ୍ତମାନ ପୁରାତନ ରଚନାରୁ ଶୁଣନ୍ତୁ ଝୁମର୍ ଗୀତ, ଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ।

କଳାହାଣ୍ଡି ଆଞ୍ଚଳିକ ଲୋକଗୀତ ଶୁଣନ୍ତୁ। ଗାଇଛନ୍ତି ସତ୍ୟନାରାୟଣ ନାୟକ ଏବଂ ସାଥୀ।

ପୁରିଥିଲା ବନଫାରି କରି ଛ ଦିନ ଜଗିଲି ବନଫାରି କରି ଛ ଦିନ ଜଗିଲି କେବେ ସେ ଫାକିବ ଗୁଲା ଯେ ଝୁରି ନେଡ଼େଗା ତୁଇ ଜିରା ମସଲା ବାଟିଛେ ମୁଇଁ।

ଚଳଚ୍ଚିତ୍ର କ୍ରମରେ ଆସିକି ଚଳଚ୍ଚିତ୍ରର କେତୋଟି ଗୀତ। ପ୍ରଥମେ ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆପଣମାନେ ଗୀତ ଶୁଣିଛନ୍ତି ଆସିକି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତିକାର ରାନୀ ମାଲିକ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

6:45। ଏଥିରେ ଶୁଣିବେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ବଡ଼ ବିର୍ସା ଶୀର୍ଷା ଏବଂ ସାଥୀ। ବର୍ଣ୍ଣାଳୀରେ ଗବାକ୍ଷ ପ୍ରଚାର କରିବୁ 7:25। ଏଥିରେ ଶୁଣିବେ ଚିନ୍ତାର ପ୍ରଥମ ଭାଗ। 1:00 ଶୁଣିବେ ବେତାର ନାଟକ ମରୁଭୂମିର ପ୍ରହାରୀ, ପ୍ରଯୋଜନା ଗୌରଚନ୍ଦ୍ର ତ୍ରିପାଠୀ। ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା ପ୍ରଚାର କରିବ 12:30। 12:50 ରହିଛି ଓଡ଼ିଆ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ଶୁକଦେବ ସ୍ୱାଇଁ, ଗୀତା ପଣ୍ଡା, ଗୁରୁପ୍ରସାଦ ଦାସ ଏବଂ କସ୍ତୁରୀ ରଥ। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ କଜଲ ଶୁଣିବେ 1:05। ଶିଳ୍ପୀ ହରିହରନ୍ ଏବଂ ଲତା ମଙ୍ଗେସ୍କର। 1:20 ପ୍ରଚାର କରିବୁ ଘରବ ଘରଣୀ। ଏଥିରେ ପ୍ରଥମେ ଶୁଣିବେ ହିରୋସୀମା ଦିବସ ସମ୍ପର୍କରେ, ପରେ ରହିଛି ପରିଷ୍କାର ପରିବେଶ ସ୍ୱାସ୍ଥ୍ୟର ବିକାଶ ସମ୍ପର୍କରେ ଏକ ସାକ୍ଷାତକାର, ଶେଷରେ ଶୁଣିବେ ପାରିବାରିକ ଦାୟିତ୍ୱରେ ନାରୀର ଭୂମିକା ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ମେସେସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30 ଶୁଣିବେ ଚୈତ୍ୟଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ସ୍ତନ୍ୟପାନ ସପ୍ତାହ ସମ୍ପର୍କରେ। ଭେଟଘାଟରେ ଶୁଣିବେ ମାଣ୍ଡିଆ ରୋପା କମ୍ ଦିନେ କଲେ ଭଲ ହେସି, ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ରହିଛି ଅନ୍ୟ ଏକ ସାକ୍ଷାତକାର, ମା କ୍ଷୀର ଅମୃତ ସନ୍ତାନ। ସଂସଦ ସମୀକ୍ଷା ଶୁଣିବେ 8:00। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। 8:15 ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନ ଦ୍ୱିତୀୟ ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଦେଶିଆ ଗୀତ ଶୁଣିବେ 9:45। ଶିଳ୍ପୀମାନେ ହେଲେ ରଶ୍ମିତା ପାତ୍ର, ଲିଭିଂଷ୍ଟୋନ୍ ଖୋସ୍ଲା, ସ୍ନେହା ବେବର୍ତ୍ତା, ପ୍ରୀତି ପଣ୍ଡା ଏବଂ ସୁପ୍ରଭା ପାଢ଼ୀ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ 10:00। ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିକାର ରାତ୍ର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି।